ଆକାଶବାଣୀ ରାଉରକେଲା ଆଜି 1948 ଶତାବ୍ଦ ବୈଶାଖ ମାସ 29 ଦିନ ଇଂରାଜୀ ମେ ମାସ 19 ତାରିଖ ମଙ୍ଗଳବାର 2026 ମସିହା ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 5:59 ହେବାକୁ ଯାଉଛି। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ମାଙ୍ଗଳିକ।

ବିଶେଷ ସୂଚନା। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 700-824-8758। ନମ୍ବରଟି ଆଉଥରେ କହିଦେଉଛି 700-824-8758। ସୂଚନାଟି ଏତିକିରେ ଶେଷ ହେଲା। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକଙ୍କ କଣ୍ଠରେ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ରଚନାରୁ।

ବିଶେଷ ସୂଚନା ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ ଏଇ ଟେଲିଫୋନ ନମ୍ବରକୁ 8249809672। ସୂଚନାଟି ଏତିକିରେ ଶେଷ ହେଲା। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଉପେନ୍ଦ୍ର କୁମାର ତ୍ରିପାଠୀଙ୍କ କଣ୍ଠରେ, ହୃଷିକେଶ ତ୍ରିପାଠୀଙ୍କ ରଚନାରୁ।

0: ଶେଷ ହେଲା ବନ୍ଦନା। ଆକାଶବାଣୀ ରାଉରକେଲା ବର୍ତ୍ତମାନ ଆସନ୍ତୁ ଶୁଣିବା ଶ୍ରୀରାମ ଚରିତ ମାନସ। ଆଜି ଏହାର ଆପଣମାନେ ଶୁଣିପାରିବେ 162ତମ ଭାଗ।
1: ଏପିସୋଡ 162।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀର ଆୟୋଜନ କରାଯିବା। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଆଉ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମଟି ଯୋଗ ଦେବେ। ଚାଷ କ୍ଷେତ୍ରର ସାମଗ୍ରିକ ବିକାଶକେ ତହକାବାର, ଚାଷୀମାନଙ୍କର କମାନୀ ବଢ଼ାବାର ଆଉ କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ଭିତରେ ତାଲମେଲକେ ବରକର୍ସ କରବାରଟା ଏହି ସମ୍ମିଳନୀର ମୂଳ ଉଦ୍ଦେଶ୍ୟ ରହିଛି। ଏଥି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଭିନ୍ ଭିନ୍ ଯୋଜନାର ଅଗ୍ରଗତି ବାବଦେ ସମୀକ୍ଷା କରାଯିବା ସହିତ ଚାଷ ସାଙ୍ଗେ ଜଡ଼ିତ ବହୁଟେ ବିଷୟ ଉପରେ ଆଲୋଚନା କରାଯିବା। ସମ୍ମିଳନୀଟି ରାଜ୍ୟ କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷି ପ୍ରତିନିଧି, ବିଶେଷଜ୍ଞ ଆଉ ଅଲଗା ଅଂଶୀଦାରମାନେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ରାଜସ୍ୱ ସେବାକେ ତୃଣମୂଳ ସ୍ତରନ ପହଞ୍ଚାଇବା ଲାଗି ରାଜସ୍ୱ ବିଭାଗ ତରଫରୁ ଖୁବ୍ ଜଲ୍ଦି ଆମ ଗାଁରେ ଆମ ତହସିଲ କାର୍ଯ୍ୟକ୍ରମ ମୂଲ କରାଯିବା। ଗଲାକାଲି ଭୁବନେଶ୍ୱର ଲୋକସେବା ଭବନର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କର ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକଟି ଏହି ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନାଟି ଗାଁ ଆଉ ପଞ୍ଚାୟତ ସ୍ତରନ ତହସିଲ କ୍ୟାମ୍ପ କୋର୍ଟ କରାଯିବା। ଆଘନୁ ଲୋକେ ଭିନ୍ ଭିନ୍ କାମ ଲାଗି ତହସିଲ କାର୍ଯ୍ୟାଳୟ ଯାଉଥିବା ବେଳେ ଏତକର ତହସିଲ ଅଧିକାରୀମାନେ ଗାଁକେ ଯାଇକରି ପ୍ରଜାଖାନା ସଂଶୋଧନ, ଡିମାର୍କେସନ, ଅଭିଯୋଗ ଶୁଣାଣି ଆଉ ଅଲଗା ରାଜସ୍ୱ ସେବା ତୁର୍ତ୍ତି ଯୋଗାଇଦେବେ। ଫି ଲୋକଙ୍କର ପାଖେ ରାଜସ୍ୱ ସେବାକେ ପହଞ୍ଚାଇବା ଲାଗି ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍। ଏତା ସହିତ ସହରାଞ୍ଚଳ ଚାଷ ଜମି କିସମ ପରିବର୍ତ୍ତନ ନିୟମକେ ବିଲ୍ ସରଳୀକରଣ କରାଯିବାରକେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଲ ଆଇବାକାଲ ଉପରବେଲା ବାହାରିବା ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପରୀକ୍ଷା ଫଲ ଗୋଟେ ଦିନେ ବାହାରିବା। ପରୀକ୍ଷାର୍ଥୀମାନେ ସିଏଚ୍ଏସ୍ସି ୱେବ୍ସାଇଟ୍ orissaresults.nic.in ପରୀକ୍ଷାଫଲ ଦେଖିପାରିବେ। ଇ ପଛର ପାଖାପାଖି 400,000 ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟଟି ପରୀକ୍ଷା ଦେଇଥିଲେ। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ ପରିଚାଳିତ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ଭରବାର ସମୟକେ ବଢ଼ାଯାଇଛି। ଏ ବାବଦେ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସୂଚନା ଦିଆଯାଇଛି। ମେଟ୍ରିକ୍ ସପ୍ଲିମେଣ୍ଟାରୀ ଫର୍ମ ଫିଲ୍ଅପ୍ର ସମୟ ଗଲାକାଲି ଶେଷ ହେଉଥିଲା, ହେଲେ ଏ ସମୟକେ ଆଇବା 25 ତକ ବଢ଼ାଯାଇଛି। ଜୁଲାଇ ମାସ ପହିଲା ହପ୍ତାଥି ପରୀକ୍ଷା ହେବା ବୋଲି ଜଣାପଡ଼ିଛି। ଶ୍ରୀକ୍ଷେତ୍ର ପୁରୀନ ଆସ୍ଥାନୁ ଫେରଥରେ ଭିତର ରତ୍ନଭଣ୍ଡାର ଗଣତି କାମ ମୂଲ ହେବା। ମଧ୍ୟାହ୍ନ ଧୂପ ନୀତି ସର୍ବାର ଉତ୍ରୁ ଗଣତି ମୂଲ ହୋଇକରି ସନ୍ଧ୍ୟା ଧୂପ ତକ ଚାଲ୍ବା। ଏଥିଲାଗି ଆଜି ମହାପ୍ରଭୁମାନଙ୍କର ଭିତର କାଠ ଦର୍ଶନ ବନ୍ଦ ରହିବା। ଭକ୍ତମାନେ ଖାଲି ବାହାର କାଠ ପାଶୁ ଦର୍ଶନ କରିପାରିବେ। ଏ ମାସେ ଭିତର ରତ୍ନଭଣ୍ଡାର ଗଣତି ଲାଗି 9 ସମୟ ଧାରିଛି। ଗଲା 11 ଆଉ 12 ତାରିଖ 2 ଧରିକରି ଗଣତି ଶେଷ ହୋଇଥିବାର ବେଳେ ଆଜିକେ ମିଶାଇକରି ଏ ମାସ 21, 23, 26, 28, 29 ଆଉ 30 ତାରିଖ ଦିନ ବିଲ୍ ଗଣତି କାମ କରାଯିବା। କଳାହାଣ୍ଡି ଜିଲ୍ଲାର ତେଲ ଯୋଗାଣ ବିତରଣଟି ଅନିୟମିତତା ହେଉଥିବା ଅଭିଯୋଗ ଉତ୍ରୁ ଜିଲ୍ଲା ପ୍ରଶାସନ ତରଫରୁ ସହରର ଭିନ୍ ଭିନ୍ ପେଟ୍ରୋଲ ପମ୍ପ ମାନକେ ଚଢ଼ଉ କରାଯାଇଛି। ତେଲ ମହଜୁଦକାରୀ ଆଉ କଳାବଜାରୀ କରୁଥିବା ଲୋକମାନଙ୍କର ବିରୋଧୀ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ 1955 ଅନୁସାରେ ଜରୁରୀ କାର୍ଯ୍ୟାନୁଷ୍ଠାନ ନେବାରକେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ନିର୍ଦ୍ଦେଶ ଦେଇଛନ୍। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର

ବ୍ଲକ ବହଲପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଜିଲ୍ଲା ମଙ୍ଗଳ ବିଭାଗ ତରଫୁ ଜନଜାତୀୟ ଗାରିମା ଉତ୍ସବ 2026ର ଶୁଭାରମ୍ଭ ହୋଇଛି। ଏହି ଉତ୍ସବ ଜରିଏ ଜିଲ୍ଲାର 3 ଅନୁସୂଚିତ ଜନଜାତି ଗାଁର ସାମଗ୍ରିକ ବିକାଶ ଲାଗି ପଦକ୍ଷେପ ନିଆଯିବା। ଉତ୍ସବ ଆଇବା 25 ତାରିଖ ତକ ଚାଲବା। ସବୁ ବିଭାଗୀୟ ଅଧିକାରୀମାନଙ୍କୁ 3 ଯାକ ଗାଁର ଭିନ୍ ଭିନ୍ ସରକାରୀ ଯୋଜନା ବାବଦେ ଜନାବାର ଲାଗି ଲୋକଙ୍କୁ ନିର୍ଦ୍ଦେଶ।

ଛଅଟା ବଜି 10 ମିନିଟରେ ଶୁଣିପାରିବେ ଓଡ଼ିଶୀ। ଜିଲ୍ଲା ହାଲଚାଲ କ୍ରମରେ ରାତି 7:25ରେ ରହିଛି ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ। କିଷାନବାଣୀର ସମୟ ରହିଛି ରାତି 7:30। ଆଜି ଏଥିରେ ରହିଛି ସାକ୍ଷାତକାର, ବିଷୟ ରହିଛି ଲାଭଜନକ ତରଭୁଜ ଓ ପନିପରିବା ଚାଷ। ସାକ୍ଷାତକାରରେ ସାମିଲ ହୋଇଛନ୍ତି ଘାସି କିଷାନ, ପ୍ରୋଗ୍ରେସିଭ ଫାର୍ମର। ହେଲୋର ଆପ୍ଲାଏର ସମୟ ରହିଛି ରାତି 8:00। ରାତି 8:30 ସିନେ ସଙ୍ଗୀତ। ରାତି 10:00 ଲୋକଗୀତ କ୍ରମରେ ରହିଛି ଭାଗବତ, ପରିବେଷଣ କରିଛନ୍ତି ଗଜେନ୍ଦ୍ର ପ୍ରସାଦ ଦେଓ ଏବଂ ସାଥୀ। ରୂପକ ଶୁଣିପାରିବେ ରାତି 10:30 ବିନ୍ଦୁରୁ ସିନ୍ଧୁ ଯାଏ। ରଚନା ଅଶୋକ କୁମାର ରାଉତ, ପ୍ରଯୋଜନା ଜୟକୁମାର ପ୍ରଧାନ ଏବଂ ସହଯୋଗିତା ଶଙ୍କର ପ୍ରସାଦ ସାହୁ ଏବଂ କୁନାଲ କୁମାର ପ୍ରଧାନ। ଏଇ ଥିଲା ଶ୍ରୋତାବନ୍ଧୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ ହେଉଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେବେ। କୃଷିକ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ଥିଲା। ଗସ୍ତକାଳରେ ଶ୍ରୀ ନବୀନ କେତେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏ ସମ୍ପର୍କରେ ରାଜ୍ୟ ବିଜେପି ଅଧ୍ୟକ୍ଷ ମନମୋହନ ସାମଲ କହିଛନ୍ତି,
1: ସଂଗଠନ ବିଷୟରେ ତନ୍ନତନ୍ନ ଆଲୋଚନା ହୋଇଛି ଏବଂ ସାଂଗଠନିକ ବ୍ୟବସ୍ଥା କେମିତି ଆହୁରି ସଶକ୍ତ କରାଯିବ ତା ପାଇଁ ମଧ୍ୟ କଥାବାର୍ତ୍ତା ହୋଇଛି। ସବୁ ବିଧାୟକ ସାଂସଦ ତାଙ୍କ ଅଞ୍ଚଳରେ କେମିତି ଯୋଉ କାମ କରୁଛନ୍ତି ତାର ସମୀକ୍ଷା ହୋଇଛି। ସମସ୍ତେ ପ୍ରଭାବିତ ଅଛନ୍ତି, ସମସ୍ତଙ୍କୁ ଉତ୍ସାହ ପ୍ରେରଣା ମିଳିବ କାମ କରିବାର, ଆହୁରି ଦକ୍ଷତା ଯୋଗ୍ୟତା ସମସ୍ତଙ୍କର ଅଛି, ତାକୁ ଆହୁରି ସେମାନେ ତାକୁ ବିନିଯୋଗ କରିବା ପାଇଁ ଚେଷ୍ଟା କରିବେ।
0: ରାଜ୍ୟରେ ଆମ ଗାଁରେ ଆମ ତହସିଲ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ ଗ୍ରାମ ତଥା ପଞ୍ଚାୟତ ସ୍ତରରେ ତହସିଲ କ୍ୟାମ୍ପ କୋର୍ଟ କରାଯିବ ବୋଲି ଲୋକସେବା ଭବନରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ସୂଚନା ମିଳିଛି। କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମଗୁଡ଼ିକରେ ତହସିଲ ଅଧିକାରୀମାନେ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ସହ ବିଭିନ୍ନ ରାଜସ୍ୱ ସେବା ଯୋଗାଇ ଦେବେ। ରାଜସ୍ୱ ସେବାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ମାଓବାଦୀ ମୁକ୍ତ ହେବା ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶା ପୁଲିସକୁ ସମ୍ବର୍ଦ୍ଧିତ କରିଛନ୍ତି। ଛତିଶଗଡ଼ର ଜଗଦଲପୁରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ଶାହା ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ନକ୍ସଲ ବିରୋଧୀ ଅଭିଯାନ ଏଡିଜି ସଞ୍ଜୀବ ପଣ୍ଡାଙ୍କୁ ସ୍ମୃତିଚିହ୍ନ ପ୍ରଦାନ କରିଥିଲେ। 2026 ସୁଦ୍ଧା ଓଡ଼ିଶା ନକ୍ସଲମୁକ୍ତ ହୋଇଥିବାରୁ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜ୍ୟ ପୁଲିସକୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି। ଗତ 2025 2026 ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟରେ 27 ଜଣ ମାଓବାଦୀଙ୍କୁ ନିପାତ କରାଯାଇଥିବା ଶ୍ରୀ ପଣ୍ଡା କହିଛନ୍ତି। ରାଜ୍ୟ ବାହାରେ ନିଖୋଜ ଶିଶୁଙ୍କୁ ଖୋଜିବା ପାଇଁ କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ପକ୍ଷରୁ ଅପରେସନ ଅନ୍ୱେଷଣ ଆରମ୍ଭ କରାଯିବ। ଆସନ୍ତା 21 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ। ପୁରୀ ଶ୍ରୀମନ୍ଦିରରେ ଆଜି ଭିତର ରତ୍ନଭଣ୍ଡାର ଗଣତି କାର୍ଯ୍ୟ କରାଯିବ। ମଧ୍ୟାହ୍ନ ଧୂପ ନୀତି ପରେ ପ୍ରାଧିକୃତ ଟିମ୍ ଦ୍ୱାରା ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ଗଣତି ହେବ, ଫଳରେ ଆଜି ଭିତର କାଠ ଦର୍ଶନ ବନ୍ଦ ରହିବ ଏବଂ ଶ୍ରଦ୍ଧାଳୁମାନେ କେବଳ ବାହାର କାଠରୁ ଦର୍ଶନ କରିପାରିବେ। ଚଳିତ ମାସରେ ମୋଟ 9 ଦିନ ଧରି ଗଣତି କାର୍ଯ୍ୟ ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ 2 ଦିନ ଗଣତି ହୋଇଥିଲା। କଟକ ଜିଲ୍ଲାରେ ଜନଭାଗିଦାରୀ ଅଭିଯାନ ଅନ୍ତର୍ଗତ ଜନଜାତି ଗରିମା ଉତ୍ସବ ଆରମ୍ଭ ହୋଇଛି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧା ଅଭିଯାନ ଶୁଭାରମ୍ଭ କରିଛନ୍ତି। ଆସନ୍ତା 25 ପର୍ଯ୍ୟନ୍ତ ଜିଲ୍ଲାର 21 ଜନଜାତି ବହୁଳ ଗ୍ରାମରେ ଏହା ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲିବ। ସୁବର୍ଣ୍ଣପୁର ଜିଲ୍ଲାର ବୀର ମହାରାଜପୁର ବ୍ଲକର ବହଲପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ଜନଜାତୀୟ ଗାରିମା ଉତ୍ସବ 2026 ଶୁଭାରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଜନଭାଗିଦାରୀ ସବ୍ସେ ଦୂର ସବ୍ସେ ପହେଲେ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ରାୟଗଡ଼ ଜିଲ୍ଲାରେ ଜନଜାତି ମନ୍ତ୍ରଣାଳୟ ପକ୍ଷରୁ ଜନଭାଗିଦାରୀ ସବ୍ସେ ଦୂର ସବ୍ସେ ପହେଲେ ଅଭିଯାନ ଆରମ୍ଭ ହୋଇଛି। ଆସନ୍ତା 25 ପର୍ଯ୍ୟନ୍ତ ଜିଲ୍ଲାର 525 ଗାଁରେ ଏହି ଅଭିଯାନ ଚାଲିବ। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁରୀ ଭଞ୍ଜପୁର ସ୍ୱତନ୍ତ୍ର ଟ୍ରେନ୍କୁ ନିୟମିତ ଏକ୍ସପ୍ରେସ୍ ଟ୍ରେନ୍ ଭାବେ ଚଳାଚଳ ପାଇଁ ନିଷ୍ପତ୍ତି ହୋଇଛି। ପୂର୍ବତଟ ରେଳପଥର ସୂଚନା ଅନୁସାରେ ଭଞ୍ଜପୁର ପୁରୀ ଭଞ୍ଜପୁର ସ୍ପେଶାଲ୍ ଟ୍ରେନ୍ ଭଞ୍ଜପୁର ପୁରୀ ଭଞ୍ଜପୁର ଏକ୍ସପ୍ରେସ୍ ଟ୍ରେନ୍ ଭାବେ ଚଳାଚଳ କରିବା ସହ ଆସନ୍ତା 21 ଓ 22 ତାରିଖରୁ ଉଭୟ ପଟରୁ ଯାତ୍ରା ଆରମ୍ଭ କରିବ। ଏହି ଟ୍ରେନ୍ ବାରିପଦା, ବାଲେଶ୍ୱର, ସୋର, ଭଦ୍ରକ, ଯାଜପୁର ରୋଡ୍, କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ୍ ଦେଇ ଯାତ୍ରା କରିବ। ନୂଆପଡ଼ା ଜିଲ୍ଲାରେ ଅଭିଯୋଗ ଶୁଣାଣି ଶିବିରରେ ଯୋଗ ଦେଉଥିବା ଅଧିକାରୀମାନଙ୍କୁ ମିଳିତ ଭାବେ ଯାତ୍ରା କରିବା ଲାଗି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଇନ୍ଧନ ବ୍ୟବହାର କମ୍ କରିବା ଉଦ୍ଦେଶ୍ୟରେ ସାଇକେଲ ଓ ମୋଟରସାଇକେଲ ବ୍ୟବହାର କରିବା କିମ୍ବା ଚାଲି ଚାଲି ଯିବା ଲାଗି ଜିଲ୍ଲାପାଳ କହିଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ସଂସ୍କାର ଭାରତୀର ମିଳିତ ସହଯୋଗରେ କଟକ ଶହୀଦ ଭବନରେ 2-ଦିନିଆ ଉତ୍କଳୀୟ ସଂକୀର୍ତ୍ତନ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି। ମେଳାରେ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିଥିଲେ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 2 ମଧ୍ୟରେ ତାପମାତ୍ରା ଆହୁରି 2-3 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଆସନ୍ତା 4 ପର୍ଯ୍ୟନ୍ତ ଗୁଳୁଗୁଳି ସହ ଗ୍ରୀଷ୍ମଲହରୀ ବୃଦ୍ଧି ପାଇବା ନେଇ କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 17 ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାଠାରେ ସର୍ବୋଚ୍ଚ ତାପମାତ୍ରା 43.4 ଡିଗ୍ରୀ ସେଲସିୟସ୍ ରହିଥିଲା। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଇସୋନୋଫିଲିଆ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଶରତ ଚନ୍ଦ୍ର ପାଣିଗ୍ରାହୀ।
3: ଆମ ଶରୀରରେ ଥିବା ଶ୍ୱେତ ରକ୍ତକଣିକା ଯାହାକୁ WBC ବା ହ୍ୱାଇଟ୍ ବ୍ଲଡ୍ ସେଲ୍ କୁହାଯାଏ, ସେଥିରେ ଇସୋନୋଫିଲ୍ ସେଲ୍ ବଢ଼ିଗଲେ ତାହାକୁ ଇସୋନୋଫିଲିଆ କୁହାଯାଏ। ପ୍ରକୃତ କଥା ହେଲା, ଇସୋନୋଫିଲିଆ ଏକ ରୋଗ ନୁହେଁ, ଏହା ରୋଗୀର ଗୋଟିଏ ସାମୟିକ ଅବସ୍ଥା। ରୋଗ ନିରୂପଣ ପାଇଁ ରକ୍ତ ପରୀକ୍ଷା କରାଯାଏ। ରକ୍ତରେ DC ବା ଡିଫରେନ୍ସିଆଲ୍ କାଉଣ୍ଟ କରାଗଲେ ଇସୋନୋଫିଲିଆ କେତେ ଅଛି ତାହା ଜଣାପଡ଼େ। ବର୍ତ୍ତମାନ ଜଳବାୟୁ ବା ତାପମାତ୍ରାକୁ ନେଇ ହିସାବ କଲେ ଉପକୂଳ ଓଡ଼ିଶାର ଜିଲ୍ଲାମାନଙ୍କରେ 5-6 ବା ଅତି ବେଶୀରେ 7-8% ପର୍ଯ୍ୟନ୍ତ ଇସୋନୋଫିଲର ନର୍ମାଲ୍ ବା ସାଧାରଣ ଅବସ୍ଥା, ଯାହା ରୋଗୀର ବିଶେଷ କିଛି କ୍ଷତି କରେ ନାହିଁ। 8-10 ଅଧିକ ହେଲେ ଇସୋନୋଫିଲିଆ ରୋଗୀର କ୍ଷତି ଘଟାଇଥାଏ। ମାତ୍ର ଉପକୂଳ ଜିଲ୍ଲା ଭିନ୍ନ, ଅନ୍ୟ ଜିଲ୍ଲାମାନଙ୍କରେ 0-3 ପର୍ଯ୍ୟନ୍ତ ନର୍ମାଲ୍ ବା ସାଧାରଣ ଅବସ୍ଥା, ତାଠାରୁ ଅଧିକ ହେଲେ ଇସୋନୋଫିଲିଆ ବଢ଼ିଯାଇଛି ବୋଲି ବୁଝାଯାଏ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଗଲେ ଆମକୁ ବିଭିନ୍ନ ପ୍ରକାର ରୋଗ ଆକ୍ରମଣର ଶିକାର ହେବାକୁ ପଡ଼େ। ତେଣୁ ରୋଗର ଚିକିତ୍ସା ପୂର୍ବରୁ ଆମକୁ ରକ୍ତ ପରୀକ୍ଷା କରିବାକୁ ହେଲେ ପ୍ରଥମେ DC ପରୀକ୍ଷା କରାଇବା ଦରକାର। ଏବେ ଆସନ୍ତୁ ଜାଣିବା, ଇସୋନୋଫିଲିଆ ଆମ ରକ୍ତରେ ରହିଲେ ଆମ ଶରୀରରେ କେଉଁ କେଉଁ ଲକ୍ଷଣ ଦେଖାଯାଏ ବା କେଉଁ କେଉଁ ରୋଗ ହେଲେ ଇସୋନୋଫିଲିଆ ଦେଖାଯାଏ। ଅଳ୍ପ ଅଳ୍ପ କାଶ ହେଲେ, ଅଣନିଶ୍ୱାସୀ ଲାଗିଲେ, ଦେହ ହାତ ଘୋଡ଼ାବିନ୍ଧା ହେଲେ, ଜ୍ୱର ଜ୍ୱର ଲାଗିଲେ, ଦେହ ହାତ କୁଣ୍ଡାଇ ହେଲେ, ମୁହଁ ହାତ ଗୋଡ଼ ଫୁଲିଲା ପରି ଦେଖାଦେଲେ, ମୁଣ୍ଡ ବିନ୍ଧିଲେ, ଆଖି ଅନେକ ଦିନ ଲାଲ ରହିଲେ, ଭୋର ଭୋର ଛିଙ୍କ ହେଲେ ଇସୋନୋଫିଲିଆ ଲକ୍ଷଣ ଥିବାର ଜଣାପଡ଼େ। ଦେହରେ ପୁରୁଣା ଥଣ୍ଡା ଥିବା ଏବଂ ଫାଇଲେରିଆ ରୋଗୀଙ୍କ ଦେହରେ ଇସୋନୋଫିଲିଆ ଅଧିକ ଥାଏ। ଛାତିରେ କଫ ରହିଲେ, ଶ୍ୱାସ ବା ନିମୋନିଆ ଭଳି ରୋଗୀ ଦେହରେ ଇସୋନୋଫିଲିଆ ଅଧିକ ଥାଏ। କୌଣସି ଆଣ୍ଠୁଗଣ୍ଠି ଜନିତ ରୋଗ ଯଥା ରିମାଟିଜିମ୍ ଏବଂ ଅଷ୍ଟିଓ ଆର୍ଥ୍ରାଇଟିସ୍ ଭଳି ରୋଗ ଥିଲେ ଇସୋନୋଫିଲିଆ ଅଧିକ ଥାଏ। ରକ୍ତ କର୍କଟ, ଯକ୍ଷ୍ମା ବା ଟ୍ୟୁବରକୁଲୋସିସ୍ ପରି ରୋଗୀଙ୍କ ଦେହରେ ଏହା ଅଧିକ ମାତ୍ରାରେ ଥିବାର ଜଣାଯାଏ। ଲିକୁମିଆ, ଟନ୍ସିଲାଇଟିସ୍, ମେନେଙ୍ଗାଇଟିସ୍, ଡିପ୍ଥିରିଆ, ମିଜିଲ୍, ସ୍ମଲ୍ପକ୍ସ, ଚିକେନ୍ ପକ୍ସ ହୋଇଥିବା ରୋଗୀଙ୍କ ରକ୍ତରେ ଇସୋନୋଫିଲିଆ ଅଧିକ ରହିଥିବାର ଦେଖାଯାଏ। ପ୍ରଥମରୁ ଆଲୋଚନା କରାଯାଇଛି, ଏହା ଏକ ରୋଗ ନୁହେଁ, ମାତ୍ର ରୋଗୀକୁ ଭଲ କରାଇବାରେ ବାଧକ ସୃଷ୍ଟି କରେ। ଏହିଭଳି ରୋଗୀ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କଲେ ଆରୋଗ୍ୟ ଲାଭ କରିପାରିବେ। ହୋମିଓପାଥି ଚିକିତ୍ସାରେ ଇସୋନୋଫିଲିଆର ଚିକିତ୍ସା ମଧ୍ୟ କରାଯାଇପାରେ। ହୋମିଓପାଥିର ବଡ଼ ବିଶେଷତ୍ୱ ହେଉଛି, ଆମେ ରୋଗକୁ ଚିକିତ୍ସା ନକରି ରୋଗର ଲକ୍ଷଣକୁ ଆଧାର କରି ଚିକିତ୍ସା କରିଥାଉଁ। ଜଣେ ରୋଗୀ ହୋମିଓପାଥିକ ଡାକ୍ତରଙ୍କ ପାଖରେ ତା'ର ରୋଗ ସମ୍ପର୍କରେ ନ କହି ତା'ର ଲକ୍ଷଣଗୁଡ଼ିକୁ ଯଦି ଠିକ୍ ଠିକ୍ ଭାବରେ କହିପାରିବ, ଅର୍ଥାତ୍ ମୁଁ ଗୋଟିଏ ଉଦାହରଣ ଦେଇ ଆପଣଙ୍କୁ କହୁଛି, ମୋତେ ବହୁତ ଶୋଷ ଲାଗୁଛି, ପ୍ରତି ଅଧଘଣ୍ଟା ବା 1 ଘଣ୍ଟା ଅନ୍ତରରେ ବହୁତ ପାଣି ପିଇବାକୁ ଇଚ୍ଛା ହେଉଛି, କିମ୍ବା ଶୋଷ ଆଦୌ ଲାଗୁନାହିଁ, କିମ୍ବା ମୋତେ ବହୁତ ଶୋଷ ଲାଗୁଛି କିନ୍ତୁ ପାଣି ପିଇବାକୁ ଇଚ୍ଛା ହେଉନି, ଏହିପରି ଭାବରେ କହିଲେ ଜଣେ ହୋମିଓପାଥି ଡାକ୍ତର ଆପଣଙ୍କୁ ସଠିକ୍ ଚିକିତ୍ସା କରାଇପାରିବେ। ହୋମିଓପାଥିକର ଲକ୍ଷଣ ଅନୁସାରେ ଇସୋନୋଫିଲିଆ ପାଇଁ ଅନେକ ଔଷଧ ଯଥା ଆର୍ସେନିକ୍ ଆଲବମ୍, ନେଟ୍ରିମ୍ ସଲ୍ଫ, ନେଟ୍ରିମ୍ୟୁର, ବ୍ରାଇନିଆ, ବେଲାଡୁନା, ସଲ୍ଫର୍, ରଷ୍ଟକ୍ସ, ରୋଡୋଡେଣ୍ଡ୍ରମ୍, ଥୁଜା, ଟ୍ୟୁବରକୁଲିନମ୍, ଜେଲସିମମ୍, ଉସିମମ୍ ସେଙ୍କ୍ଟମ୍ ଇତ୍ୟାଦି ଔଷଧକୁ ଧାରାବାହିକ ବ୍ୟବହାର କରାଯାଇଥାଏ। ପୁରୁଣା ରୋଗ ଶରୀରରେ ଥିଲେ ଏହା ଭଲ ହେବା ପାଇଁ ଅନେକ ଦିନ ଲାଗିଥାଏ। ଡାକ୍ତରଙ୍କ ଠାରୁ ଔଷଧ ଖାଇଲେ ହୁଏତ ଅଳ୍ପ ଦିନରେ ଭଲ ଲାଗିପାରେ। ରୋଗୀ ଭାବନ୍ତି ମୋର ରୋଗ ଛାଡ଼ିଗଲା, ମାତ୍ର ରୋଗ ଛାଡ଼ିନଥାଏ। ଗୋଟିଏ ଗୋଟିଏ ରୋଗ 3-6 ମାସ ବା 6 ମାସରୁ ଅଧିକ ବା ବର୍ଷାଧିକ କାଳ ଔଷଧ ସେବନ କଲେ ଭଲ ହୋଇଥାଏ। ଆମକୁ ସେତେଦିନ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବାକୁ ପଡ଼େ।
2: ଆମର ସ୍ୱାସ୍ଥ୍ୟରେ ଶୁଣିଲି ଇସୋନୋଫିଲିଆ। ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଶରତ ଚନ୍ଦ୍ର ପାଣିଗ୍ରାହୀ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 MHz ତଥା 972 kHz ଯୋଗେ ଏହି କାର୍ଯ୍ୟକ୍ରମ। DTH ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ସମୟ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
4: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତ ଓ ନରୱେ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ କାରବାର ଏବଂ ନିବେଶ କ୍ଷେତ୍ର ବୃଦ୍ଧି ପାଇଛି କହିଲେ ପ୍ରଧାନମନ୍ତ୍ରୀ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଛତିଶଗଡ଼ର ଜଗଦଲପୁରରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ। ଦେଶର 18 ସହରରେ ଜଳମେଟ୍ରୋ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି ଯୋଜନା କହିଲେ ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ। କାତାର, ସାଉଦିଆରବ ଏବଂ UAE ଅନୁରୋଧ କ୍ରମେ ଇରାନ ଉପରେ ଆକ୍ରମଣକୁ ସ୍ଥଗିତ ରଖାଯାଇଛି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ IPL କ୍ରିକେଟର ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 5 ପରାସ୍ତ କଲା ସନ୍ରାଇଜର୍ସ ହାଇଦ୍ରାବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଏବଂ ନରୱେ ମଧ୍ୟରେ ବାଣିଜ୍ୟ ଓ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରେ ଦ୍ୱିପାକ୍ଷିକ ଆର୍ଥିକ କାରବାର ଏବଂ ନିବେଶରେ ବୃଦ୍ଧି ଘଟିଛି। ଓସ୍ଲୋଠାରେ ଅନୁଷ୍ଠିତ ଭାରତ ନରୱେ ବ୍ୟବସାୟ ଏବଂ ଗବେଷଣା ଶୀର୍ଷକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ମୋଦି ଏହା କହିଛନ୍ତି। ଚୁକ୍ତିନାମା ଅଧୀନରେ ଉଭୟ ଦେଶ 100 ଆମେରିକୀୟ ଡଲାର ନିବେଶ ଲକ୍ଷ୍ୟ ଏବଂ ଭାରତରେ 10 ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ପ୍ରୟାସ ଜାରି ରଖିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜାହାଜ ନିର୍ମାଣ, ସବୁଜ ପରିବର୍ତ୍ତନ, ନବୀକରଣୀୟ ଶକ୍ତି, ସ୍ୱାସ୍ଥ୍ୟ ପ୍ରଯୁକ୍ତିବିଦ୍ୟା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ଷ୍ଟାର୍ଟଅପ୍ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଭାରତରେ ବ୍ୟାପକ ନିବେଶ ସୁଯୋଗ ରହିଛି। ଏହାର ସୁଯୋଗ ନେବାକୁ ଶ୍ରୀ ମୋଦି ନରୱେ ବ୍ୟବସାୟୀ ଗୋଷ୍ଠୀଙ୍କୁ ଆହ୍ୱାନ ଦେଇଛନ୍ତି। ଭାରତର ମହତ୍ୱାକାଂକ୍ଷୀ ସବୁଜ ପରିବର୍ତ୍ତନ ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ମୋଦି ବର୍ଦ୍ଧିତ ଶକ୍ତି ଚାହିଦା, ଜଳବାୟୁ ପରିବର୍ତ୍ତନ, ନବୀକରଣୀୟ ଶକ୍ତି, ଗ୍ରିଡ୍ ଭିତ୍ତିଭୂମି ଏବଂ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ରହିଥିବା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଉଭୟ ଦେଶର ବ୍ୟବସାୟିକ ସମ୍ପ୍ରଦାୟକୁ ନୂତନ ସହଭାଗିତା ଗଠନ କରିବା ଏବଂ ସହଯୋଗର ଉଦୀୟମାନ କ୍ଷେତ୍ର ଚିହ୍ନଟ କରି ଆର୍ଥିକ ସହଯୋଗକୁ ଅଧିକ ମଜବୁତ କରିବାକୁ ଶ୍ରୀ ମୋଦି ଅନୁରୋଧ କରିଛନ୍ତି।
5: चाहे वो ऑर्कलो का भारत के फूड सेक्टर में निवेश हो, इक्विनोर से भारत को LPG और LNG सप्लाई की बात हो, या यारा का भारत के फर्टिलाइजर क्षेत्र में योगदान। मुझे बहुत खुशी है कि आप में से कई CEOs भारत के वाइब्रेंट गुजरात और अन्य इन्वेस्टर समिट में भी बड़े उत्साह के साथ हमेशा भाग लेते रहे हैं। अब हमें इस पार्टनरशिप को इसकी इंटेंसिटी बढ़ाकर इसे न्यू फ्रंटियर की ओर ले जाना चाहिए।
4: ସମ୍ମିଳନୀରେ 50 ଅଧିକ ବିଭିନ୍ନ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀ, ନରୱେ ଏବଂ ଭାରତୀୟ ବ୍ୟବସାୟ ଓ ଗବେଷଣା କ୍ଷେତ୍ରର 250 ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ। ଏହି ଅବସରରେ ଭାରତୀୟ ଏବଂ ନରୱେ କମ୍ପାନୀ ତଥା କେତେକ ପ୍ରତିଷ୍ଠାନ ମଧ୍ୟରେ ବ୍ୟାବସାୟିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ ହେବ। ଛତିଶଗଡ଼ ବସ୍ତର ଡିଭିଜନାଲ ମୁଖ୍ୟାଳୟ ଜଗଦଲପୁରଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଗଣ ଯୋଗଦେବେ। ଛତିଶଗଡ଼ ଗସ୍ତ ଅବସରରେ ଗତକାଲି ଶ୍ରୀ ଶାହା ବସ୍ତର ଜିଲ୍ଲାର ନେତାନାର ଗ୍ରାମରେ ଏକ ଜନସେବା କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ଶ୍ରୀ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 6 ଧରି ନକ୍ସଲବାଦ ଯୋଗୁଁ ବସ୍ତରରେ ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ହୋଇଥିବା କ୍ଷତିକୁ ଆଗାମୀ 5 ମଧ୍ୟରେ ପୂରଣ କରାଯିବ। ଦେଶରେ ଜଳମେଟ୍ରୋ ସେବାର କାର୍ଯ୍ୟକାରିତା ନେଇ ନୂଆଦିଲ୍ଲୀଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜଳମେଟ୍ରୋ ସେବା ଆରମ୍ଭ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। ଶ୍ରୀ ସୋନୱାଲ କହିଛନ୍ତି ସରକାର 18 ସହରରେ ଜଳମେଟ୍ରୋ ସେବା ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଗୁଆହାଟୀରେ ଆରମ୍ଭ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶ୍ରୀନଗର, ପାଟନା, ବାରାଣସୀ, ଅଯୋଧ୍ୟା ଏବଂ ପ୍ରୟାଗରାଜ ଆଦି ସହରଗୁଡ଼ିକୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ସାମିଲ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଶ୍ରୀ ସୋନୱାଲ କହିଛନ୍ତି। ଆସାମର ତେଜପୁର ଏବଂ ଦିବ୍ରୁଗଡ଼କୁ ଦ୍ୱିତୀୟ ପର୍ଯ୍ୟାୟରେ ସାମିଲ କରାଯିବ। ଆନ୍ତଃ ମନ୍ତ୍ରଣାଳୟ ପରାମର୍ଶ ଆଧାରରେ ଜାତୀୟ ଜଳମେଟ୍ରୋ ନୀତି 2026 ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ଇତିମଧ୍ୟରେ ପ୍ରସ୍ତୁତ ହୋଇଛି। ଶ୍ରୀ ସୋନୱାଲ କହିଛନ୍ତି ପ୍ରସ୍ତାବିତ ଜଳମେଟ୍ରୋ ବ୍ୟବସ୍ଥା ପାଇଁ ଅତ୍ୟଧିକ ପୁଞ୍ଜିନିବେଶର ଆବଶ୍ୟକତା ପଡ଼ିବ ନାହିଁ। ଏହି ପଦକ୍ଷେପ ଆଭ୍ୟନ୍ତରୀଣ ଜଳପଥକୁ ଏକ ଦକ୍ଷ, ସ୍ଥାୟୀ ଏବଂ ଆଧୁନିକ ସାର୍ବଜନୀନ ପରିବହନ କରିଡରରେ ପରିଣତ କରିବ ବୋଲି ଆଶା କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କାତାର, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଶୀର୍ଷ ନେତୃବୃନ୍ଦଙ୍କ ଅନୁରୋଧ କ୍ରମେ ଇରାନ ଉପରେ ସାମରିକ ଆକ୍ରମଣକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ସାମାଜିକ ଗଣମାଧ୍ୟମ ଟ୍ରୁଥ୍ ସୋସିଆଲ୍ରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଟ୍ରମ୍ପ କହିଛନ୍ତି, ଆଜିଠାରୁ ଆରମ୍ଭ ହେବାକୁ ଥିବା ଆକ୍ରମଣକୁ ଏହି ନେତାଙ୍କ ଅନୁରୋଧ କ୍ରମେ ସ୍ଥଗିତ ରଖାଯାଇଛି। ଆମେରିକା ଏବଂ ପଶ୍ଚିମ ଏସିଆ ରାଷ୍ଟ୍ରଗୁଡ଼ିକ ଦ୍ୱାରା ଗ୍ରହଣୀୟ ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ଶ୍ରୀ ଟ୍ରମ୍ପ ଆଶା ବ୍ୟକ୍ତ କରିଛନ୍ତି। ଏଥିପାଇଁ ଆଲୋଚନା ଜାରି ରହିଛି। ତେବେ ଆଲୋଚନା ବିଫଳ ହେଲେ ଆମେରିକା ପକ୍ଷରୁ ଇରାନ ଉପରେ ବଡ଼ ଧରଣର ଆକ୍ରମଣ ହେବା ନେଇ ଶ୍ରୀ ଟ୍ରମ୍ପ ସତର୍କ କରାଇଛନ୍ତି। ଅନ୍ୟପକ୍ଷରେ ଇରାନ ଗତକାଲି କହିଛି, ଚୁକ୍ତିନାମା ସ୍ୱାକ୍ଷର ନେଇ ଆମେରିକାର କେତେକ ପ୍ରସ୍ତାବ ଉପରେ ମଧ୍ୟସ୍ଥତା କରୁଥିବା ପାକିସ୍ତାନକୁ ଇରାନ ନିଜର ପକ୍ଷ ପ୍ରଦାନ କରିସାରିଛି। ହରମୁଜ ପ୍ରଣାଳୀରେ ଇରାନର ନିୟନ୍ତ୍ରଣ ବଳବତ୍ତର ରହିଛି। ବିଶ୍ୱର ପ୍ରାୟ 20% ତୈଳ ଏବଂ ଏଲ୍ପିଜି ଯାତାୟତ କରୁଥିବା ଏହି ଜଳପଥକୁ ପ୍ରଭାବଶାଳୀ ଢଙ୍ଗରେ ବନ୍ଦ ରଖାଯାଇଛି ବୋଲି ଇରାନ କହିଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ କରାଯାଉଛି। କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। କୃଷିକ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ସମ୍ମିଳନୀରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷି ପ୍ରତିନିଧି, କୃଷି ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ଅଂଶୀଦାର ଯୋଗଦେଇ ଏ କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ଦୁର୍ନୀତି ଅଭିଯୋଗ ନେଇ ତଦନ୍ତ କରୁଥିବା ବିଚାରପତି ତଦନ୍ତ କମିଟି ଏହାର ରିପୋର୍ଟ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ପ୍ରଦାନ କରିଛି। ସଂସଦ ଭବନରେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ବିଚାରପତି ଅନୁସନ୍ଧାନ ଆଇନ 1968 ଆଧାରରେ ପ୍ରସ୍ତୁତ ଏହି ରିପୋର୍ଟକୁ ଉପସ୍ଥାପନ କରାଯାଇଛି। ସଂସଦର ଉଭୟ ଗୃହରେ ରିପୋର୍ଟକୁ ଉପସ୍ଥାପନ କରାଯିବ। ଗତବର୍ଷ ଅଗଷ୍ଟ 12 ତାରିଖରେ ବାଚସ୍ପତି ଶ୍ରୀ ବିର୍ଲା ଏହି କମିଟି ଗଠନ କରିଥିଲେ। କୋଲକାତାର ଆର୍ଜିକର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ବିରୁଦ୍ଧରେ ମାମଲା ରୁଜୁ ପାଇଁ ପଶ୍ଚିମବଙ୍ଗ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। 2024 ଅଗଷ୍ଟ 23 ତାରିଖରେ କେତୋଟି ମାମଲାରେ କୋଲକାତା ହାଇକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ଦୁର୍ନୀତି ନିବାରଣ ଶାଖା ମାମଲାର ତଦନ୍ତ ନିଜ ଅଧୀନକୁ ନେଇଥିଲା। 2024 ଅଗଷ୍ଟ 24 ତାରିଖରେ ଏ ସଂକ୍ରାନ୍ତରେ ଏକ ମାମଲା ପଞ୍ଜୀକୃତ ହୋଇଛି। ଆର୍ଜିକର ମେଡିକାଲ କଲେଜ ଓ ହସ୍ପିଟାଲର ବିଭିନ୍ନ କିଣାବିକାରେ ଆର୍ଥିକ ଅନିୟମିତତା ହୋଇଥିବା ନେଇ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ବିରୋଧରେ ଅଭିଯୋଗ ରହିଛି। ଅପରେସନ ସିନ୍ଦୁରକୁ ଭାରତର ଏକ ଶକ୍ତିଶାଳୀ, ଆତ୍ମବିଶ୍ୱାସୀ ଏବଂ ଦକ୍ଷତା ସମ୍ପନ୍ନ ରାଷ୍ଟ୍ର ପ୍ରମାଣ କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବର୍ଣ୍ଣନା କରିଛନ୍ତି। ଭିଏତନାମର ହାନୋଇଠାରେ ଗତକାଲି ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ଶ୍ରୀ ସିଂ ଶତ୍ରୁପକ୍ଷର ଯେକୌଣସି କାର୍ଯ୍ୟର ଦୃଢ଼ ଜବାବ ଦେବାକୁ ଭାରତ ପ୍ରସ୍ତୁତ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଏବଂ ପରିବର୍ତ୍ତନ ଭାରତକୁ ବିଶ୍ୱସ୍ତରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଗଣିତ କରିପାରିଛି ବୋଲି ଶ୍ରୀ ସିଂ କହିଛନ୍ତି। ଭାରତ ସେମିକଣ୍ଡକ୍ଟର କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରୁଛି। ପ୍ରଯୁକ୍ତିବିଦ୍ୟା ଭାରତର ବିକାଶ ପଥରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି ବୋଲି ଶ୍ରୀ ସିଂ କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିଜୟୀ ହୋଇଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଚେନ୍ନାଇ ସୁପର କିଙ୍ଗ୍ସକୁ 5 ୱିକେଟ୍ରେ ପରାସ୍ତ କରିଛି। ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ 20 ଓଭର୍ରେ 7 ୱିକେଟ୍ ବିନିମୟରେ 180 ରନ୍ ସଂଗ୍ରହ କରିଥିଲା। ହାଇଦ୍ରାବାଦ ପକ୍ଷରୁ ପ୍ୟାଟ୍ କମିନ୍ସ 3ଟି ୱିକେଟ୍ ଅକ୍ତିଆର କରିଥିଲେ। 181 ରନ୍ର ବିଜୟ ଲକ୍ଷ୍ୟକୁ ସନ୍ରାଇଜର୍ସ ହାଇଦ୍ରାବାଦ 19 ଓଭର୍ରେ 5ଟି ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଇଶାନ କିଶନ ଦଳ ପକ୍ଷରୁ ସର୍ବାଧିକ 70 ରନ୍ ସଂଗ୍ରହ କରିଥିଲେ। କିଶନଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଏହି ବିଜୟ ସହ ସନ୍ରାଇଜର୍ସ ହାଇଦ୍ରାବାଦ 16 ପଏଣ୍ଟ ହାସଲ କରିଛି। ଚେନ୍ନାଇ ସୁପର କିଙ୍ଗ୍ସ ମାତ୍ର 12 ପଏଣ୍ଟ ହାସଲ କରି ପ୍ଲେ ଅଫ୍ ପର୍ଯ୍ୟାୟରୁ ବାଦ ପଡ଼ିଛି। ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଜୟପୁରଠାରେ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଭାରତ ଓ ନରୱେ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ କାରବାର ଏବଂ ନିବେଶ କ୍ଷେତ୍ର ବୃଦ୍ଧି ପାଇଛି କହିଲେ ପ୍ରଧାନମନ୍ତ୍ରୀ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଛତିଶଗଡ଼ର ଜଗଦଲପୁରରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ। ଦେଶର 18 ସହରରେ ଜଳ ମେଟ୍ରୋ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି ଯୋଜନା କହିଲେ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ। କାତାର, ସାଉଦି ଆରବ ଏବଂ ୟୁଏଇ ଅନୁରୋଧ କ୍ରମେ ଇରାନ ଉପରେ ଆକ୍ରମଣକୁ ସ୍ଥଗିତ ରଖାଯାଇଛି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 5 wicket ପରାସ୍ତ କରା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।
6: ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 102.6 FM ଆକାଶବାଣୀ କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଶୁଣିବା ଖେଳ ଜଗତ। ଆଜି ଏଥିରେ ରହିଛି ଏକ ଆଲୋଚନା ବିଷୟ ରହିଛି ଭଲିବଲ ଜଗତର କଥା। ଆଲୋଚନାରେ ସାମିଲ ହୋଇଛନ୍ତି ସସ୍ମିତା ଦାସ, ନ୍ୟାସନାଲ ଭଲିବଲ କୋଚ୍। କାର୍ଯ୍ୟକ୍ରମ ଶୁଣିବା, କିନ୍ତୁ ତା ପୂର୍ବରୁ ଏହି ବିଜ୍ଞାପନ।
7: ମଡ଼କ ବା ପିପିଆର୍ ପାଇଁ ଟିକାକରଣ ହିଁ ଏକମାତ୍ର ଅମୁଖ ଅସ୍ତ୍ର। ଛେଳି ବା ମେଣ୍ଢାଙ୍କଠାରେ କିଛି ଲକ୍ଷଣ ଯଥା ଦୁର୍ବଳ ହୋଇଯିବା, ଜ୍ୱର ବା କାଶରେ ଆକ୍ରାନ୍ତ ହେବା, ନାକରୁ ସିଙ୍ଘାଣି ବହିବା ଓ ପତଳା ଝାଡ଼ା ହେବା ପରି ଲକ୍ଷଣ ଦେଖାଗଲେ ଏହା ଛେଳି ମଡ଼କ ବା ପିପିଆର୍ ହୋଇପାରେ। ଏଭଳି କ୍ଷେତ୍ରରେ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ। ଆଉ ହଁ, ନୂଆ ଛେଳି କି ମେଣ୍ଢା କିଣିଲେ କିଛି ଦିନ ସେମାନଙ୍କୁ ଅଲଗା ରଖନ୍ତୁ। ସର୍ବଦା ପରିଷ୍କାର ପରିବେଶରେ ପ୍ରାଣୀଙ୍କୁ ପାଳନ କରନ୍ତୁ। ଛେଳି ମଡ଼କରୁ ଛେଳିଙ୍କୁ ରକ୍ଷା କରିବା ପାଇଁ ପିପିଆର୍ ଟିକା ଦିଅନ୍ତୁ।

ନମସ୍କାର ଶ୍ରୋତା ବନ୍ଧୁ, 102.6 FM ର ଖେଳ ଜଗତ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ ଜଣାଉଛି। ମୁଁ ଆପଣଙ୍କ ରେଡ଼ିଓ ସାଥୀ ମୋନାଲିସା।

କାର୍ଯ୍ୟକ୍ରମକୁ ପ୍ରଯୋଜନା କରୁଛନ୍ତି ବସନ୍ତ କୁମାର ସ୍ୱାଇଁ। ହଁ ଶ୍ରୋତା ବନ୍ଧୁ, ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ପାଇଁ ବିଭିନ୍ନ ପ୍ରକାରର କ୍ରୀଡ଼ାର ଆବଶ୍ୟକତା ରହିଛି। ସ୍ୱାସ୍ଥ୍ୟ ରକ୍ଷା ନିମିତ୍ତ ବ୍ୟାୟାମ କରିବା ମଧ୍ୟ ଉଚିତ। କେଉଁ ଆବାହମାନ କାଳରୁ କ୍ରୀଡ଼ାର ବିଶେଷ ଭୂମିକା ବର୍ତ୍ତମାନ ପର୍ଯ୍ୟନ୍ତ ରହିଆସିଛି। ଖେଳିବା ଦ୍ୱାରା ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗର ବ୍ୟାୟାମ ହୋଇଥାଏ, ସହଯୋଗ ମନୋଭାବ ମଧ୍ୟ ସୃଷ୍ଟି ହୋଇଥାଏ। ଖେଳାଳି ମନରେ ଆତ୍ମବିଶ୍ୱାସ ଜନ୍ମେ ଏବଂ ତାର ଶୃଙ୍ଖଳା ଜ୍ଞାନ ଲାଭ ହୁଏ। ଭିନ୍ନ ଭିନ୍ନ ପରିସ୍ଥିତିରେ ନିଜକୁ କିପରି ଖାପ ଖୁଆଇ ଚଳିବାକୁ ହୁଏ ତାହା ମଧ୍ୟ ଶିକ୍ଷା ଦେଇଥାଏ ଏହି କ୍ରୀଡ଼ା ବା ଖେଳ। ଏହା ସହିତ ବର୍ତ୍ତମାନ ଉତ୍ତମ ଖେଳାଳିମାନଙ୍କୁ ଚାକିରି କ୍ଷେତ୍ରରେ ଅଗ୍ରାଧିକାର ମଧ୍ୟ ମିଳିଥାଏ ଏବଂ ସର୍ବୋପରି କ୍ରୀଡ଼ା ବ୍ୟକ୍ତିତ୍ୱ ଗଠନରେ ସହାୟକ ହୋଇଥାଏ। କ୍ରୀଡ଼ାବିତ୍ମାନେ କ୍ରୀଡ଼ାର ମାନ ବୃଦ୍ଧି କରିବା ପାଇଁ ଯେତେ ଉଦ୍ୟମ କରିବେ ଆମ ଦେଶର ସୁନାମ ସେତେ ବଢ଼ି ଚାଲିବ। ତେବେ ସେହିପରି ସୁନାମ ଅର୍ଜିତ ଖେଳାଳିଙ୍କ ସହିତ ଆଜି ଆମେ କଥା ହୋଇ ଜାଣିବା ଏହି ଭଲିବଲ୍ ଖେଳ ଜଗତର ଆହୁରି ଅନେକ କିଛି କଥା। କିନ୍ତୁ ତା ପୂର୍ବରୁ ଶୁଣିନେବା ଏହି ସୁନ୍ଦର ଗୀତଟି।

0: ମ୍ୟାଡାମ ନମସ୍କାର।
1: ଆଜ୍ଞା ନମସ୍କାର।
0: ମ୍ୟାଡାମ ଆଜିର ଆମର କାର୍ଯ୍ୟକ୍ରମରେ ଆପଣଙ୍କୁ ଅନେକ ଅନେକ ସ୍ୱାଗତ।
1: ଧନ୍ୟବାଦ ଆପଣଙ୍କୁ ମଧ୍ୟ।
0: ତେବେ ମ୍ୟାଡାମ ପ୍ରଥମେ ଆମର ଶ୍ରୋତା ବନ୍ଧୁ ମାନଙ୍କୁ ଆପଣଙ୍କର ପରିଚୟ ଦେଇ ଦିଅନ୍ତୁ।
1: ମୋ ନାଁ ସସ୍ମିତା ଦାସ, ମୁଁ ଜଣେ ଜାତୀୟ ଭଲିବଲ ଖେଳାଳି। ମୁଁ ଅନେକ ଗୁଡ଼ିଏ ନ୍ୟାସନାଲ ଖେଳିଛି, ତା ସହିତ ବର୍ତ୍ତମାନ ମୁଁ ଜଣେ ଜାତୀୟ ଭଲିବଲ ରେଫରୀ ଭାବରେ ମଧ୍ୟ କାର୍ଯ୍ୟ କରୁଛି।
0: ପ୍ରଥମେ ଆମକୁ କୁହନ୍ତୁ, କ୍ରୀଡା କ୍ଷେତ୍ରରେ ଆଗ କଣ ଥିଲା ଏବଂ ଏବର ପରିସ୍ଥିତିରେ କଣ ପରିବର୍ତ୍ତନ ତ ଆସିଛି?
1: ଆକ୍ଚୁଆଲି ପ୍ରଥମେ ଆମେ କ୍ରୀଡାକୁ ଗୋଟେ ଏଣ୍ଟରଟେନମେଣ୍ଟ ଫ୍ୟାକ୍ଟର ଭାବେ ଆମେ ବ୍ୟବହାର କରୁଥିଲେ। ଯେମିତିକି ଆମର କଣ ଥିଲା, ଯେତେବେଳେ ସ୍କୁଲରେ ଥିଲେ ମାନେ ସ୍କୁଲରେ ଖେଳ ପିରିୟଡ ଗୋଟେ ଥିଲା, ପିଲାମାନେ ଯେହେତୁ ପାଠ ପଢୁଛନ୍ତି ଖେଳ ପିରିୟଡରେ ଆସି କିଛି ସମୟ ଖେଳିଲେ ମାଇଣ୍ଡଟା ଫ୍ରେଶ ହବ। ଗାଁ ଗହଳିରେ ଯେତେବେଳେ ମେଳା ଲାଗୁଥିଲା, ଖେଳ ତା ଭିତରେ ଗୋଟେ ଏଣ୍ଟରଟେନ ରହୁଥିଲା, ଯେ କବାଡି ଟିକେ ଖେଳ ହବ କି ଖୋ ଖୋ ଟିକେ ଖେଳିବେ, ଫୁଟବଲ ଖେଳିବେ, ଏଇ ଟାଇପ୍ର ଥିଲା, ଯୋଉଟା ଏଣ୍ଟରଟେନମେଣ୍ଟ ଫ୍ୟାକ୍ଟର ଥିଲା। ବର୍ତ୍ତମାନ ଖେଳ ଗୋଟେ କ୍ୟାରିୟର, ଆପଣ ଚାହିଁଲେ ଖେଳରେ କ୍ୟାରିୟର କରିପାରିବେ, ତା ଦେହରେ ମଧ୍ୟ ଅନେକ ପ୍ରକାର ସ୍କୋପ ବି ରହିଲାଣି। ଆଗରୁ ଖେଳକୁ ଆମେ ମାନେ କେହି ଏତେ ଇମ୍ପୋର୍ଟାନ୍ସ ଦେଉନଥିଲେ, ଆମେ ମାନେ କହୁଥିଲେ ଖେଳ ଖେଳିଲେ ଭବିଷ୍ୟତ ଅନ୍ଧକାର ହେଇଯିବ, କିନ୍ତୁ ବର୍ତ୍ତମାନ ଖେଳ ଖେଳିଲେ ହିଁ ଭବିଷ୍ୟତ ଉନ୍ନତ ହେବ। ଆଗର ଆଉ ବର୍ତ୍ତମାନ ମଧ୍ୟରେ ବହୁତ ପାର୍ଥକ୍ୟ ଆସିଗଲାଣି। ପିଲାମାନେ ଆଉ ଲୋକମାନେ ସମସ୍ତେ ବର୍ତ୍ତମାନ ଜାଣିସାରିଲେଣି ଯେ କ୍ରୀଡା ଏକ କ୍ୟାରିୟର ନୁହେଁ କି ଏଣ୍ଟରଟେନମେଣ୍ଟ ଫ୍ୟାକ୍ଟର।
0: ବହୁତ ବଢିଆ କଥା ମ୍ୟାଡାମ ଆପଣ ବର୍ତ୍ତମାନ କହିଲେ ଯେ କ୍ରୀଡା ଜଗତରେ ରହି ଏବେ ଆମେ ନିଜର ଗୋଟେ ପରିଚୟ ମଧ୍ୟ ତିଆରି କରିପାରିବା। ତେବେ ଆପଣଙ୍କର ଏଇ ଖେଳ ଜଗତର ଜୀବନଯାତ୍ରା କେମିତି ରହିଛି?
1: ଦେଖନ୍ତୁ, ମୁଁ ତ ବହୁତ ଛୋଟବେଳୁ ମୋର କ୍ରୀଡା କ୍ଷେତ୍ରରେ ମୋର କ୍ୟାରିୟର ଷ୍ଟାର୍ଟ କରିସାରିଥିଲି। ମୁଁ ଯେତେବେଳେ କ୍ଲାସ 7ରେ ପଢୁଥିଲି, ସେବେଠାରୁ ମୁଁ ଖେଳ ଆରମ୍ଭ କରିଥିଲି। ଖେଳ ଗୋଟେ ଏମିତି ଜିନିଷ ଯୋଉଟା କି ଆପଣଙ୍କୁ ଅଟୋମେଟିକାଲି, ଯେମିତି ପାଠରେ ଆପଣଙ୍କର ଗୋଟେ ଜୁନୁନ ଆସିଯାଏ, ହଁ ମୁଁ ଭଲ ପଢିବି, କ୍ଲାସରେ ଟପର ହେବି, ଭଲ ସ୍କୋର କରିବି, କ୍ରୀଡା ଗୋଟେ ସେମିତି ଜିନିଷ, ଯେତେବେଳେ ଆପଣ ସେଥିରେ ସମ୍ପୂର୍ଣ୍ଣ ରୂପେ ନିଜକୁ ଇନଭଲ୍ଭ କରିବେ, ଆପଣଙ୍କର ମଧ୍ୟ ଗୋଟେ ଜୁନୁନ ଆସିଯିବ ଯେ ମୋତେ ଭଲ ଖେଳିବାର ଅଛି, ମୋତେ ଭଲ କ୍ୟାରିୟର କରିବାର ଅଛି, ଆଗକୁ କିଛି ନିଜର ପହଚାନ ବନେଇବାର ଅଛି, ଅଟୋମେଟିକାଲି ସେଟା ଆସିଯାଇଥିଲା। ମୁଁ ଛୋଟରୁ ମୁଁ ମୋ ସେଇ ନିଶା ଆସିଯାଇଥିଲା, ପାଠରେ କମ୍ ଧ୍ୟାନ ଦେଇକି ମୁଁ ଏକଦମ ସେ କ୍ରୀଡାରେ ଇନଭଲ୍ଭ ହେଇଯାଇଥିଲି। କ୍ଲାସ 10 ପରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅଛି ସ୍ପୋର୍ଟସ ହଷ୍ଟେଲ, ସ୍ପୋର୍ଟସ ହଷ୍ଟେଲରେ ମୁଁ ଭଲିବଲରେ ଆଜ୍ ଏ ପ୍ଲେୟାର ସିଲେକ୍ସନ ପାଇଲି ଏବଂ ସେଇଠି ରହିକି ମୋର କୋଚଙ୍କ ତତ୍ତ୍ୱାବଧାନରେ କୋଚିଂ ନେଲି, ସ୍ପୋର୍ଟସ କରିଲି। ମୁଁ ପାଖାପାଖି 27-28ଟା ନ୍ୟାସନାଲ ଖେଳିଛି, ଆଉ ଓଡ଼ିଶାକୁ ଆଜ୍ ଏ କ୍ୟାପ୍ଟେନ ହିସାବରେ ମଧ୍ୟ ଅନେକ ଥର ସିନିୟର ନ୍ୟାସନାଲରେ ତ ମୁଁ 6-7 ଥର ଆଜ୍ ଏ କ୍ୟାପ୍ଟେନ ଓଡ଼ିଶାକୁ ରିପ୍ରେଜେଣ୍ଟ କରିଛି। ଜୁନିୟର ନ୍ୟାସନାଲ, ମିନି ନ୍ୟାସନାଲ, ଏନ୍ସିସି ନ୍ୟାସନାଲ, ସବୁ ପ୍ରକାର ଓମେନ୍ସ ନ୍ୟାସନାଲ, ସବୁଥିରେ ମୁଁ ଓଡ଼ିଶାକୁ ରିପ୍ରେଜେଣ୍ଟ କରି ଆସିଥିଲି। ତାପରେ ଚାକିରିର ମଧ୍ୟ ବହୁତ ସ୍କୋପ ପାଇଥିଲି, କିନ୍ତୁ ବିଭିନ୍ନ କାରଣ ବଶତଃ ମୁଁ ଚାକିରିରେ ଜଏନ୍ କରିପାରିନଥିଲି। ତାପରେ ବର୍ତ୍ତମାନ ସେହି କ୍ରୀଡାକୁ ନେଇକି, ଯେହେତୁ ବର୍ତ୍ତମାନ ଆଉ ଉପରେ ମୁଁ ତ ଇନଭଲ୍ଭ ମାନେ ଖେଳିପାରୁନି, ତେଣୁକରି ବର୍ତ୍ତମାନ ମୁଁ ଖେଳ ଛାଡ଼ିବା ପରେ ଆଜ୍ ଏ ରେଫ୍ରି, ବର୍ତ୍ତମାନ ଓଡ଼ିଶାର ପ୍ରଥମ ମହିଳା ଭଲିବଲ ରେଫ୍ରି ଭାବରେ ମୁଁ ନ୍ୟାସନାଲ ରେଫ୍ରି ହେଇସାରିଛି, ଏବଂ ବର୍ତ୍ତମାନ ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ ଖେଳରେ ଆଉ ବର୍ତ୍ତମାନ କଣ୍ଟିନ୍ୟୁଅସଲି ମୁଁ 6 ଥର ହେଲାଣି ଖେଲୋ ଇଣ୍ଡିଆରେ ଆଜ୍ ଏ ନ୍ୟାସନାଲ ରେଫ୍ରି ଓଡ଼ିଶାରୁ ଓଡ଼ିଶାକୁ ରିପ୍ରେଜେଣ୍ଟ କରୁଛି ଖେଲୋ ଇଣ୍ଡିଆରେ। ଭାରତ ବର୍ଷର ବିଭିନ୍ନ ଜାଗାକୁ ମୁଁ ଆଜି ଅଫିସିଆଲ ଯାଉଛି।
0: ଏତେ ସବୁ ପରେ ଖେଳରୁ ପୁଣି ବିରାମ ନେବା, ଏଟା କଣ ମାନେ କିଛି ଅସୁବିଧା ପାଇଁ ନା ଆପଣଙ୍କର ଆଉ ଇଚ୍ଛା ହେଲାନି ଠିକ କରିବା ପାଇଁ?
1: ନାଇଁ, ଖେଳରୁ ବିରାମ ନେବାର ପ୍ରଶ୍ନ ନଥିଲା। ଆକ୍ଚୁଆଲି ଆମେ ଚେନ୍ନାଇ ଯାଇଥିଲୁ ନ୍ୟାସନାଲ ଖେଳୁଥିଲୁ, ସେ ଖେଳିଲା ଟାଇମରେ ମୋର ଆଣ୍ଠୁ ମୋଡି ହେଇଗଲା ମ୍ୟାଚ ଭିତରେ, ତାର ସେ ଇଞ୍ଜୁରି ତ ରିକଭର ହେଇପାରିଲାନି, ବହୁତ ଚେଷ୍ଟା କଲି, ବହୁତ ଟ୍ରିଟମେଣ୍ଟ ମଧ୍ୟ ହେଲା, ତ ଶେଷରେ ଯେହେତୁ ଆଉ ତା ରିକଭରି ପାଇପାରିଲାନି, ଆଉ ଆମର ବି ସେତେବେଳେ ସେତେ ସୁବିଧା ନଥିଲା ଯେ ଅପରେସନ କରିବା, ଟ୍ରିଟମେଣ୍ଟ କରିବା ସେସବୁ ପସିବୁଲ ନଥିଲା। ଆମ ଲେବୁଲରେ ଯେତିକି କରିବା କଥା ଆମେ ଚେଷ୍ଟା କରିଲୁ, ଟ୍ରିଟମେଣ୍ଟ କରିଲୁ, କିନ୍ତୁ ସେଇଟା ଆଉ ସମ୍ପୂର୍ଣ୍ଣ ରିକଭରି ହେଇପାରିଲାନି, ତ ବାଧ୍ୟ ହେଇକି ମୁଁ କ୍ରୀଡା କ୍ଷେତ୍ର ଛାଡିଲି, ମାନେ ନିଜେ ଆଜି ସ୍ପୋର୍ଟସ ମ୍ୟାନ ଛାଡିଲି, ଅଫିସିଆଲ କୁ ଆସିଗଲି।
0: ତେବେ ମ୍ୟାଡାମ ଏଇ ଯୋଉ କ୍ରୀଡା କ୍ଷେତ୍ରରେ ନିଜକୁ ସାମିଲ କରିବାକୁ ହେଲେ ଆମକୁ କେଉଁ କେଉଁ ଦିଗ ପ୍ରତି ସଚେତନ ହେବା ଆବଶ୍ୟକ?
1: ପ୍ରଥମେ ତ କ୍ରୀଡା ଗୋଟେ ସାଧନା, ସେଥିପାଇଁ ଯେହେତୁ ଆପଣ ଯେମିତିକି ପାଠ ପଢିବା ପାଇଁ ଆପଣଙ୍କୁ ପାଠରୁ ପ୍ରଥମେ ବେସିକ ଯେମିତିକି ଅ ଆ ଶିଖିବା, ABCD ଶିଖିବା, ମାତ୍ରା ଶିଖିବା, ଯେମିତି ବେସିକରୁ ଆପଣ ଷ୍ଟାର୍ଟ କରୁଛନ୍ତି, କ୍ରୀଡା ମଧ୍ୟ ଏକ୍ଜାକ୍ଟ ସେମିତି, କାରଣ ସେ ଗୋଟେ କ୍ୟାରିୟର, ସେଥିପାଇଁ ଆପଣଙ୍କୁ ଫାର୍ଷ୍ଟ ଆପଣଙ୍କ ନିଜର ଫିଟନେସ୍ ଟା ଦେଖିବାକୁ ହବ, ତାପରେ ଆପଣଙ୍କୁ ଜଣେ ଭଲ କୋଚ୍ ଯିବାକୁ ହବ ଯିଏ ଆପଣଙ୍କୁ ରେଗୁଲାର ପ୍ରାକ୍ଟିସ୍ କରେଇ ପାରିବେ, ଜଣେ ଟ୍ରେନର ଯିଏ ରହିବ ଯିଏ ଆପଣଙ୍କୁ ଫିଟନେସ୍ ଟ୍ରେନିଂ ଦେଇପାରିବ, ଆପଣଙ୍କର ରେଗୁଲାର ସ୍କେଡ୍ୟୁଲ୍ ହବା ଦରକାର ରେଗୁଲାର ପ୍ରାକ୍ଟିସ୍ ପାଇଁ, କୋଉଦିନ କଣ କେତିକି ପ୍ରାକ୍ଟିସ୍ କରିବେ, ଆପଣଙ୍କର ଖାଇବାର ମେନ୍ୟୁ ରହିବା ଦରକାର, ପ୍ରାକ୍ଟିସ୍ ହିସାବରେ ଡାଏଟ୍ଟା ପ୍ରପର ହବା ନିହାତି ଜରୁରୀ, ତାପରେ ଆପଣଙ୍କର ରେଷ୍ଟ ବି ସେଇ ଅନୁସାରେ ଜରୁରୀ। ଏକ୍ଜାକ୍ଟଲି ମୁଁ ଯେ କହିଲି ମ୍ୟାଡମ୍, ଆପଣଙ୍କୁ ଯେମିତି ଗୋଟେ ପିଲାକୁ ପାଠ ପଢିବା ପାଇଁ ଜଣେ ଟିଚର ଦରକାର, ଏକ୍ଜାକ୍ଟଲି ସେମିତି ଯଦି ସ୍ପୋର୍ଟସ୍ ରେ ଆପଣ କ୍ୟାରିୟର କରିବାକୁ ଚାହୁଁଛନ୍ତି, ଆପଣ ଜଣେ କୋଚ୍ ଦରକାର ଯିଏକି ଆପଣଙ୍କୁ ଗ୍ରାସରୁଟ୍ ଲେବୁଲରୁ ପୁରା ଟ୍ରେନ୍ କରେଇବ ଯେ ଆପଣ ବର୍ତ୍ତମାନ ଏଇ ଏଇ ସ୍ତର ଦେଇକି ଯିବେ, ଆପଣଙ୍କ ଫିଟନେସ୍, ଆପଣଙ୍କ ଷ୍ଟ୍ରେଙ୍ଥ, ଆପଣଙ୍କ ଷ୍ଟାମିନା, ଆପଣଙ୍କ ଏଣ୍ଡୁରାନ୍ସ, ସେ ସବୁକିଛି ଦେଖିକି ଆପଣଙ୍କୁ ସେଇ ଗେମ୍ ରେ ଆପଣ କୋଉ ପୋଜିସନ୍ ପାଇଁ ଫିଟ୍ ହେବେ, କୋଉଠି ଖେଳିପାରିବେ, କୋଚ୍ ଆପଣଙ୍କୁ ସମ୍ପୂର୍ଣ୍ଣ ରୂପରେ ଗାଇଡ୍ କରିପାରିବେ। ଏସବୁ ଛୋଟ ଛୋଟ ଜିନିଷରୁ ହିଁ ଆପଣ ଜାଣିପାରିବେ ଯେ ଆପଣ ପ୍ରକୃତରେ ସ୍ପୋର୍ଟସମ୍ୟାନ୍ ହେଇପାରିବେ କି ନାହିଁ।
0: ବହୁତ ବଢିଆ କଥା ମ୍ୟାଡମ କହିଲେ। ଆମେ ଯଦି ଖେଳ ଜଗତରେ ପାଦ ଦେବାକୁ ଚାହୁଁଛନ୍ତି ଆମକୁ ଗୋଟେ ଭଲ କୋଚ୍ ଦରକାର, ଏବଂ ତା ସହିତ ତୃଣ ସ୍ତରରୁ ହିଁ ଆମକୁ ଏହି ସବୁ ଦିଗ ପ୍ରତି ସଚେତନ ହେବା ଆବଶ୍ୟକ। ତେବେ ମ୍ୟାଡମ ମୁଁ ନିଶ୍ଚିତ ଭାବେ ପଚାରିବି, ଆମର ତ ଅନେକ ଖେଳ ରହିଛି, କିନ୍ତୁ ଆପଣଙ୍କର ଏହି ଭଲିବଲ ଖେଳ ଖେଳିବା ପାଇଁ ଆଗ୍ରହ କିପରି ଜାତ ହେଲା, ବା ୟା ପ୍ରତି ଆପଣଙ୍କର କେମିତି ମାନେ ଆଗ୍ରହ ଆସିଲା?
1: ମୁଁ ପ୍ରଥମରୁ ଭଲିବଲ ପ୍ଲେୟାର ନଥିଲି, ମୁଁ ହଉଛି ଜଣେ ଆଥଲେଟ୍, 200 meter ସ୍ପ୍ରିଣ୍ଟର। ମୁଁ ଆଥଲେଟିକ୍ସ କରୁଥିଲି, ମୁଁ ଆଥଲେଟିକ୍ସ ରେ ବି ନ୍ୟାସନାଲ ଖେଳିଛି, ଆଉ ବର୍ତ୍ତମାନ ମୁଁ ଆଥଲେଟିକ୍ସ ରେ ମଧ୍ୟ ନ୍ୟାସନାଲ ରେଫରୀ ଅଛି। ତ ମୁଁ ଫାର୍ଷ୍ଟ ଯେତେବେଳେ ଆଥଲେଟିକ୍ସ କରୁଥିଲି, ମୁଁ ପାରାଦୀପରୁ ବିଲଙ୍ଗ କରୁଛି, ତ ସେଠି ଆଥଲେଟିକ୍ସ ରେ ଏତେ ଝିଅମାନେ କରୁନଥିଲେ, କି ଭଲିବଲ ରେ ବହୁତ ଝିଅ ଖେଳୁଥିଲେ। ତ ସେଠି ଆଥଲେଟିକ୍ସ କରିବା ସମୟରେ ଯେହେତୁ ଦେଖିଲି ସେଠି ବହୁତ ବଡ ଦିଦି ମାନେ ଖେଳୁଛନ୍ତି, ମୁଁ ଆସିକି ଆଥଲେଟିକ୍ସ ରୁ ଆସିକି ଭଲିବଲ ରେ ସେ ଦିଦି ମାନଙ୍କ ସହିତ ଜଏନ କଲି। କାରଣ ଭଲିବଲ ରେ କଣ ଦରକାର ହଉଥିଲା ନା, ଗୋଟେ ବହୁତ ଏକ୍ସାଇଟମେଣ୍ଟ ଆସିଯାଉଥିଲା, ଜୋସ୍ ଆସିଯାଉଥିଲା, ସେ ମ୍ୟାଚ୍ ଭିତରେ ସେ ଯୋଉ କମ୍ପିଟିସନ ଆସିଯାଉଥିଲା, ଯୋଉ ୟୁନିଟି, ଯୋଉ ସ୍ପିଡ୍ ଆସୁଥିଲା, ଆଉ ଯୋଉ ଟିମ୍ ୱାର୍କ ଟା ରହୁଥିଲା, ତାକୁ ଦେଖିକି ମନ ଭିତରେ ଗୋଟେ ଜୋସ୍ ଆସିଗଲା, ଆଥଲେଟିକ୍ସ ରେ ଇଣ୍ଡିଭିଜୁଆଲି ପ୍ରାକ୍ଟିସ୍ କେତେ କରିବି, ଏକା ଏକା ମୁଁ ଦିଦି ମାନଙ୍କ ସହିତ ଭଲିବଲ ଖେଳିବି। ଆଉ ତାଙ୍କ ସାଙ୍ଗେ ଖେଳୁଥିଲି, ଜଷ୍ଟ କିଛି ସମୟ ଖେଳିଛି, ଏହି ସମୟରେ ତ ଠିକ ମତେ ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲରେ ସିଲେକ୍ସନ ମିଳିଗଲା ମ୍ୟାଡମ୍। ତ ମୁଁ ଆଥଲେଟିକ୍ସ ରୁ ପୁରା ସମ୍ପୂର୍ଣ୍ଣ ଆଥଲେଟିକ୍ସ ଛାଡିକି ଆଉ ଟିକେ ଭଲିବଲରେ ଜଏନ କଲି ଆଉ।
0: ବହୁତ ବଢିଆ ସୁନ୍ଦର କଥାଟିଏ। ତେବେ ମ୍ୟାଡମ ଏଇ ଯୋଉ ଭଲିବଲ ଜଗତରେ ବା ଏଇ ଖେଳ ଜଗତରେ ଆପଣଙ୍କର ଏତିକି ଦିନର କ୍ୟାରିୟର ଭିତରେ ଏମିତି କିଛି ସ୍ମୃତି ଅନୁଭୂତି ଅଛି ଯାହା ଆପଣଙ୍କୁ ବହୁତ ପ୍ରେରଣା ଦେଇଛି, ବା ଆପଣଙ୍କୁ ବହୁତ ଭଲ ଲାଗିଛି ଏବଂ ଖେଳ ଜଗତରେ ମାନେ ଆହୁରି ଆଗକୁ ଯିବା ପାଇଁ ପ୍ରେରଣା ଆସିଛି?
1: ଆମର ପ୍ରତି ମୁହୂର୍ତ୍ତ ହିଁ ଗୋଟେ ଗୋଟେ ସ୍ମୃତି ମ୍ୟାଡମ, କାହିଁକି ନା ଖେଳ ଗୋଟେ ଏମିତି ଜିନିଷ, ଆପଣ ମତେ ପଚାରୁଛନ୍ତି, ମୁଁ ନିଜେ ଏକ୍ସାଇଟେଡ ହେଇଯାଉଛି, ହଁ ମୁଁ ଏବେ ଖେଳିଦେବି। ଆମେ ଏମିତି ଜୀବନ ଆମର ସମୟଟା କାଟୁ ଯେପର୍ଯ୍ୟନ୍ତ ଆମେ ଘରେ ଅଛୁ, ଆମେ ଘରର ପିଲା, ଯେପର୍ଯ୍ୟନ୍ତ ଘରୁ ବାହାରିଗଲୁ ଆଉ ଫିଲ୍ଡ ରେ ରହିଲୁ, ଆମର ଦୁନିଆ ହିଁ ଅଲଗା ହେଇଯାଏ, ଆମେ ସମ୍ପୂର୍ଣ୍ଣ ରୂପେ ସ୍ପୋର୍ଟସ କୁ ଡେଡିକେଟ୍ କରିଦେଇଥାଉ। ସେ ଯୋଉ ଖୁସି, ସେ ଯୋଉ ଏକ୍ସାଇଟମେଣ୍ଟ, ଆଉ ଯୋଉ ଡେଡିକେସନ, ଆଉ ଯୋଉ ସ୍ପିରିଟ, ଆପଣ ସେଟା କେବଳ ଫିଲ୍ଡ ରେ ହିଁ ପାଇପାରିବେ, କାରଣ ସେ ସମ୍ପୂର୍ଣ୍ଣ ରୂପେ ଆପଣଙ୍କୁ ଗୋଟେ ଅଲଗା ପ୍ରକାର ମଣିଷ କରି ଗଢିଦିଏ, ଯୋଉଠି କି ଆପଣ ଗୋଟେ ଟିମ୍ ୱାର୍କ ରେ କାମ କରିବେ, କେମିତି ଗୋଟେ ସ୍ପିରିଟ କେମିତି ରହିବ, କିଛି କରି ଦେଖେଇବାର ଯୋଉ ଜୁନୁନ, ଯୋଉ ଏକ୍ସାଇଟମେଣ୍ଟ ଆପଣ ସେଇ ଫିଲ୍ଡ ରେ ପାଇବେ ପ୍ରତି ମୁହୂର୍ତ୍ତରେ। ମ୍ୟାଡାମ ଗୋଟେ ଗୋଟେ ଆମର ଅନୁଭୂତି, ମାନେ ପ୍ରତି ମ୍ୟାଚ୍ ରେ ଗୋଟେ ଗୋଟେ ଅନୁଭୂତି, ଏ ମ୍ୟାଚ୍ ରେ ଆମେ ଏ ପ୍ଲେୟାର ଏମିତି ଖେଳିଲା, ସେ ଯଦି ଆଉ ଟିକେ ଭଲ ଖେଳିଥାନ୍ତା ସେଟା ପଟେ ଆଉ ଟିକେ ଭଲ ସେଟ୍ କରିଥିଲେ ଆମେ ଏମିତି କ୍ଲିୟର କରିପାରିଥାନ୍ତୁ, କୋଉ ମ୍ୟାଚ୍ ରେ ଆମେ ଜିତିଗଲୁ ଯେହେତୁ ଆମର ଟିମ୍ ୱାର୍କ ଭଲ ଥିଲା ଜିତିଗଲୁ, କି କୋଉ ମ୍ୟାଚ୍ ଯଦି ହାରିଗଲୁ କଣ କଣ୍ଡିସନ ଥିଲା, କଣ ପାଇଁ ଆମେ ହାରିଗଲୁ, ସବୁ ଡିସ୍କସ କରୁଥିଲୁ। ପ୍ରତି ମ୍ୟାଚ୍ ଆମ ପାଇଁ ଗୋଟେ ଗୋଟେ ସ୍ମୃତି। ଆଉ ସ୍ପୋର୍ଟସ ତ ମ୍ୟାଡମ ବୋଧେ ମୁଁ ଯେବେ ଚାଲିଯିବି ବୋଧେ ସ୍ପୋର୍ଟସ ମୋ ରକ୍ତରୁ ଯିବ, ନହେଲେ ତ ସେ ମୋର ରକ୍ତ ହିଁ ପ୍ରବାହିତ, ମୁଁ ବହୁତ ଭଲ ପାଏ ସ୍ପୋର୍ଟସ।
0: ବହୁତ ବଢିଆ କଥା ମ୍ୟାଡମ, ଆପଣ ଯେମିତି କହିଲେ ଆପଣ ବହୁତ ଭଲ ପାଆନ୍ତି ଖେଳକୁ, ଇନସିଡେଣ୍ଟ ହେଇଥିଲା ଯେ ଆପଣଙ୍କର ଯୋଉ ଆଣ୍ଠୁ ସ୍କ୍ରାଚ ହେଲା ବା ଯାହା ବି ହେଲା, ଏଟା କଣ ଖେଳିଲା ବେଳେ ହିଁ ହେଇଥିଲା ନା କେମିତି କଣ?
1: ହଁ, ଏଇ ମ୍ୟାଚ୍ ଖେଳିଲା ବେଳେ ହିଁ ଲିଗାମେଣ୍ଟ ଟ୍ୱିଷ୍ଟ ହେଇଗଲା।
0: ତେବେ ମ୍ୟାଡମ ସେଇ ଦିନର ଏଇ ଯୋଉ କଥାଟି ଆମେ କହିଦଉଛୁ କିନ୍ତୁ ପ୍ରକୃତରେ ବହୁତ କଷ୍ଟଦାୟକ କଥାଟିଏ, ତ ସେତେବେଳର ଅନୁଭୂତି କଣ ରହିଥିଲା, କେମିତି ଆପଣ ଏଇ ସହନ କଲେ ଏବଂ କେମିତି ଏ ଜିନିଷକୁ ଆପଣ ସହିକି ମାନେ ଛାଡିବା ପାଇଁ ବାଧ୍ୟ ହେଲେ?
1: ନାଇଁ, ମୁଁ ସେତେବେଳେ ଛାଡିନି, ମୁଁ ସେଠୁ ଆସିଲା ପରେ ଟ୍ରିଟମେଣ୍ଟ ହେଲା, ଟ୍ରିଟମେଣ୍ଟ ପରେ ମୁଁ ପୁଣି ଏନ୍ସିସି ନ୍ୟାସନାଲ ବି ଖେଳିବାକୁ ଯାଇଛି, ଏମିତି ବି ଖେଳିଛି, ତା ଦେହରେ ଲୋକାଲ ଟୁର୍ଣ୍ଣାମେଣ୍ଟ ଖେଳିଲି କେଉଁଝର ଝୁମ୍ପୁରା, ସେଠି ବେଷ୍ଟ ଭାବେ ମତେ ଗୋଟେ ଟେପ୍ ରେକର୍ଡର ବି ମିଳିଥିଲା, ମୁଁ ତା ବାଦେ ବି ଖେଳୁଥିଲି ସେଥିରେ, ବେଶୀ ପୋଜ୍ ଦେଇ ଖେଳି ପାରୁନଥିଲି ଯେହେତୁ ଆଣ୍ଠୁଟା ଟ୍ୱିଷ୍ଟ ହେଇଯାଉଥିଲା ସେତେବେଳେ, ମୋର ଛୋଟ ପିଲା ସେସବୁ ଜ୍ଞାନ ନାହିଁ, ବା ଖେଳି ଚାଲିଥିଲା ଖେଳି ଚାଲିଥିଲେ ତାରି ଉପରେ ତାରି ଉପରେ କାଫି ଦିନ ଖେଳିଲି, ତାପରେ ବି ଏମିତି ନାହିଁ କି ଛାଡି ଦେଇଛି, ତାରି ପରେ ମଧ୍ୟ ମୁଁ 2-3 ବର୍ଷ ଖେଳିଲି, ତାପରେ ସେଇ ଖେଳ ମଧ୍ୟରେ ମତେ ବାରମ୍ବାର ଟ୍ୱିଷ୍ଟ ହେଲା 2-3 ଥର, ଯେହେତୁ ସେ ସେଟ୍ ନେଇ ପାରୁନଥାଏ ଆଉ ଏବେ ବି ସେଟା ସମ୍ପୂର୍ଣ୍ଣ ଭାବେ ସେଟ୍ ନେଇ ପାରୁନି, ତ ତେଣୁକରି ତାପରେ ମୁଁ ଧୀରେ ଧୀରେ ବାଧ୍ୟ ହେଲି ଖେଳିବା ପାଇଁ, ଆଉ ସେମିତି କିଛି ମନରେ ଅଫସୋସ ଆସୁନଥିଲା। କିନ୍ତୁ ମୁଁ ଜଣେ ଏନ୍ସିସି କ୍ୟାଡେଟ୍ ଥିଲି ଆଉ ମୋର ବହୁତ ଇଚ୍ଛା ଥିଲା ପୋଲିସ ଲାଇନ ରେ ଡିଫେନ୍ସ ଲାଇନ ରେ କିଛି କରିବା ପାଇଁ, ଯେହେତୁ ସେ ଲାଇନ ରେ ଯାଇପାରିଲିନି ସେଇଟା ମୋର ଅଫସୋସ ରହିଗଲା, କାରଣ ଆମର ଇଣ୍ଟରନ୍ୟାସନାଲ ପାଇଁ ଆମର ହାଇଟଟା, ମୋର ହାଇଟ ହଉଛି 5.6 ଯୋଉଟା କି ଏଲିଜିବୁଲ ହଉନଥିଲା ଇଣ୍ଟରନ୍ୟାସନାଲ ପାଇଁ, ଏତେ ଖେଳିଲା ପରେ ବି ଆମେ ଜାଣିଥିଲୁ ଆଉ ଇଣ୍ଟରନ୍ୟାସନାଲ ହେଇପାରିବ କି ନାହିଁ ଡାଉଟ ରେ ଥିଲୁ, କିନ୍ତୁ ମୁଁ ଏମିତି କ୍ୟାରିୟର ଆଜ ଡିଫେନ୍ସ ଲାଇନ ରେ ଯିବାକୁ ଚାହୁଁଥିଲି ଏ ପ୍ରୋବ୍ଲେମ ପାଇଁ, ଆଉ ସେଇ ଲାଇନ କୁ ଆମେ ଯାଇପାରିଲୁନି, ସେଇଟା ଖାଲି ଟିକେ ଫିଲ୍ ହେଲା, ଅଦରୱାଇଜ ସେମିତି ଆମେ କିଛି ଭାବି ପାରୁନୁ, କାରଣ ମୁଁ ସ୍ପୋର୍ଟସ ଛାଡି ନଥିଲି ଆଉ ଏବେ ପର୍ଯ୍ୟନ୍ତ ବି ଖେଳୁଛି ଏମିତି।
0: ବର୍ତ୍ତମାନ ବହୁତ ସୁଖ ଦୁଃଖ ଆପଣ କହିଲେ, କିନ୍ତୁ ବର୍ତ୍ତମାନ ଭଲିବଲର ଖେଳ ଜଗତକୁ ନେଇକି ଆପଣଙ୍କର ମତ କ'ଣ ବର୍ତ୍ତମାନ ସମୟରେ?
1: ବର୍ତ୍ତମାନ ମ୍ୟାଡମ ଦେଖନ୍ତୁ, ଗୋଟେ ପ୍ରମିସିଂ ସ୍ପୋର୍ଟସ କହିଲେ ଅତ୍ୟୁକ୍ତି ହେବ ନାହିଁ, ଏଠି ବର୍ତ୍ତମାନ ଭଲିବଲରେ ଗ୍ଲୋବାଲି ଅପରଚୁନିଟି ରହିଛି, ମାନେ ବର୍ତ୍ତମାନ ଟେକ୍ନୋଲୋଜି ଆଡଭାନ୍ସ ହେଇଗଲାଣି, ପ୍ରଫେସନାଲ ଲିଗ୍ ଗୁଡ଼ିକ ହଉଛି, ତାପରେ ଗଭର୍ଣ୍ଣମେଣ୍ଟର ବହୁତ ସପୋର୍ଟ ରହୁଛି ଗ୍ରାସରୁଟ ଲେବୁଲରୁ ବେସିକାଲି, ତାପରେ ଇନଫ୍ରାଷ୍ଟ୍ରକ୍ଚର ଦେଖନ୍ତୁ ଆଗରୁ କିଛି ନଥିଲା, ବର୍ତ୍ତମାନ ଇନଫ୍ରାଷ୍ଟ୍ରକ୍ଚର ଟୋଟାଲି ଚେଞ୍ଜ ହେଇଗଲାଣି, ମାନେ ଏତେ ପ୍ରକାର ଟେକ୍ନିକ ଆସିଲାଣି, ଏତେ ପ୍ରକାର ଇନ୍ଷ୍ଟ୍ରୁମେଣ୍ଟ ଆସିଲାଣି, ପିଲାମାନଙ୍କୁ ଆଗକୁ ବଢିବାକୁ ବହୁତ ସ୍କୋପ ଦେଲେଣି ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ ରେ, ଯୋଉ ପ୍ରକାର ସବୁ କୋଚିଂ ହେଲାଣି, ଟ୍ରେନର ରହିଲେଣି, ଡାଇଟିସିଆନ ରହିଲେଣି, ବହୁତ ଟ୍ୟାଲେଣ୍ଟେଡ କୋଚେସ ମାନଙ୍କୁ ବି ନିଆ ହେଲାଣି, ତେଣୁକରି ମୁଁ ଭାବୁଛି ଆଗକୁ ଭଲିବଲ ବହୁତ ଭଲ କରିବ ନିଶ୍ଚିତ, ଯୋଉମାନେ ଆଗକୁ ଭଲିବଲରେ କିମ୍ବା କ୍ରୀଡା କ୍ଷେତ୍ରରେ ଆସୁଛନ୍ତି ସେମାନଙ୍କ ପାଇଁ ଅନେକ ସ୍କୋପ ଅଛି, ଏମିତି ବି ଜବ୍ରେ ବି ପ୍ଲସ୍ କ୍ୟାରିୟର ହିସାବରେ ବି ବହୁତ ସ୍କୋପ ରହିବ ସେମାନଙ୍କ ପାଇଁ ମୋ ହିସାବରେ, ଭଲିବଲରେ ଯୋଉମାନେ ମାନେ ଯେକୌଣସି କ୍ରୀଡା କ୍ଷେତ୍ରରେ ଯେମାନେ ଯଦି କିଛି କ୍ୟାରିୟର କରିବାକୁ ଚାହୁଁଛନ୍ତି ବହୁତ ସ୍କୋପ ଅଛି ବର୍ତ୍ତମାନ ପାଇଁ ବିଭିନ୍ନ କ୍ଷେତ୍ରରେ, କ୍ରୀଡ଼ାରେ ବେଳକୁ ଆପଣ ଦେଖନ୍ତୁ କେତେ ପ୍ରକାର ପ୍ରଫେସନାଲ ହେଲେଣି, ସ୍ପୋର୍ଟସ ମ୍ୟାନେଜମେଣ୍ଟ ରୁ ଆରମ୍ଭ କରିକି ଆପଣ ଭାଷ୍ଟ କ୍ୟାରିୟର ହେଇଗଲାଣି, ଆପଣଙ୍କର କୋଚ ଇନ୍ସଟ୍ରକ୍ଟର ହେଇପାରିବେ ବା କୌଣସି ପ୍ରକାର ଟ୍ରେନର ହେଇପାରିବେ, ହୁଅନ୍ତୁ କିମ୍ବା ମେଡିସିନ ସ୍ପେଶାଲିଷ୍ଟ ବି ଆପଣ ଯେଉଁମାନେ କୋଚ ରେ କରିବେ, ମାନେ ଆଜି ସ୍ପୋର୍ଟସ ରେ କ୍ୟାରିୟର କରିବାକୁ ଚାହୁଁଛନ୍ତି, ସ୍ପୋର୍ଟସ ନ୍ୟୁଟ୍ରିସନିଷ୍ଟ ହେଲା, ଫିଜିଓଲୋଜିଷ୍ଟ ହେଲା, ସ୍ପୋର୍ଟସ ମ୍ୟାନେଜମେଣ୍ଟ ବର୍ତ୍ତମାନ ଯୋଉ ପିଲାମାନେ କରୁଛନ୍ତି, ଇଭେଣ୍ଟ ମ୍ୟାନେଜମେଣ୍ଟ ଗୋଟେ ଗୋଟେ ସ୍ପୋର୍ଟସ କରିବା ପାଇଁ, ସ୍ପୋର୍ଟ ଇଭେଣ୍ଟ ଅର୍ଗାନାଇଜ କରିବା ପାଇଁ ଇଭେଣ୍ଟ ମ୍ୟାନେଜମେଣ୍ଟ ମାନଙ୍କୁ ଯୋଉ ବର୍ତ୍ତମାନ ରେସ୍ପନ୍ସିବିଲିଟି ଦିଆଯାଉଛି, ଇଭେଣ୍ଟ ମ୍ୟାନେଜମେଣ୍ଟ ଟିମ୍ ଆସିକି ଟୋଟାଲି ସବୁ ଆରେଞ୍ଜମେଣ୍ଟ କରୁଛନ୍ତି, ସ୍ପୋର୍ଟ ଗୋଟେ ପ୍ରକାର ଗ୍ଲୋବାଲି ପିଲାମାନଙ୍କୁ ଗୋଟେ ଇଣ୍ଟରନ୍ୟାସନାଲି ଗୋଟେ ସ୍କୋପ ପ୍ରୋଭାଇଡ କରୁଛି, ସେ ବର୍ତ୍ତମାନ ଯିଏ ସ୍ପୋର୍ଟସ ଲାଇନରେ କ୍ୟାରିୟର କରିବାକୁ ଚାହୁଁଛନ୍ତି ସେମାନେ କେବଳ ଯେ ଦେଶ ଭିତରେ ସୀମିତ ରହିବେ ସେଇଟା ନୁହଁ, ଦେଶ ବାହାରେ ମଧ୍ୟ ସେମାନେ ବହୁତ କିଛି ଅପସନ୍ ପାଇପାରିବେ ବିଭିନ୍ନ ଜାଗାରେ ବିଭିନ୍ନ ପ୍ରକାର ଫିଲ୍ଡରେ କାମ କରିବା ପାଇଁ, ବର୍ତ୍ତମାନ ଆପଣ ଦେଖନ୍ତୁ ୱାର୍ଲ୍ଡ ୱାଇଡ୍ ବିଭିନ୍ନ ପ୍ରକାର ଇଭେଣ୍ଟ ଚାଲିଛି, ଯେଉଁମାନେ ସ୍ପୋର୍ଟସ ଲାଇନରେ ଇନଭଲ୍ଭ ଅଛନ୍ତି ସେମାନେ ଅଲୱେଜ ମୋର୍ ଇୟର୍ ଏନଗେଜ୍ ରହୁଛନ୍ତି ଏହି ବିଭିନ୍ନ ପ୍ରକାର ଇଭେଣ୍ଟ ଅର୍ଗାନାଇଜ କରିବାରେ, ତାମାନେ ଆପଣ ସ୍ପୋର୍ଟସ ବର୍ତ୍ତମାନ ଗୋଟେ ଫୁଲ୍ ଟାଇମ୍ କ୍ୟାରିୟର, ସ୍ପୋର୍ଟସ ରେ କ୍ୟାରିୟର କରିବାକୁ ଚାହିଁଲା ଆଜ ଏ ସ୍ପୋର୍ଟସ ମ୍ୟାନ ସେଇଟା ବି କରିପାରିବ, କିମ୍ବା ସେ ଯଦି ନନ୍ ସ୍ପୋର୍ଟସ ମ୍ୟାନ ହେଇଥିବ ସେ ମଧ୍ୟ ଭଲ କ୍ୟାରିୟର କରିପାରିବ ବର୍ତ୍ତମାନ ସ୍ପୋର୍ଟସ ରେ।
0: ତ ମୋଟାମୋଟି ଭାବେ କହିବାକୁ ଗଲେ ମ୍ୟାଡମ ବର୍ତ୍ତମାନ ସ୍ଥିତିରେ ଆମର ଖେଳ କଥାକୁ ନେଇକି ବହୁତ ଗୁଡାଏ ସୁବିଧା ସୁଯୋଗ ପିଲାମାନଙ୍କୁ ମିଳିଲାଣି, ଯୋଉଥିରେ ସେମାନେ ନିଜର ଏକ କ୍ୟାରିୟର ଏବଂ ନିଜର ପରିଚୟ ମଧ୍ୟ ତିଆରି କରିପାରିବେ,
1: ଖୁବ ଭଲ କ୍ୟାରିୟର ବନେଇ ପାରିବେ।
0: ତେବେ ମ୍ୟାଡମ ଖେଳକୁ ନେଇକି ଆଉ କଣ କରିବାର ସ୍ୱପ୍ନ ଅଛି?
1: ମୁଁ ବର୍ତ୍ତମାନ କୋଚିଂ ବି ଦଉଛି ପିଲାମାନଙ୍କୁ, ତା ସହିତ ମୁଁ ଭଲିବଲରେ ଯେହେତୁ ଜାତୀୟ ରେପି ଅଛି, ମୁଁ ଲୋକାଲ ଟୁର୍ଣ୍ଣାମେଣ୍ଟ ହେଲା, ନ୍ୟାସନାଲ ଗଭର୍ଣ୍ଣମେଣ୍ଟ ରୁ ଯୋଉ ସବୁ ନ୍ୟାସନାଲ ସବୁ ହଉଛି, ଖେଲୋ ଇଣ୍ଡିଆ ମୁଁ ସବୁଥିରେ ଗଭର୍ଣ୍ଣମେଣ୍ଟ ରୁ ଆସିଛି ଯିବା ପାଇଁ, ମତେ ଲେଟର ଆସୁଛି, ମୁଁ ସେଗୁଡିକ ବି କଣ୍ଡକ୍ଟ କରୁଛି, ମୁଁ ଜଣେ ଏନଆଇଏସ କୋଚ, ମୁଁ ଏନଆଇଏସ ବି କରିଛି, ତ ମୁଁ କୋଚିଂ ବି ଦଉଛି, ଭଲିବଲ ରେ ଯାଉଛି ବିଭିନ୍ନ ଇଭେଣ୍ଟ କଣ୍ଡକ୍ଟ କରିବା ପାଇଁ, ଯେହେତୁ ମୁଁ ଆଥଲେଟିକ୍ସ ରେ ମଧ୍ୟ ନ୍ୟାସନାଲ ରେଫରୀ ଅଛି।

0: ପିଲାମାନଙ୍କୁ କୋଚ୍ ଭାବେ ଖେଳଉଛନ୍ତି ବା କୋଚ୍ ଭାବେ ଆପଣ ଗାଇଡ୍ କରୁଛନ୍ତି, ଯାହାଫଳରେ ଆପଣଙ୍କ ସ୍ୱପ୍ନ ସେମାନଙ୍କ ଭିତରେ ଦେଖିପାରୁଛନ୍ତି। ତେବେ ମ୍ୟାଡାମ୍, ଶେଷରେ କ୍ରୀଡ଼ା କ୍ଷେତ୍ରକୁ ନେଇ ଆପଣଙ୍କର ଶେଷ ଉପଦେଶ ଆମ ଶ୍ରୋତା ବନ୍ଧୁମାନଙ୍କ ପାଇଁ ବା ଆମର ଯୁବପିଢ଼ି ମାନଙ୍କ ପାଇଁ କ'ଣ ରହିବ?
1: ପ୍ରଥମତଃ ମୁଁ ସମସ୍ତଙ୍କୁ ଗୋଟେ ପ୍ରକାର କହିବି, ସବୁ ପିଲାମାନଙ୍କୁ, ଆଜିକାଲିର ଲାଇଫ ଷ୍ଟାଇଲ ପିଲାମାନେ ସୋସିଆଲ ମିଡିଆରେ ଖୁବ ଅଧିକା ସମୟ ଦେଉଛନ୍ତି, ନିଜ ହେଲ୍ଥ ଉପରେ ବିଲକୁଲ ଆୱାର ନାହାନ୍ତି। ସେମାନେ ଭାବୁଛନ୍ତି ଆମେ ଘରେ ସ୍କୁଲରେ ଗଲୁ, ପାଠ ପଢିଲୁ, ଘରେ ଆସିକି ପୁଣି ଟ୍ୟୁସନ ଗଲୁ, ଟ୍ୟୁସନ ରୁ ବିଭିନ୍ନ ଆକ୍ଟିଭିଟି ଯାଉଛନ୍ତି, ଆସିଲା ପରେ ଆଉ ସେ ଯେତିକି ଟାଇମ ପାଉଛନ୍ତି ସେମାନେ ଅଧିକାଂଶ ସମୟ କେବଳ ସୋସିଆଲ ମିଡିଆକୁ ସ୍କ୍ରୋଲ କରିବାରେ ହିଁ ପାସ୍ କରୁଛନ୍ତି, ଯୋଉଟା କି ସେମାନଙ୍କ ପାଇଁ ଆଦୌ ଠିକ ନୁହେଁ। ମୁଁ ଭାବୁଛି ଯଦି ପିଲାମାନେ ତାଙ୍କର ଆକ୍ଟିଭିଟି ସବୁ ସରିଲା ପରେ ଦିନରେ ଆଟଲିଷ୍ଟ ଗୋଟେ ଘଣ୍ଟା ନିଜ ପାଇଁ, ନିଜ ସ୍ୱାସ୍ଥ୍ୟ ପାଇଁ ଯଦି ଦେବେ ତେବେ ବହୁତ ଭଲ ହବ। କାରଣ ସେ ଯୋଉ କିଛି ସମୟ ସେ ନିଜ ପାଇଁ ଦେବେ, ଯାହା ସେମାନେ ଆଜିକାଲିର ଖାଦ୍ୟ ସେମାନେ ଖାଉଛନ୍ତି, ଯୋଉ ଫାଷ୍ଟଫୁଡ୍ ସବୁ, ତାର ତ ନ୍ୟୁଟ୍ରିସିଅନ ଭାଲ୍ୟୁ ଜିରୋ, କିନ୍ତୁ ହେଲ୍ଥ ଇସ୍ୟୁ ବହୁତ। ଯଦି ସେମାନେ କିଛି ସମୟ ଯୋଉ ହେଲ୍ଥ ପାଇଁ ଦେଉଛନ୍ତି, ସେ ଯୋଉ ଫ୍ୟାଟ ଗୁଡା ସେମାନେ କନଜ୍ୟୁମ୍ କରୁଛନ୍ତି ତାଙ୍କ ବଡିରେ, ଆଟଲିଷ୍ଟ ତାଙ୍କ ବଡି ସମୟ ପାଇବ ସେ ଫ୍ୟାଟ ଗୁଡିକ ବର୍ନ କରିବା ପାଇଁ, ପ୍ଲସ ତାଙ୍କର ବଡିର ଷ୍ଟ୍ରେଙ୍ଥ, ଏଣ୍ଡୁରାନ୍ସ, ତାଙ୍କ ଫ୍ଲେକ୍ସିବିଲିଟି, ଲଙ୍ଗଜିଭିଟି ଅଫ୍ ଲାଇଫ ମଧ୍ୟ ବଢିବ। ତେବେ ସେମାନେ ଯୋଉଠି ପାଇଁ ସେମାନେ କ୍ୟାରିୟର କରିବାକୁ ଚାହୁଁଛନ୍ତି, ଯେମିତିକି ଛୋଟରୁ ସେମାନେ ପାଠ ପଢୁଛନ୍ତି କେବଳ ଗୋଟେ ଉଜ୍ଜଳ ଭବିଷ୍ୟତ ପାଇଁ, ଭଲ ଚାକିରିଟେ କରିବା ପାଇଁ, କିନ୍ତୁ ଏମିତି ନ ହଉ ଯେ ଯେତେବେଳେ ସେ ଡକ୍ଟର ଇଞ୍ଜିନିୟର ବନିଯାଇଥିବେ, ଲକ୍ଷେ 2 ଲକ୍ଷ 3 ଲକ୍ଷ ଦରମା ପାଉଥିବେ, ଦରମା ଆଣିକି ଆସିବେ, ଆଉ ସେଇ ଦରମାକୁ କିଡନୀ ଖରାପ ହେଇଗଲା, ଲିଭର ଖରାପ ହେଇଗଲା, ସେଇ ଦରମାକୁ ସେମାନେ ଡକ୍ଟର ପାଖରେ ଦେଉଥିବେ, କାରଣ ତାଙ୍କ ପାଖରେ ସମୟ ନଥିବ କିମ୍ବା ସେ ଶରୀର ନଥିବ ସେସବୁକୁ ଉପଭୋଗ କରିବା ପାଇଁ କିମ୍ବା ଉପଯୋଗ କରିବା ପାଇଁ, ସେ ସମୟ ନ ଆସୁ ପୂର୍ବରୁ ସେମାନେ ବର୍ତ୍ତମାନ କଷ ସେଇ କିଛି ସମୟ ନିଜ ଶରୀରକୁ ଦିଅନ୍ତୁ। ମୁଁ କହୁନି ପାଠକୁ ସମୟ ଦିଅନି, ମୁଁ କହୁଛି ପାଠକୁ ବି ସମୟ ଦିଅ, ତା ସହିତ ପାଠ ଯେତିକି ଜରୁରୀ ନିଜର ଶରୀର ମଧ୍ୟ ସେତିକି ଜରୁରୀ। ଶରୀର ଥିଲେ ହିଁ ଭବିଷ୍ୟତ ଅଛି, ଯଦି ଶରୀର ସୁସ୍ଥ ନାହିଁ ତାହେଲେ ଭବିଷ୍ୟତ କିଛି ନାହିଁ, ପଇସାର ମଧ୍ୟ କୌଣସି ମୂଲ୍ୟ ନାହିଁ। ତେଣୁକରି ଯେତେ ବି ଆପଣ ଯାହା କରନ୍ତୁ, ଯାହା ଖାଉଛନ୍ତି, ଯାହା କରୁଛନ୍ତି, ଶରୀର ପାଇଁ କିଛି ସମୟ ଦିଅନ୍ତୁ, ଯୋଉଟା କି ସବୁଠୁ ଅଧିକ ଜରୁରୀ ବର୍ତ୍ତମାନ ସମୟରେ ଆଜିକାଲିର ପିଲାମାନଙ୍କ ପାଇଁ।
0: ବହୁତ ସୁନ୍ଦର ବାର୍ତ୍ତାଟିଏ ମ୍ୟାଡାମ୍ ଦେଲେ। ତେବେ ମ୍ୟାଡାମ୍, ଆଜି ଆପଣ ଆମ କାର୍ଯ୍ୟକ୍ରମରେ ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ ମ୍ୟାଡାମ, ଆଉ ମୋର ଶ୍ରୋତା ବନ୍ଧୁମାନଙ୍କୁ ମଧ୍ୟ ନମସ୍କାର।
2: This is the story of a team and they're playing for their one and only dream to win the World Cup. So you better back up, cause they're coming on now and they're coming on how. Get out of the way, cause they're screaming, chuck them.

ହଁ ଶ୍ରୋତା ବନ୍ଧୁ, ଆଜିର ଆଲୋଚନାରୁ ଆମେ ଜାଣିଲେ ଭଲିବଲ ଏକ ଆନ୍ତର୍ଜାତୀୟ ଖେଳ। ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶରେ ଏହି ଖେଳ ହୋଇଥାଏ। ଏହି ଖେଳକୁ ନେଇ ଅନ୍ତର୍ଦେଶୀୟ ଓ ଆନ୍ତର୍ଜାତିକ ପ୍ରତିଯୋଗିତାମାନ ମଧ୍ୟ ହୋଇଥାଏ। ଭଲିବଲ ଖେଳ ଓ ଖେଳାଳି ଏବଂ ଦର୍ଶକଙ୍କୁ ଅନୁମୋଦିତ କରିବା ସଙ୍ଗେ ସଙ୍ଗେ ଏହି ଖେଳ ଭାତୃତ୍ୱ ବୃଦ୍ଧିରେ ସହାୟକ ହୋଇଥାଏ। ଏହାଛଡ଼ା ଛାତ୍ରଛାତ୍ରୀମାନେ ଛାତ୍ର ଅବସ୍ଥାରୁ ହିଁ ଭଲିବଲ ଖେଳ ପ୍ରତି ଆଗ୍ରହୀ ହେବା ଉଚିତ, କାରଣ ଏହି ଆଗ୍ରହ ହିଁ କ୍ରୀଡ଼ାର ମାନ ବୃଦ୍ଧି କରିଥାଏ ଓ ଦେଶର ଯଶ ରଖିଥାଏ।

ଶେଷ ହେଲା ବଣ ପାହାଡ଼ର ଗୀତ। ଏହି କ୍ରମରେ ଆଜି ଆପଣମାନେ ଶୁଣିଲେ ସାନ୍ତାଳୀ ଗୀତ ପରିବେଷଣ କରିଥିଲେ ବୀରେନ୍ଦ୍ର ସୋରେନ ଏବଂ ସାଥୀ। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।

ପରବର୍ତ୍ତୀ ଗୀତ। କୁମାର ସାନୁ ଏବଂ ଅଲକାଗ୍ନିଙ୍କ କଣ୍ଠରେ, ସମୀରଙ୍କ ରଚନାରୁ ଆନନ୍ଦ ମିଡ଼ିଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ଆଜ୍ କା ଗୁଣ୍ଡାରାଜ।

ପରବର୍ତ୍ତୀ ଗୀତ ନୀତିନ ରାଇକରଙ୍କ ରଚନାରୁ ଅନୁ ମଲ୍ଲିକଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଜସ୍ମିନ୍ଦର ନରୁଲା ଏବଂ ସୁନିଧି ଚୌହାନଙ୍କ କଣ୍ଠରେ ଚଳଚ୍ଚିତ୍ର ଚମ୍ପିଆନ୍।

0: ଆଜ୍ଞା ହଁ, ଏହି ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ଜଳ ବିଷୟରେ ଆପଣମାନଙ୍କୁ ମୋର ଏହି ଛୋଟ ସନ୍ଦେଶଟି। ପ୍ରକୃତି ମା ସାଇତିଛି ତା ଗର୍ଭରେ ଜଳ, ଦେଖି ଚାହିଁ ବ୍ୟୟ କଲେ ବଞ୍ଚିବା ସକଳ। ବିନ୍ଦୁ ବିନ୍ଦୁ ଜଳ ମିଶି ହୋଇ ସାଗର, ସଞ୍ଚିଥିଲେ ବଞ୍ଚିଯିବା ନଥିବାରେ ଡର, ସଞ୍ଚିଥିଲେ ବଞ୍ଚିଯିବା ନଥିବାରେ ଡର।
1: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି।
2: ଫସିଲା ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: କମ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ, ବଢିଆ।
2: ଫସିଲା ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଶ୍ରୋତା ବନ୍ଧୁ, ପୃଥିବୀ କେବଳ ଆମର ନୁହେଁ, ଆମେ ପୃଥିବୀର ଅଂଶ। ସବୁଜ ପୃଥିବୀ ଆମ ସୁନ୍ଦର ଭବିଷ୍ୟତ। ଆସ ଲଗେଇବା ଗଛ, ବଞ୍ଚେଇବା ଆମ ପରିବେଶ। ହାର୍ମ ଟୁ ନେଚର ଇଜ୍ ହାର୍ମ ଟୁ ହ୍ୟୁମାନ ଫ୍ୟୁଚର।
6: ଆସନ୍ତୁ, ବରିଷ୍ଠ ଡାକ୍ତରଙ୍କ ଦ୍ୱାରା ମଧୁମେହ ଓ ଜୀବନଶୈଳୀ ରୋଗର ଚିକିତ୍ସା ପାଇଁ ପରାମର୍ଶ ନିଅନ୍ତୁ ଏବଂ ସମସ୍ତ ପାଥୋଲୋଜିକାଲ ପରୀକ୍ଷା କରିନିଅନ୍ତୁ। ଦିବ୍ୟାଂଶ ଡାଏଗ୍ନୋଷ୍ଟିକ୍ ସେଣ୍ଟର, ସପ୍ ନମ୍ବର S14, NEC ମାର୍କେଟ, କୋଇଲନଗର, ରାଉରକେଲା।
7: କଣ ଆପଣଙ୍କ ପିଲା ଓଡ଼ିଆ ମିଡିୟମରେ ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ମଧ୍ୟରେ ପାଠ ପଢୁଛି କି? ତାକୁ କୋଉଠି ଟ୍ୟୁସନ୍ ଦେବେ ବୋଲି ଆପଣ ଚିନ୍ତିତ ଅଛନ୍ତି କି? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ, କାରଣ ଆପଣଙ୍କ ସମସ୍ତ ଚିନ୍ତାର ସମାଧାନ କରିବା ପାଇଁ ଖୋଲିସାରିଛି ସଞ୍ଜୀବନୀ କୋଚିଂ ସେଣ୍ଟର। ଆଜ୍ଞା ହଁ, ଯାହାର ଲୋକେସନ୍ ହେଲା କ୍ୱାର୍ଟର ନମ୍ବର A29, ସେକ୍ଟର 1, ରାଉରକେଲା। ଆମକୁ ଫୋନ୍ କରିବାର ନମ୍ବରଟି ହେଲା 8114901681।
8: ସାବିତ୍ରୀ, ମୋ ଅଫିସ ଯାଉଛି।
9: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
8: ବାପରେ, ଏତେ ଟଙ୍କା?
9: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
8: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
9: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
10: ଆଜ୍ଞା ହଁ, PM ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।
11: କଣ ରିମା, ଘରେ ସୋଲାର ଲଗେଇଦେଲ?
12: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
11: ଚିନ୍ତା ନାହିଁ ମାନେ?
12: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
11: ସତରେ?
12: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ

0: ପରିବେଶ ବି ସୁରକ୍ଷିତ ରହିବ।
1: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
2: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
3: ଓହୋ ମା, ତମର ପ୍ରତି କଥାରେ ଟେନସନ।
2: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
3: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
2: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
3: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
1: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: ସିନେ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କୁମାର ସାନୁ ଏବଂ ଆଲକାଗ୍ନିଙ୍କ କଣ୍ଠରେ, ସମୀରଙ୍କ ରଚନାରୁ ଏବଂ ନାଦିମ ଶ୍ରବଣଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ। ଚଳଚ୍ଚିତ୍ର ସାଜନ କା ଘର।

0: Masala.
1: ପରବର୍ତ୍ତୀ ଗୀତ ଏ ଆର୍ ରେହମାନଙ୍କ କଣ୍ଠରେ, ପି କେ ମିଶ୍ରଙ୍କ ରଚନାରୁ, ଏ ଆର୍ ରେହମାନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଚଳଚ୍ଚିତ୍ର ଦୁନିଆ ଦିଲୱାଲୋଁ କି।

ପାଇଁ ବୈଶ୍ୱିକ ଶାସନ ସଂସ୍ଥାଗୁଡ଼ିକରେ ସଂସ୍କାର ଆଣିବାର ଆବଶ୍ୟକତାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ଉଭୟ ନେତା ଗୁରୁତ୍ୱ ଆରୋପ କରିଛନ୍ତି। ଅନ୍ତର୍ଜାତୀୟ ଆଇନ ଏବଂ ସାର୍ବଭୌମ ସମାନତା ଭିତ୍ତିରେ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଦଶନ୍ଧି ଦଶନ୍ଧି ଧରି ବିଶ୍ୱରେ ସ୍ଥିରତା ଏବଂ ବିକାଶ ସୃଷ୍ଟି କରିବାରେ ସାହାଯ୍ୟ କରିଛି। 2047 ସୁଦ୍ଧା ବିକଶିତ ଦେଶ ମାନ୍ୟତା ଏବଂ 2070 ସୁଦ୍ଧା ଶୂନ୍ୟ ନିର୍ଗମନ ହାସଲ କରିବା ପାଇଁ ଭାରତ ଓ ସ୍ୱିଡେନ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଉପରେ ଗୁରୁତ୍ୱ ଦିଆଯାଇଛି। ଉଭୟ ନେତା 2030 ମସିହା ସୁଦ୍ଧା ଭାରତ ସ୍ୱିଡେନ୍ ମେଣ୍ଟକୁ ବ୍ୟାପକ ଏବଂ ସମୃଦ୍ଧ କରିବା ଲାଗି ଆହ୍ୱାନ ଦେଇଛନ୍ତି। ଏହି ପ୍ରୟାସରେ ଦୃଢ଼ ନବୋନ୍ମେଷ ପରିବେଶ ଏବଂ ସ୍ୱଚ୍ଛ ପ୍ରଯୁକ୍ତି ନେତୃତ୍ୱ ସହିତ ସକ୍ରିୟ ଯୋଗଦାନ ଲାଗି ନର୍ଡିକ୍ ଅଂଶୀଦାରଙ୍କ ସମେତ ଅଧିକ ଦେଶକୁ ଉଭୟ ନେତା ନିବେଦନ କରିଛନ୍ତି। ଛତିଶଗଡ଼ର ଜଗଦଲପୁରଠାରେ କେନ୍ଦ୍ରୀୟ ଜୋନାଲ ପରିଷଦର ଉଚ୍ଚସ୍ତରୀୟ ବୈଠକ ଆରମ୍ଭ ହୋଇଛି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଉତ୍ତରପ୍ରଦେଶ ମଧ୍ୟପ୍ରଦେଶ ଉତ୍ତରାଖଣ୍ଡ ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀମାନେ ଏହି 26ତମ କେନ୍ଦ୍ରୀୟ ଜୋନାଲ ପରିଷଦରେ ଯୋଗ ଦେଇଛନ୍ତି। କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋ ନିର୍ଦ୍ଦେଶକ, ଚାରି ରାଜ୍ୟର ପୁଲିସ୍ ମହାନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ପୁଲିସ୍ ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ବୈଠକରେ ଉପସ୍ଥିତ ଅଛନ୍ତି। ପେଟ୍ରୋଲ ଓ ଡିଜେଲ ଦର ଆଜି ଲିଟର ପ୍ରତି 90 ପଇସା ବୃଦ୍ଧି ଘଟିଛି। ଚଳିତ ସପ୍ତାହରେ ଏହା ଦ୍ୱିତୀୟ ଦର ବୃଦ୍ଧି। ଏହି ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା 98.64 ପଇସା ଏବଂ ଡିଜେଲ ଲିଟର ପିଛା 91.58 ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା 107.69 ପଇସା ହୋଇଥିବାବେଳେ ଡିଜେଲ ଲିଟର ପ୍ରତି 94.08 ପଇସା ହୋଇଛି। କୋଲକାତାରେ ପେଟ୍ରୋଲ ଲିଟର ପିଛା 109.70 ପଇସା ଏବଂ ଡିଜେଲ ଲିଟର ପିଛା 96.07 ପଇସା ହୋଇଥିବାବେଳେ ଚେନ୍ନାଇରେ ଏହି ଦର ଯଥାକ୍ରମେ 104.49 ପଇସା ଏବଂ 96.11 ପଇସା ରହିଛି। 4 ବର୍ଷର ବ୍ୟବଧାନ ପରେ ଚଳିତ ମାସ 15 ତାରିଖରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା 3 ଟଙ୍କା ବୃଦ୍ଧି କରାଯାଇଥିଲା। ହର୍ମୁଜ୍ ପ୍ରଣାଳୀରେ ତୈଳ ପରିବହନରେ ଅବ୍ୟବସ୍ଥା ଏବଂ ଅଶୋଧିତ ତୈଳ ଆମଦାନୀ କ୍ଷେତ୍ରରେ ଦେଖାଦେଇଥିବା ବୈଶ୍ୱିକ ଅସ୍ଥିରତା ଯୋଗୁଁ ଏହି ଦର ବୃଦ୍ଧି ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ ହେଉଛି।

0: ମାନେ ଯୋଗଦେଇ ଏ କ୍ଷେତ୍ରର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ନିଜର ସୁଚିହ୍ନିତ ମତାମତ ବ୍ୟକ୍ତ କରିଛନ୍ତି। ସମ୍ମିଳନୀ ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ଅପରେସନ୍ ସିନ୍ଦୁର ସାମରିକ ସଠିକତା, ସୂଚନା ନିୟନ୍ତ୍ରଣ, କୂଟନୈତିକ ସଙ୍କେତ ଏବଂ ଆର୍ଥିକ ସଂକଳ୍ପକୁ ଏକ ସୁସଂଗଠିତ ଜାତୀୟ କାର୍ଯ୍ୟ ଭାବରେ ପ୍ରମାଣିତ କରିଛି ବୋଲି ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀରେ ସୁରକ୍ଷାରୁ ସମୃଦ୍ଧି, ନିରନ୍ତର ଜାତୀୟ ଅଭିବୃଦ୍ଧି ପାଇଁ ସ୍ମାର୍ଟ ପାୱାର ଶୀର୍ଷକ ଏକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେନାମୁଖ୍ୟ ଶ୍ରୀ ଦ୍ୱିବେଦୀ କହିଛନ୍ତି, ଅପରେସନ୍ ସିନ୍ଦୁର ଶତ୍ରୁ ରାଷ୍ଟ୍ରକୁ ଗଭୀର ଭାବରେ ଆଘାତ ଦେବା ସହ ଆତଙ୍କବାଦର ଭିତ୍ତିଭୂମିକୁ ନଷ୍ଟ କରିଦେଇଥିଲା। ଜମ୍ମୁ ଶ୍ରୀମାତା ବୈଷ୍ଣୋଦେବୀ କାତ୍ରା ସେକ୍ସନରେ 238 କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ପ୍ରକଳ୍ପକୁ ଭାରତୀୟ ରେଳବାଇ ମଞ୍ଜୁରୀ ପ୍ରଦାନ କରିଛି। ଏହି ପ୍ରକଳ୍ପ ଅଧୀନରେ ଟନେଲ ରକ୍ଷଣାବେକ୍ଷଣ, ସେତୁ ସୁରକ୍ଷା ଏବଂ କ୍ରିଟିକାଲ ସ୍ଲୋପ ସ୍ଥାପନ ଆଦି କାର୍ଯ୍ୟ କରାଯିବ। ଏ ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଦେଶର ଅତି ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷିତ ରେଳ ଯୋଗାଯୋଗ ବ୍ୟବସ୍ଥା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭିଏତନାମ ସହ ପ୍ରତିରକ୍ଷା ସହଯୋଗକୁ ଅଧିକ ସମୃଦ୍ଧ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଭିଏତନାମ ରାଷ୍ଟ୍ରପତି ଟୋ ଲାମ୍ଙ୍କ ସହ ତାଙ୍କର ହୋଇଥିବା ଆଲୋଚନା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ଏହି ସହଯୋଗ ଦୁଇ ଦେଶ ମଧ୍ୟରେ ବର୍ଦ୍ଧିତ ବ୍ୟାପକ ରଣନୀତିକ ସହଭାଗିତାର ଏକ ପ୍ରମୁଖ ସ୍ତମ୍ଭ। ଭାରତ ଏବଂ ଭିଏତନାମ ପାରସ୍ପରିକ ବିଶ୍ୱାସ, ସମାନ ମୂଲ୍ୟବୋଧ ଏବଂ ଆଞ୍ଚଳିକ ସ୍ଥିରତା ସ୍ଥାପନ କରିବା ପାଇଁ ଘନିଷ୍ଠ ସହଯୋଗର ମୂଳଦୁଆ ପକାଇଛନ୍ତି। ଉଭୟ ପକ୍ଷ ଭାରତ ଭିଏତନାମ ପ୍ରତିରକ୍ଷା ସହଭାଗିତା ବୃଦ୍ଧିର ସମୀକ୍ଷା କରିଥିଲେ ଏବଂ ସାମୁଦ୍ରିକ ସୁରକ୍ଷା, ପ୍ରତିରକ୍ଷା ଶିଳ୍ପ, ତାଲିମ ଓ ଆଞ୍ଚଳିକ ସ୍ଥିରତାରେ ସହଯୋଗକୁ ଆହୁରି ଘନିଷ୍ଠ କରିବା ପାଇଁ ଉପାୟଗୁଡ଼ିକ ଉପରେ ଆଲୋଚନା କରିଥିଲେ। ଦୁଇ ନେତା ମିଳିତ ଭାବରେ ଭିଏତନାମର ବାୟୁସେନା ଅଧିକାରୀ କଲେଜରେ ପ୍ରତିଷ୍ଠିତ ଭାଷା ପ୍ରୟୋଗଶାଳା ଉଦ୍ଘାଟନ କରିଥିଲେ। ଏହି ଅବସରରେ ଏଆଇ ଏବଂ କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ସାକ୍ଷାତ କରିବା ପାଇଁ ଚୀନ ଯାତ୍ରା କରୁଛନ୍ତି। କ୍ରେମ୍ଲିନ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦୁଇ ନେତା ଆର୍ଥିକ ସହଯୋଗ ଏବଂ ପ୍ରମୁଖ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଚୀନ ରୁଷ ବନ୍ଧୁତ୍ୱ ଚୁକ୍ତିର 25 ବର୍ଷ ପୂରଣ ଅବସରରେ ପୁତିନ୍ଙ୍କ ଏହି ଗସ୍ତ ବିଶେଷ ମହତ୍ତ୍ୱ ରଖିଛି। ବିଶ୍ୱରେ ଦେଖାଦେଇଥିବା ବହୁ ରାଜନୈତିକ ଅସ୍ଥିରତା ମଧ୍ୟରେ ଚୀନ ଉଭୟ ଆମେରିକା ଓ ରୁଷ ସହିତ ସମ୍ପର୍କର ସନ୍ତୁଳନ ରକ୍ଷା କରିବା ଦିଗରେ ପ୍ରୟାସ କରୁଛି। ୟୁକ୍ରେନ୍ ବିବାଦ ଉପରେ ପାଶ୍ଚାତ୍ୟ ପ୍ରତିବନ୍ଧକ ସତ୍ତ୍ୱେ ଚୀନ ରୁଷର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର ଏବଂ ରୁଷୀୟ ତୈଳ ଓ ଗ୍ୟାସ୍ର ପ୍ରମୁଖ କ୍ରେତା ରହିଛି। କାତାର, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଶୀର୍ଷ ନେତୃତ୍ୱଙ୍କ ଅନୁରୋଧ କ୍ରମେ ଇରାନ ଉପରେ ସାମରିକ ଆକ୍ରମଣକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ସାମରିକ ଗଣମାଧ୍ୟମ ଟ୍ରୁଥ୍ ସୋସିଆଲରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଟ୍ରମ୍ପ କହିଛନ୍ତି, ଆଜିଠାରୁ ଆରମ୍ଭ ହେବାକୁ ଥିବା ଆକ୍ରମଣକୁ ଏହି ନେତାଙ୍କ ଅନୁରୋଧ କ୍ରମେ ସ୍ଥଗିତ ରଖାଯାଇଛି। ଆମେରିକା ଏବଂ ପଶ୍ଚିମ ଏସିଆ ରାଷ୍ଟ୍ରଗୁଡ଼ିକ ଦ୍ୱାରା ଗ୍ରହଣୀୟ ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ଶ୍ରୀ ଟ୍ରମ୍ପ ଆଶାବ୍ୟକ୍ତ କରିଛନ୍ତି। ଏଥିପାଇଁ ଆଲୋଚନା ଜାରି ରହିଛି। ଆଇପିଏଲ୍ କ୍ରିକେଟରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଜୟପୁରଠାରେ ସନ୍ଧ୍ୟା 7:30 ଆରମ୍ଭ ହେବ। ପ୍ଲେଅଫ୍ରେ ଖେଳିବା ପାଇଁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ଯୋଗ୍ୟତା ଅର୍ଜନ କରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପ୍ଲେଅଫ୍ରୁ ବାଦ୍ ପଡ଼ିଛନ୍ତି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଓସ୍ଲୋରେ ଆଜି ହେବାକୁ ଥିବା ତୃତୀୟ ଭାରତ ନର୍ଡିକ୍ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଜଗଦଲପୁରରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ। ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି 90 ପଇସା ବୃଦ୍ଧି ଏବଂ ଆଇପିଏଲ୍ କ୍ରିକେଟରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi to attend 3rd India-Nordic Summit in

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ କୃଷି ଓ କୃଷକମାନଙ୍କ ଗୁରୁତ୍ୱ ଆଗାମୀ ଦିନରେ ଅଧିକ ବୃଦ୍ଧି ପାଇବ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ ରାଜ୍ୟମାନଙ୍କ କୃଷିମନ୍ତ୍ରୀ ସମ୍ମିଳନୀକୁ କଲେ ସମ୍ବୋଧନ। ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ବନକ ଲାଗି ନୀତି। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି, ଚଳିତ ମାସ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା। ଦେଶର ଅର୍ଥବ୍ୟବସ୍ଥାରେ କୃଷିକ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ପୂର୍ବାଞ୍ଚଳ ରାଜ୍ୟମାନଙ୍କ କୃଷିମନ୍ତ୍ରୀ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଚୌହାନ କହିଛନ୍ତି, ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ କୃଷି ଓ କୃଷକମାନଙ୍କ ଗୁରୁତ୍ୱ ଆଗାମୀ ଦିନରେ ଆହୁରି ଅଧିକ ବୃଦ୍ଧି ପାଇବ। ଚଳିତ ବର୍ଷ ଓଡ଼ିଶା ଧାନ କ୍ରୟ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି। ରାଜ୍ୟରେ 76 ଲକ୍ଷ ମେଟ୍ରିକ୍ ଟନ୍ରୁ ଅଧିକ ଧାନ କ୍ରୟ ସହ ଚାଷୀମାନଙ୍କୁ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି।
1: इस साल तो ओडिशा ने रिकॉर्ड बनाया है। धान की खरीदी में शायद 76 लाख मीट्रिक टन से ज्यादा किसानों से धान खरीदी है और पसीने की भी पूरी पूरी कीमत दी है। नंबर एक, खाद्य सुरक्षा सुनिश्चित करना है। 140 करोड़ भारतवासी अन्न के लिए, फल के लिए, सब्जी के लिए, दूध के लिए दुनिया के किसी देश की तरफ हाथ ना फैलाए, इसलिए हम आत्मनिर्भर बनेंगे। दूसरा, पोषण युक्त आहार उपलब्ध कराना है। और इससे भी आगे तीसरा जो लक्ष्य है, किसानों की बेहतर आजीविका, आय बढ़ाना है, सुनिश्चित करना है वो सुखी जीवन।
0: ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଉର୍ବର ଭୂମି, ଅନୁକୂଳ ଜଳବାୟୁ ଓ ଚାଷୀମାନଙ୍କ ପରିଶ୍ରମର ପ୍ରଶଂସା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏହି ଅଞ୍ଚଳଗୁଡ଼ିକ ଦେଶର କୃଷି ବିକାଶର ମୁଖ୍ୟ କେନ୍ଦ୍ର ଭାବେ ବିକଶିତ ହେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର କୃଷକଙ୍କ ଆୟ ବୃଦ୍ଧି ଓ କୃଷିକ୍ଷେତ୍ରର ସାର୍ବଜନୀନ ଉନ୍ନତି ପାଇଁ ପ୍ରତିବଦ୍ଧ ବୋଲି ସେ କହିଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଦେଶରେ ସ୍ଥାୟୀ କୃଷି ପ୍ରଣାଳୀକୁ ପ୍ରୋତ୍ସାହନ ଓ ଆଦର୍ଶ କୃଷି ମଡେଲ ଗଠନର ଆବଶ୍ୟକତା ନେଇ ସରକାର ଗୁରୁତ୍ୱ ଦେଉଛନ୍ତି। ଅତ୍ୟଧିକ ରାସାୟନିକ ସାର ବ୍ୟବହାର ଯୋଗୁଁ ମାଟିର ଉର୍ବରତା ଓ କୃଷି ଉତ୍ପାଦନ ପ୍ରଭାବିତ ହେଉଛି। ଚାଷଜମି ସୁରକ୍ଷା ସହ ସନ୍ତୁଳିତ କୃଷି ପଦ୍ଧତି ଗ୍ରହଣ କରିବା ପାଇଁ ସମ୍ମିଳନୀରେ କୃଷିମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କୃଷକ ପଞ୍ଜୀକରଣ ବ୍ୟବସ୍ଥାର ଗୁରୁତ୍ୱ ସମ୍ପର୍କରେ ଶ୍ରୀ ଚୌହାନ କହିଛନ୍ତି, ଏହା ମାଧ୍ୟମରେ କୃଷକଙ୍କ ଜମି, ପରିବାର ଓ ଫସଲ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ ହେବ। ଏଥିସହ କୃଷକମାନେ ସହଜରେ ଋଣ ଓ ସରକାରୀ ସହାୟତା ପାଇପାରିବେ। କୃଷକ କଲ୍ୟାଣ ପାଇଁ ଅଧିକାରୀମାନେ ଦାୟିତ୍ୱବୋଧ ସହ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ମଧ୍ୟାହ୍ନ 12:30 ପରିଷଦ କାର୍ଯ୍ୟାଳୟରେ ମନ୍ତ୍ରୀ ଶ୍ରୀ ଗଣ୍ଡ ପରୀକ୍ଷା ଫଳ

ପତ୍ରିକା ଉନ୍ମୋଚନ କରିବେ। ଅପରାହ୍ନ 3:00 results.odisha.gov.in ଏବଂ results.digilocker.gov.inରେ ଲଗ୍ଇନ୍ କରି ପରୀକ୍ଷାର୍ଥୀମାନେ ପରୀକ୍ଷା ଫଳ ଜାଣିପାରିବେ। ଚଳିତ ବର୍ଷ ପ୍ରାୟ 4,00,000 ଛାତ୍ରଛାତ୍ରୀ ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି। ଅନ୍ୟପକ୍ଷରେ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆବେଦନ ଫର୍ମ ପୂରଣ ପ୍ରକ୍ରିୟା ଚଳିତ ମାସ 25 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡର ସୂଚନା ଅନୁସାରେ ମାଟ୍ରିକ୍ ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ଆବେଦନ ସମୟସୀମାକୁ ମଧ୍ୟ ବୃଦ୍ଧି କରାଯାଇଛି। ଚଳିତ ବର୍ଷ ମାଟ୍ରିକ୍ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାରେ 8,000 ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ ଏବଂ 17,055 ଜଣ ଫେଲ୍ ହୋଇଥିଲେ। ସେମାନଙ୍କୁ ପୁଣି ଥରେ ସୁଯୋଗ ଦେବା ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ଆବେଦନ କରାଯାଉଛି। ଢେଙ୍କାନାଳ ଜିଲ୍ଲାସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ସମାରୋହରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ 77 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏଥିସହ ଜାତୀୟ ସ୍ତରରେ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା 20 ଜଣ କ୍ରୀଡ଼ାବିତ୍ଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6:00 ରାତି 10:00 ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କୋରାପୁଟ ଜିଲ୍ଲାରେ ଆସନ୍ତା ଗୁରୁବାର ଓ ଶୁକ୍ରବାର ସାଧାରଣ କର୍ମଚାରୀଙ୍କ ପାଇଁ ପେନ୍ସନ୍ ଅଦାଲତ ଅନୁଷ୍ଠିତ ହେବ। ପୂର୍ବାହ୍ନ 9:00 ସ୍ଥାନୀୟ ସଦ୍ଭାବନା ସଭାଗୃହରେ ପେନ୍ସନ୍ ସମ୍ବନ୍ଧୀୟ ଅଭିଯୋଗ ଥିବା ଅବସରପ୍ରାପ୍ତ କର୍ମଚାରୀ ଓ ଉତ୍ତରାଧିକାରୀମାନେ ଆବଶ୍ୟକ କାଗଜପତ୍ର ସହ ଉପସ୍ଥିତ ରହିବାକୁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ କୃଷି ବିଭାଗ ଓ ବିଭିନ୍ନ ଚାଷୀ ଫାର୍ମ ପକ୍ଷରୁ ରବି ଫସଲ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି। କୃଷି ଅଧିକାରୀ ଯୋଗଦେଇ ଚାଷୀମାନଙ୍କୁ ନିର୍ଦ୍ଧାରିତ ମୂଲ୍ୟରେ ଫସଲ ବିକ୍ରି ବଜାର ସୃଷ୍ଟି କରିବା, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବିଭିନ୍ନ ଡାଲି ଜାତୀୟ ଫସଲର ମୂଲ୍ୟ ଚାଷୀମାନେ ସଠିକ୍ ଭାବେ ପାଇବା ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରସ୍ଥିତ ହିନ୍ଦୀ ପ୍ରଚାର ସଭା ସମ୍ମିଳନୀ କକ୍ଷରେ ତାଲୁକ ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ସୁରକ୍ଷିତ ଶୈଶବ ଓ ସୁରକ୍ଷିତ ଭବିଷ୍ୟତ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷା ସୁମିତା ଆଚାର୍ଯ୍ୟ ଯୋଗଦେଇ ଶିଶୁଙ୍କ ସୁରକ୍ଷା ଓ ନିର୍ଯାତନା ରୋକିବା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା CAW ଏବଂ CW ପକ୍ଷରୁ ନିଖୋଜ ଶିଶୁଙ୍କୁ ଖୋଜିବା ପାଇଁ ଆସନ୍ତା ଗୁରୁବାରଠାରୁ 30 ପର୍ଯ୍ୟନ୍ତ ଅପରେସନ୍ ଅନ୍ୱେଷଣ ଆରମ୍ଭ ହେବ। ଏହି ଅଭିଯାନରେ ପୁଲିସ୍ ଅନ୍ୟ ରାଜ୍ୟକୁ ଯାଇ ନିଖୋଜ ଶିଶୁଙ୍କୁ ଖୋଜିବ। ଏଥିଲାଗି ସମସ୍ତ ରେଞ୍ଜ IG ଓ DIGଙ୍କୁ CAW ଆଣ୍ଡ CW ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି। ରାଜ୍ୟ ପୁଲିସ୍ ସହ ସମନ୍ୱୟ ରକ୍ଷା ଲାଗି କମିଶନର ପୁଲିସ୍ ସମେତ 8 ରେଞ୍ଜକୁ ଦାୟିତ୍ୱ ଦିଆଯାଇଛି। ସେମାନେ ପଶ୍ଚିମବଙ୍ଗ, ଆସାମ, ନୂଆଦିଲ୍ଲୀ ସମେତ 13 ରାଜ୍ୟକୁ ଯାଇ ନିଖୋଜ ଶିଶୁଙ୍କୁ ଖୋଜିବେ। ବୌଦ୍ଧ ଜିଲ୍ଲାରେ ଜନଭାଗିଦାରୀ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲାର ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକରେ ଆଦିମ ଜନଜାତି ଆଦିବାସୀ ବହୁଳ ଗ୍ରାମମାନଙ୍କରେ ଆସନ୍ତା 25 ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଏହି ଅଭିଯାନ ଆୟୋଜିତ ହେବ। ଏହାର ମୂଳ ଲକ୍ଷ୍ୟ ହେଉଛି ଜନଜାତି ସମ୍ପ୍ରଦାୟଙ୍କ ସଶକ୍ତିକରଣ, ସେମାନଙ୍କ ଐତିହ୍ୟର ସୁରକ୍ଷା ଅଧିକାରୀ ସୁନିଶ୍ଚିତ କରିବା। ତୃଣମୂଳ ସ୍ତରରେ ଲୋକଙ୍କ ସକ୍ରିୟ ଭାଗିଦାରୀ ସହିତ ଏହାକୁ କାର୍ଯ୍ୟକାରୀ କରାଯାଉଛି। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ 3 42 ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭୋଇ ସେବକଙ୍କ ତତ୍ତ୍ୱାବଧାନରେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି। ରଥଖଳାରେ ମହାରଣା ସେବକମାନେ ଧୂଳିଦଣ୍ଡା 2 ତିଆରି କରୁଛନ୍ତି। ଗୋଟିଏ 4 ପରୀକ୍ଷା ଶେଷ ହୋଇଥିବାବେଳେ ଅନ୍ୟଟିର ହଣା କାର୍ଯ୍ୟ ଚାଲିଛି। ଦୋଳବେଦୀରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ କମରାଶାଳରେ ଓଝା ସେବକମାନେ 3 ଦଣ୍ଡାକଣ୍ଟା ନିର୍ମାଣ ଜାରି ରଖିଛନ୍ତି। ଦୋଳବେଦୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରାରେ ଶ୍ରୀଜୀଉଙ୍କ ପୂଜାନୀତି ଲାଗି କୁରୁମପିଢ଼ା, ବିଜେ ଡୋରି, ପଇତା ପ୍ରସ୍ତୁତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ SIR ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ SIR ବୈଠକ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକା ସଂଶୋଧନକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ମାସ 6 ସୁଦ୍ଧା SIR କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି
ଶ୍ରୀ ସ୍ୱାଇଁ କହିଛନ୍ତି। କେନ୍ଦୁଝର ଜିଲ୍ଲାପାଳ ଏସ୍ଆଇଆର୍ ପ୍ରକ୍ରିୟାର ବିଭିନ୍ନ ବୈଷୟିକ ଓ ପ୍ରଶାସନିକ ଦିଗ ଉପରେ ଆଲୋଚନା କରିଛନ୍ତି। ଏହି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ନାମ ସାମିଲ କରିବା ଏବଂ ସାମଗ୍ରିକ ଭୋଟର ତାଲିକାର ଶୁଦ୍ଧତା ବଜାୟ ରଖିବାରେ ରାଜନୈତିକ ଦଳଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଛନ୍ତି। ବୌଦ୍ଧ ଜିଲ୍ଲାରେ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଛନ୍ତି। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବନ୍ୟା ପୂର୍ବ ପ୍ରସ୍ତୁତି, ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ଯୋଜନା ଉପରେ ଆଲୋଚନା କରାଯାଇଥିଲା। ଜିଲ୍ଲାର ବିଭିନ୍ନ ନଦୀ ଓ କେନାଲ ବନ୍ଧରେ ପୂର୍ବରୁ ହୋଇଥିବା ଘାଇଗୁଡ଼ିକର ସ୍ଥାୟୀ ମରାମତି, ବନ୍ୟାଜଳର ମୁକ୍ତ ପ୍ରବାହ ପାଇଁ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ନାଳଗୁଡ଼ିକୁ ତୁରନ୍ତ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିପର୍ଯ୍ୟୟ ସମୟରେ ଟେଲିଫୋନ୍ ଲାଇନ୍ ସଚଳ ରଖିବା ଏବଂ ବିପର୍ଯ୍ୟୟ ପରେ ବିଦ୍ୟୁତ୍, ଟେଲି ଯୋଗାଯୋଗ, ରାସ୍ତାଘାଟ ଭଳି ଅତ୍ୟାବଶ୍ୟକ ସେବାକୁ ତୁରନ୍ତ ପୁନରୁଦ୍ଧାର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ବୈଠକରେ ପରାମର୍ଶ ଦିଆଯାଇଛି। ପାଣିପାଗ। ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ମଧ୍ୟ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି ଜାରି ରହିଛି। ପଶ୍ଚିମ ଓଡ଼ିଶାର ପ୍ରାୟ ସବୁ ଅଞ୍ଚଳରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ଥିବା ସୂଚନା ଆମର ହସ୍ତଗତ ହୋଇଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀର ପ୍ରଭାବରେ ଝଡ଼ ବର୍ଷାର ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ମୌସୁମୀ ବାୟୁ ଚଳିତ ମାସ ଶେଷ ସୁଦ୍ଧା କେରଳରେ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ କୃଷି ଓ କୃଷକମାନଙ୍କ ଗୁରୁତ୍ୱ ଆଗାମୀ ଦିନରେ ଅଧିକ ବୃଦ୍ଧି ପାଇବ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ ରାଜ୍ୟମାନଙ୍କ କୃଷିମନ୍ତ୍ରୀ ସମ୍ମିଳନୀକୁ କଲେ ସମ୍ବୋଧନ। ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ 2 ପରୀକ୍ଷାଫଳ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି। ଚଳିତ ମାସ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: କଣ୍ଠଶିଳ୍ପୀ ଅଞ୍ଜଳି ମିଶ୍ରଙ୍କ କଣ୍ଠରେ ଶୁଣିଲେ ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚନା।
1: ଶ୍ରୋତାବନ୍ଧୁ, ପୃଥିବୀ କେବଳ ଆମର ନୁହେଁ, ଆମେ ପୃଥିବୀର ଅଂଶ। ସବୁଜ ପୃଥିବୀ ଆମ ସୁନ୍ଦର ଭବିଷ୍ୟତ। ଆସ ଲଗେଇବା ଗଛ, ବଞ୍ଚେଇବା ଆମ ପରିବେଶ। ହାର୍ମ ଟୁ ନେଚର ଇଜ୍ ହାର୍ମ ଟୁ ହ୍ୟୁମାନ୍ ଫ୍ୟୁଚର।
0: ଏଥର ଆସନ୍ତୁ ଶୁଣିବା ଅଞ୍ଜଳି ମିଶ୍ରଙ୍କ କଣ୍ଠରେ ଗୁରୁକୃଷ୍ଣ ଗୋସ୍ୱାମୀଙ୍କର ଆଉ ଏକ ରଚନା।

ଶୁଣୁଥିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ ଆକାଶବାଣୀ ରାଉରକେଲା। ଏବେ ପ୍ରସାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଏହି କ୍ରମରେ ଆଜି ଆସନ୍ତୁ ଶୁଣିବା ଏହାର 399ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା।

ସତ୍ରାଜିତ ଥିଲେ ସୂର୍ଯ୍ୟଙ୍କର ପରମ ଭକ୍ତ। ସୂର୍ଯ୍ୟ ତାଙ୍କୁ ସୂର୍ଯ୍ୟପ୍ରଭ ଶ୍ୟମନ୍ତକ ମଣି ଦେଇଛନ୍ତି। ଏହା ପ୍ରତିଦିନ 8 ଭାର ସ୍ୱର୍ଣ୍ଣ ପ୍ରସବ କରେ ଏବଂ ଯେଉଁଠି ପୂଜିତ ହୁଏ ସେଠାରେ ଦୁର୍ଭିକ୍ଷ, ଅକାଳ ମୃତ୍ୟୁ କି ଦେହ ପୀଡ଼ା ମନପୀଡ଼ାର କାରଣ ନଥାଏ। ଘଟଣାକ୍ରମେ ମଣିଟି ଜାମ୍ବବ ବାନର ହାତରେ ପଡ଼େ, କିନ୍ତୁ ଅପବାଦ ରଟେ ଯେ ଶ୍ରୀକୃଷ୍ଣ ମଣିହରଣ କରିଛନ୍ତି। ଅପବାଦର ପ୍ରତିଷେଧ କଳ୍ପେ ସେ ଜାମ୍ବବ ସହିତ ଲଢ଼ି ମଣି ଉଦ୍ଧାର କରିଛନ୍ତି ଏବଂ ଏହି ସୂତ୍ରରେ ଜାମ୍ବବତୀଙ୍କୁ ପତ୍ନୀ ରୂପେ ପାଇଛନ୍ତି।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଏହି କ୍ରମରେ ଆଜି ଶୁଣିଲେ ଏହାର 399ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ଆକାଶବାଣୀ ରାଉରକେଲା। ଶୁଣିବା ଓଡ଼ିଆ ଆଲବମ୍ ଗୀତ କ୍ରମରେ ଭକ୍ତି ଗୀତ।

0: କଣ୍ଠଶିଳ୍ପୀ ଦିବାକର ମହାନ୍ତିଙ୍କ କଣ୍ଠରେ ଶୁଣିଲେ ଅଲେଖ ବିଶ୍ୱାଳଙ୍କ ରଚନା।
1: ଆସନ୍ତୁ, ବରିଷ୍ଠ ଡାକ୍ତରଙ୍କ ଦ୍ୱାରା ମଧୁମେହ ଓ ଜୀବନଶୈଳୀ ରୋଗର ଚିକିତ୍ସା ପାଇଁ ପରାମର୍ଶ ନିଅନ୍ତୁ ଏବଂ ସମସ୍ତ ପାଥୋଲୋଜିକାଲ ପରୀକ୍ଷା କରିନିଅନ୍ତୁ। ଦିବ୍ୟାଂଶ ଡାଏଗ୍ନୋଷ୍ଟିକ୍ ସେଣ୍ଟର, ଷ୍ଟାଫ୍ ନମ୍ବର S14, NEC ମାର୍କେଟ, କୋଇଲନଗର, ରାଉରକେଲା।
2: କ'ଣ ଆପଣଙ୍କ ପିଲା ଓଡ଼ିଆ ମିଡିୟମରେ ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ମଧ୍ୟରେ ପାଠ ପଢୁଛି କି? ତାକୁ କୋଉଠି ଟ୍ୟୁସନ୍ ଦେବେ ବୋଲି ଆପଣ ଚିନ୍ତିତ ଅଛନ୍ତି କି? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ, କାରଣ ଆପଣଙ୍କ ସମସ୍ତ ଚିନ୍ତାର ସମାଧାନ କରିବା ପାଇଁ ଖୋଲିସାରିଛି ସଞ୍ଜୀବନୀ କୋଚିଂ ସେଣ୍ଟର। ଆଜ୍ଞା ହଁ, ଯାହାର ଲୋକେସନ୍ ହେଲା କ୍ୱାର୍ଟର ନମ୍ବର A29, Sector 1, ରାଉରକେଲା। ଆମକୁ ଫୋନ୍ କରିବାର ନମ୍ବରଟି ହେଲା 8114901681।
0: ଶ୍ରୋତା ବନ୍ଧୁ, ପୃଥିବୀ କେବଳ ଆମର ନୁହେଁ, ଆମେ ପୃଥିବୀର ଅଂଶ। ସବୁଜ ପୃଥିବୀ ଆମ ସୁନ୍ଦର ଭବିଷ୍ୟତ। ଆସ ଲଗେଇବା ଗଛ, ବଞ୍ଚେଇବା ଆମ ପରିବେଶ। ହାର୍ମ ଟୁ ନେଚର ଇଜ୍ ହାର୍ମ ଟୁ ହ୍ୟୁମାନ୍ ଫ୍ୟୁଚର।

0: କଣ୍ଠଶିଳ୍ପୀ ସୁବାସ ଦାସଙ୍କ କଣ୍ଠରେ ଶୁଣିଲେ ଅଲେଖ ବିଶ୍ୱାଳଙ୍କ ରଚନା।
1: ଆସନ୍ତୁ, ବରିଷ୍ଠ ଡାକ୍ତରଙ୍କ ଦ୍ୱାରା ମଧୁମେହ ଓ ଜୀବନଶୈଳୀ ରୋଗର ଚିକିତ୍ସା ପାଇଁ ପରାମର୍ଶ ନିଅନ୍ତୁ ଏବଂ ସମସ୍ତ ପାଥୋଲୋଜିକାଲ ପରୀକ୍ଷା କରିନିଅନ୍ତୁ। ଦିବ୍ୟାଂଶ ଡାଏଗ୍ନୋଷ୍ଟିକ୍ ସେଣ୍ଟର, ଷ୍ଟାଫ୍ ନମ୍ବର S14, NEC ମାର୍କେଟ, କୋଏଲନଗର, ରାଉରକେଲା।
2: କ'ଣ ଆପଣଙ୍କ ପିଲା ଓଡ଼ିଆ ମିଡିୟମରେ ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ମଧ୍ୟରେ ପାଠ ପଢୁଛି କି? ତାକୁ କୋଉଠି ଟ୍ୟୁସନ୍ ଦେବେ ବୋଲି ଆପଣ ଚିନ୍ତିତ ଅଛନ୍ତି କି? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ, କାରଣ ଆପଣଙ୍କ ସମସ୍ତ ଚିନ୍ତାର ସମାଧାନ କରିବା ପାଇଁ ଖୋଲିସାରିଛି ସଞ୍ଜୀବନୀ କୋଚିଂ ସେଣ୍ଟର। ଆଜ୍ଞା ହଁ, ଯାହାର ଲୋକେସନ୍ ହେଲା କ୍ୱାର୍ଟର ନମ୍ବର A29, ସେକ୍ଟର 1, ରାଉରକେଲା। ଆମକୁ ଫୋନ୍ କରିବାର ନମ୍ବରଟି ହେଲା 8114901681।
0: ଶ୍ରୋତା ବନ୍ଧୁ, ପୃଥିବୀ କେବଳ ଆମର ନୁହେଁ, ଆମେ ପୃଥିବୀର ଅଂଶ। ସବୁଜ ପୃଥିବୀ ଆମ ସୁନ୍ଦର ଭବିଷ୍ୟତ। ଆସ ଲଗେଇବା ଗଛ, ବଞ୍ଚେଇବା ଆମ ପରିବେଶ। ହାର୍ମ ଟୁ ନେଚର ଇଜ୍ ହାର୍ମ ଟୁ ହ୍ୟୁମ୍ୟାନ୍ ଫ୍ୟୁଚର।
3: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି ଫସିଲା।
4: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

0: କଣ୍ଠଶିଳ୍ପୀ ଅର୍ଜୁନ ସାମଲଙ୍କ କଣ୍ଠରେ ଶୁଣିଲେ ଅଲେଖ ବିଶ୍ୱାଳଙ୍କ ରଚନା। ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି ଓଡ଼ିଆ ଆଲବମ୍ ଗୀତ କ୍ରମରେ ଭକ୍ତି ଗୀତ। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ, 7008248758।
1: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି।
2: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଆସନ୍ତୁ, ବରିଷ୍ଠ ଡାକ୍ତରଙ୍କ ଦ୍ୱାରା ମଧୁମେହ ଓ ଜୀବନଶୈଳୀ ରୋଗର ଚିକିତ୍ସା ପାଇଁ ପରାମର୍ଶ ନିଅନ୍ତୁ ଏବଂ ସମସ୍ତ ପାଥୋଲୋଜିକାଲ ପରୀକ୍ଷା କରିନିଅନ୍ତୁ। ଦିବ୍ୟାଂଶ ଡାଏଗ୍ନୋଷ୍ଟିକ୍ ସେଣ୍ଟର, ଷ୍ଟାଫ୍ ନମ୍ବର S14, NEC ମାର୍କେଟ, କୋଏଲନଗର, ରାଉରକେଲା।
5: କମ୍ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢ଼ିଆ।
2: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଶ୍ରୋତା ବନ୍ଧୁ, ପୃଥିବୀ କେବଳ ଆମର ନୁହେଁ, ଆମେ ପୃଥିବୀର ଅଂଶ। ସବୁଜ ପୃଥିବୀ ଆମ ସୁନ୍ଦର ଭବିଷ୍ୟତ। ଆସ ଲଗେଇବା ଗଛ, ବଞ୍ଚେଇବା ଆମ ପରିବେଶ। ହାର୍ମ ଟୁ ନେଚର ଇଜ୍ ହାର୍ମ ଟୁ ହ୍ୟୁମାନ୍ ଫ୍ୟୁଚର।

0: ଦିବାକର ମହାନ୍ତିଙ୍କ କଣ୍ଠରେ ଶୁଣିଲେ ଅଲେଖ ବିଶ୍ୱାଳଙ୍କ ରଚନା।
1: କମ୍ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍‌ରେ ବଢ଼ିଆ ପସିଲା।
2: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। ଆର୍‌ବିଆଇ କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ମନ୍ କି ବାତ୍ ହେ ଜନ୍ ଜନ୍ କି, ସଭି କି କୁଛ ଅପନି ସି, ସଂଘର୍ଷୋ କେ କୁଛ କିସ୍ସେ, କାହାନୀ କୁଛ ସଫଲତାଓ କି, ଅନକହୀ ବିରାସତ କି, ଉମ୍ମୀଦେ ନୟେ ଭାରତ କି। ମହିନେ କେ ଆଖରି ରବିବାର କା ରହତା ହେ ଇନ୍ତଜାର, ମଲିଆଚଲ କେ ଆଞ୍ଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ, ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ, ହୋତି ହେ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ କେ ସାଥ। ତୋ ସୁନିଏ ଇସ୍ ମହିନେ 31 ମଈ ସୁବେ 11 ବଜେ ମନ୍ କି ବାତ୍ ଆକାଶବାଣୀ ଦୂରଦର୍ଶନ କେ ସଭି ଚ୍ୟାନେଲୋ ଔର ପ୍ରସାର ଭାରତୀ କେ ଓଟିଟି ପ୍ଲାଟଫର୍ମ ୱେଭ୍ସ ପର। आप भी माननीय प्रधानमंत्री जी की मन की बात का हिस्सा बन सकते हैं। इसके लिए आप अपने सुझाव 29 मई तक टोल फ्री नंबर 1800117800 पर रिकॉर्ड कर सकते हैं या फिर 1922 पर भी कॉल कर सकते हैं। अपने सुझाव नमो ऐप या माई गोव के ओपन फोरम में पोस्ट कर सकते हैं या पोस्ट बॉक्स नंबर 111 आकाशवाणी दिल्ली पर भी भेज सकते हैं। तो याद रखें, रविवार 31 मई सुबह 11 बजे मन की बात।

କଣ୍ଠଶିଳ୍ପୀ ଥିଲେ ସୁବାସ ଦାସ। ତାଙ୍କ କଣ୍ଠରେ ଶୁଣିଲେ ଅଲେଖ ବିଶ୍ୱାଳଙ୍କ ରଚନା। ଶ୍ରୋତାବନ୍ଧୁ, ଆପଣ ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ କ୍ରମରେ ଭକ୍ତି ଗୀତ, ଆକାଶବାଣୀ ରାଉରକେଲା। ଷ୍ଟୁଡ଼ିଓ ଘଡ଼ିର ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ଏଥର ଆସନ୍ତାକାଲିର ଅଧିବେଶନ ସମ୍ପର୍କରେ। ଆସନ୍ତାକାଲି ସକାଳ 6:05 ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା, ଶ୍ରୀରାମଚରିତ ମାନସ ସକାଳ 6:35। ସକାଳ 7:10 ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ ଶୁଣିପାରିବେ ସକାଳ 7:25। ଏଥିରେ ଶୁଣିବେ ଅଶୋକ କୁମାର ପାତ୍ରଙ୍କ ଆଲୋଚନା, ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ। ସୁଗମ ସଙ୍ଗୀତ ସକାଳ 8:30 କଣ୍ଠଶିଳ୍ପୀ ପ୍ରୀତିନନ୍ଦା ରାଉତରାୟ, ଲକ୍ଷ୍ମୀକାନ୍ତ ପାଲିତ ଏବଂ ଲିପିକା ମହାନ୍ତି। ବଣପାହାଡ଼ର ଗୀତ ସକାଳ 8:45 ଏହି କ୍ରମରେ ରହିଛି କିଷାନ ଗୀତ। ପରିବେଷଣ କରିବେ ଗୋବର୍ଦ୍ଧନ ହାହା ଏବଂ ସାଥୀ। ସିନେ ସଙ୍ଗୀତ ପୂର୍ବାହ୍ନ 10:00। NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିପାରିବେ ମଧ୍ୟାହ୍ନ 12:00। ଆସନ୍ତାକାଲି ଅପରାହ୍ନ 5:00 ରହିଛି ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ। ଅପରାହ୍ନ 5:20 ଶ୍ରୀମଦ୍ ଭାଗବତ କାର୍ଯ୍ୟକ୍ରମ ନାରୀମହଲ ଶୁଣିପାରିବେ। ଅପରାହ୍ନ 5:30 ଏଥିରେ ରହିଛି ମୀନାକ୍ଷୀ ପାଡ଼ୀଙ୍କ ଆଲୋଚନା, ବେଟି ବଚାଓ ବେଟି ପଢ଼ାଓ। ସନ୍ଧ୍ୟା 6:10 ଆସନ୍ତାକାଲି ରହିଛି ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଜୟଲାଲ ବୁଡ଼େକ। କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ, ଜିଲ୍ଲା ହାଲଚାଲ ରାତି 7:25 ଏହି କ୍ରମରେ ରହିଛି ଅନୁଗୁଳ ଜିଲ୍ଲାର ହାଲଚାଲ। ଆସନ୍ତାକାଲି ରାତି 7:30 ରହିଛି କ୍ଷେତ ଖମାର। ରାତି 8:00 ଶୁଣିବେ ସିନେ ସଙ୍ଗୀତ କାର୍ଯ୍ୟକ୍ରମ। ବିଜ୍ଞାନ ପତ୍ରିକା ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ରହିଛି ପଣ୍ଡିତ ହରିପ୍ରସାଦ ଚୌରସଙ୍ଗ ଦ୍ୱାରା ପରିବେଷିତ ବଂଶୀବାଦନ। ଏହି ଥିଲା ଶ୍ରୋତାବନ୍ଧୁ, ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା।

ଆକାଶବାଣୀ ରାଉରକେଲା ଶୁଣିବା ଓଡ଼ିଶୀ କାର୍ଯ୍ୟକ୍ରମ ଆରମ୍ଭରେ ଶୁଣିବା ବୀଣାପାଣି ରଥଙ୍କ କଣ୍ଠରେ ଏକ ପୁରାତନ ରଚନା।

ଶୁଣିଲେ ଓଡ଼ିଶୀ ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ହୋଡ଼ିର ସମୟ ବର୍ତ୍ତମାନ ସନ୍ଧ୍ୟା 6:20 ହେବାକୁ ଯାଉଛି। ସଂସ୍କୃତିର ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତାପରେ ଆକାଶବାଣୀ କଟକ କେନ୍ଦ୍ରରୁ ହୋଇଛି କାର୍ଯ୍ୟକ୍ରମ ଉଦୟ ଭାରତ ଆଞ୍ଚଳିକ ସମ୍ବାଦ ଆଜିର ପ୍ରସଙ୍ଗ। ତାପରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ରହିଛି ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଏବଂ ତାପରେ ଆକାଶବାଣୀ କଟକ କେନ୍ଦ୍ରରୁ ରହିଛି ଓଡ଼ିଆର ସମ୍ବାଦ ଓ ଜିଲ୍ଲା ହାଲଚାଲ।

0: इयम् आकाशवाणी सम्प्रति वार्ताः श्रूयन्ताम् प्रवाचकः पुनीत त्रिपाठी। आदौ मुख्य वार्ताः। प्रधानमंत्री नरेंद्र मोदी ओस्लो नगरे तृतीय भारत नॉर्डिक शिखर सम्मेलने भागं भजितवान्। यस्योद्देश्यं प्रौद्योगिकी पुनर्नवीकरणीय ऊर्जा रक्षा व्यापार क्षेत्रेषु सहकारं सुदृढीकरणमस्ति। प्रधानमन्त्रिणा श्रीमोदिना स्वीडन देशस्य समकक्षीयेण उल्फ क्रिस्टर्सन इत्यनेन सह संयुक्त लेखे वैश्विक अनिश्चिततावधौ सहभागितायाः विषये अवधानं प्रदत्तम्। सर्वोच्च न्यायालयेन मानव जीवनस्य सार्वजनिक सुरक्षायाः च आवश्यकताम् उल्लिखन् उन्मत्तानाम् असाध्य रोगिणाम् अथवा प्रत्यक्षतया अपायकारिणां मार्गभ्रष्ट शुनकानां कृते प्रथमवारं यूथेनेशिया माध्यमेन मृत्योः अनुमति प्रदत्ता। अपि च आईपीएल क्रिकेट क्रीडायाम् अद्य सायंकाले जयपुरे राजस्थान रॉयल्स दलं लखनऊ सुपर जायंट्स दलं सम्मुखी करिष्यति। अथ वार्ताः विस्तरेण। तृतीयं भारत नॉर्डिक शिखर सम्मेलनम् अद्य नॉर्वे देशस्य राजधान्यां ओस्लो नगरे समारब्धम्। प्रधानमन्त्रिणा नरेन्द्र मोदिना सह नॉर्वे स्वीडन आइसलैंड फिनलैंड डेनमार्क इत्येतेषां समकक्षिभिः सह अस्मिन् शिखर सम्मेलने भागं स्वीकृतम्। द्वाविंशत्यधिकद्विसहस्रतमे वर्षे डेनमार्क देशस्य कोपेनहेगन नगरे आयोजितस्य पूर्व शिखर सम्मेलनानन्तरं भारत नॉर्डिक देशानां मध्ये क्षेत्रीय सहकारं सुदृढीकरणम् अस्य सम्मेलनस्य उद्देश्यमस्ति। तन्त्रज्ञानं नवान्वेषणं च सुस्थिरता पुनर्नवीकरणीयोर्जा डिजिटलीकरणं च अस्य सम्मेलनस्य प्रमुखानि क्षेत्राणि सन्ति। व्यापार आर्थिक सहभागित्व सन्धिना TEPA इत्यनेन सह अधुना प्रवृत्तेन शिखर सम्मेलनस्य भारत नॉर्डिक क्षेत्राणां मध्ये व्यापार निवेश संबंधाः अपि सुदृढाः भविष्यन्ति इति अपेक्षा अस्ति। नॉर्डिक समूहेन सह भारतस्य द्वैपाक्षिक व्यापारः सम्प्रति प्रायः 21 बिलियन डॉलर मितम् अस्ति। अनेन शिखर सम्मेलनेन भारत नॉर्डिक देशयोः मध्ये बहुपक्षीय सहकारस्य विस्तारः भविष्यति तथा च परस्पर हितस्य क्षेत्रीय वैश्विक विषयेषु चर्चायाः अवसरः प्राप्यते इत्यपि अपेक्षा अस्ति। शिखर सम्मेलनात् प्राक् पूर्वं प्रधानमन्त्री मोदी आइसलैंड देशस्य प्रधानमन्त्रिणा फिनलैंड देशस्य प्रधानमन्त्रिणा डेनमार्क देशस्य प्रधानमन्त्रिणा च सह द्वैपाक्षिक मेलनं कृतवान्। प्रधानमन्त्री श्रीमोदी यूएई नीदरलैंड्स स्वीडन देशानां भ्रमणं समाप्य ह्यः नॉर्वे देशं सम्प्राप्तवान्। गतसायं सः क्राउन प्रिंस हकोन तथा नॉर्वे देशस्य प्रधानमन्त्रिणा जोनास गहरस्टोन इत्युभाभ्यां सह भारत नॉर्वे व्यापार अनुसंधान शिखर सम्मेलने भागं भजितवान्। वाणिज्य अनुसंधान समुदायं संबोधयन् प्रधानमंत्री श्रीमोदी व्यापार आर्थिक सहभागित्व संधेः प्रभावात् परं द्वैपाक्षिक व्यापारस्य निवेशस्य च वृद्धेः प्रशंसाम् अकरोत्। सः अधोरेखितवान् यत् उभयोः पक्षयोः हितधारकाः 100 बिलियन यूएस डॉलर इत्यस्य निवेश लक्ष्यं साधयितुं प्रयत्नान् कुर्युः। परिणामतः भारते 10 लक्षाणि यावत् वृत्त्यावसराणां सृजनं च करणीयम्। प्रधानमन्त्री श्रीमोदी स्वस्य पञ्चराष्ट्राणां यात्रायाः पञ्चमान्तिमे चरणे च अद्य इटली देशं गमिष्यति। भारत स्वीडन देशौ वैश्विक अनिश्चिततायाः क्षणे सहकारः सहभागी समृद्धेः सुस्थिरस्य भविष्यस्य च मार्गं निर्धारणाय अवधानं दत्तवन्तौ। प्रधानमन्त्रिणा नरेन्द्र मोदिना तस्य स्वीडन देशस्य समकक्षीयेण उल्फ क्रिस्टर्सन इत्यनेन च लिखिते लेखे वैश्विक अनिश्चिततायाः ऊर्जा असुरक्षायाः आर्थिक विभाजनस्य च समये विश्वम् एकाकीभूय कार्यं कर्तुम् अन्ताराष्ट्रिय सहभागित्वं सुदृढीकर्तुं वा चयनं कर्तव्यम् इति अवधानं दत्तवन्तौ। अद्य राष्ट्रिय दैनिक पत्रिकायां प्रकाशिते लेखे उभौ प्रधानमन्त्रिणौ उक्तवन्तौ यत् संयुक्त राष्ट्र संघः स्वस्य 80तमं वार्षिकोत्सवम् आचरति। अतः अन्ताराष्ट्रिय सहयोगस्य बहुपक्षवादस्य च मूल्यम् इतोपि स्पष्टम् अभवत्। प्रियाः श्रोतारः, संस्कृतवार्तायाः संस्करणमिदम् इदानीम् आकाशवाणीतः प्रसार्यते। सममेव अयं कार्यक्रमः आकाशवाण्याः अन्तर्जालपटले www.newsonair.gov.in इत्यत्र अथ न्यूज़ ऑन एआईआर चलदूरभाषीय तन्त्रांशे अपि उपलब्धो भविष्यति सर्वोच्च न्यायालयेन मानव जीवनस्य सार्वजनिक सुरक्षायाः च आवश्यकताम् उल्लिखन् उन्मत्तानाम् असाध्य रोगिणाम् अथवा प्रत्यक्षतया अपायकारिणां मार्गभ्रष्ट शुनकानां कृते प्रथमवारं यूथेनेशिया माध्यमेन मृत्योः अनुमतिः प्रदत्ता न्यायाधीशः विक्रमनाथः न्यायाधीशः संदीप मेहता न्यायाधीशः एनवी अंजारिया इत्येतेषां पीठेन संपूर्णे देशे वर्धमानानां स्वामी विरहितानां शुनकानां संख्यां निवारयितुं निर्देशाः प्रदत्ताः न्यायपीठेन उक्तं यत् यत्र यत्र स्वामी विरहितानां शुनकानां संख्या चिंताजनक स्तरं अवाप्नोत् तथा च यत्र पुनः पुनः शुनकानां दंशः वा आक्रमणानि जनसुरक्षायै विभीषिकां जनयन्ति तत्र नगरपालिकाः मृत्योः आश्रयं स्वीकर्तुं शक्नुवन्ति गतवर्षस्य जुलाई मासस्य 28 दिनांके आरब्धे प्रकरणे अयमादेशः प्रसारमाध्यमानां प्रतिवेदनेषु विशेषतः राष्ट्रीय राजधान्यां बालानां मध्ये स्वामी विरहितानां शुनकानां दंशनस्य रेविज इति रोगस्य च घटनाः प्रकाशमानाः आसन् एतदतिरिच्य सर्वोच्च न्यायालयेन स्वामी विरहितानां शुनकानां स्थानान्तरणस्य प्रजननावरोधस्य च विषये पूर्वतनस्य आदेशस्य पुनरावेदनस्य याचिका निरस्तीकृता सः अवदत् यत् गौरवपूर्वकं जीवनस्य अधिकारे शुनकानां दंशनस्य आक्रमणात् हानिकारकं भयं विना स्वातन्त्र्यतया भ्रमणस्य अधिकारः अन्तर्भवति केन्द्रीय वाणिज्य उद्योग मंत्री पीयूष गोयल अद्य उद्यम सर्वकारयो मध्ये व्यापारे सुगमतां वर्धयितुं भारते प्रतिस्पर्धात्मकं वर्धयितुं विकसित भारतं प्रति देशस्य यात्रां च त्वरितं कर्तुं प्रगाढ सहयोगस्य आह्वानम् अकरोत् नवदिल्ल्यां 26,000 भारत व्यापार परिष्कार शिखर सम्मेलने मंत्री भाषमाणः आसीत् श्री गोयलः अवदत् यत् वर्तमान वैश्विक परिस्थितिः भूराजनैतिक अनिश्चितताः च भारतस्य कृते व्यापार प्रतिक्रियां सुदृढं कर्तुं द्रुततर परिष्कारान् स्वीकर्तुं महत्तर स्थितिस्थापकायाः निर्माणं कर्तुं आपूर्ति श्रृङ्खलाः सुदृढां कर्तुं च अवसरत्वेन द्रष्टव्यम् रूसदेशस्य राष्ट्रपतिः व्लादिमीर पुतिनः चीनदेशस्य राष्ट्रपतिना शी चिनफिंग वर्येण सह मेलनं करिष्यति क्रेमलिन इत्यस्यानुसारम् उभौ नेतारौ आर्थिक सहयोगस्य विषये प्रमुखेषु प्रादेशिक वैश्विक विषयेषु च चर्चां करिष्यतः एषा यात्रा चीन रूस मैत्रीसन्धेः 25 वर्षाणाम् उपलक्ष्ये आचर्यते एषा वार्ता तदा अभवत् यदा वैश्विक भूराजनैतिक संघर्षस्य मध्ये चीनदेशः अमेरिकादेशेन रूसदेशेन च सह स्वस्य सम्बन्धान् सन्तोलयति यूक्रेन द्वन्द्वस्य विषये पाश्चात्य प्रतिबन्धानाम् अनन्तरम् अपि चीनदेशः रूसदेशस्य बृहत्तमः वाणिज्यिक सहभागी रूसदेशस्य तैल प्राकृतिकेन्धनस्य प्रमुखः क्रेता चास्ति आईपीएल क्रिकेट क्रीडायां अद्य सायं 7:30 जयपुरे राजस्थान रॉयल्स दलम लखनऊ सुपर जायंट्स दलम सम्मुखी करिष्यति रॉयल चैलेंजर्स बेंगलुरु गुजरात टाइटंस सनराइजर्स हैदराबाद दलानि च पूर्वमेव प्ले ऑफ क्रीडायां प्रविष्टवन्तः मुंबई इंडियंस लखनऊ सुपर जायंट्स दले स्पर्धातः बहिः गतवन्तः पंजाब किंग्स राजस्थान रॉयल्स चेन्नई सुपर किंग्स दिल्ली कैपिटल्स कोलकाता नाइट राइडर्स दलानि अधुनापि अंतिम स्पर्धा याम संति अन्ते मुख्य वार्ताः पुनः एकवारम् प्रधानमंत्री नरेंद्र मोदी ओस्लो नगरे तृतीये भारत नॉर्डिक शिखर सम्मेलने भागं भजितवान् यस्योद्देश्यं प्रौद्योगिकी पुनर्नवीकरणीय ऊर्जा रक्षा व्यापार क्षेत्रे सुसहकारं सुदृढीकरणमस्ति प्रधानमन्त्रिणा मोदिना स्वीडन देशस्य समकक्षीयेण उल्फ क्रिस्टर्स नित्यनेन सह संयुक्त लेखे वैश्विक अनिश्चिततावधौ सहभागितायाः विषये अवधानं प्रदत्तम् आईपीएल क्रिकेट क्रीडायां अद्य सायंकाले जयपुरे राजस्थान रॉयल्स दलम लखनऊ सुपर जायंट्स दलम सम्मुखी करिष्यति इति वार्ताः
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
2: ନମସ୍କାର, ଆଜିର ଉଦୟ ଭାରତ କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ। ଶ୍ରୋତା ବନ୍ଧୁ, ମହୁମାଛି ପାଳନ ଏକ ଲାଭଜନକ ବ୍ୟବସାୟ। ଏବେର ଯୁବବର୍ଗ ଏହି ମହୁମାଛି ଚାଷ ପ୍ରତି ଆକର୍ଷିତ ହେଉଛନ୍ତି, ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାରର ପନ୍ଥା ଦେଖାଉଛନ୍ତି, ଯାହାଦ୍ୱାରା ବ୍ୟକ୍ତିଗତ ସ୍ତରରେ ଆର୍ଥିକ ଲାଭ ହେବା ସହ ଦେଶର ଆର୍ଥିକ ପ୍ରଗତିରେ ଏହା ସହାୟକ ହେଉଛି। ବିଶେଷ କରି ଏହି ମହୁମାଛି ଆମ ପରିବେଶର ସନ୍ତୁଳନ ରକ୍ଷା କରିବା ପାଇଁ ଏକ ବଡ଼ ମାଧ୍ୟମ। ଏହାର ସୁରକ୍ଷା ଆମମାନଙ୍କର ଦାୟିତ୍ୱ। ଏହି ଅବସରରେ ଆଜି ରହିଛି ଆଲୋଚନା, ମହୁମାଛି ପାଳନ, ଆର୍ଥିକ ପ୍ରଗତି ଏବଂ ପରିବେଶ ସନ୍ତୁଳନ। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ପ୍ରଫେସର ଅଜୟ କୁମାର ପାତ୍ର।
3: ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଯେଉଁ ଆହ୍ୱାନ ଘର ଘର ମେ ଦେଶୀ, ଆଉ ଏବେ ଯେଉଁ ନିକଟରେ ସେ ଯେଉଁ ବାର୍ତ୍ତା ଦେଇଛନ୍ତି ଦେଶବାସୀଙ୍କ ପ୍ରତି ମିତବ୍ୟୟ ହବା ସଞ୍ଚୟ କରିବା, ଏଥିରୁ ବୁଝାଯାଏ ମାନ୍ୟବର ପ୍ରଧାନମନ୍ତ୍ରୀ ଆମ ଦେଶବାସୀଙ୍କୁ ମିତବ୍ୟୟ ହେବା ପାଇଁ କହୁଛନ୍ତି ଏବଂ ନିଜ ଚେଷ୍ଟାରେ ନିଜ ଗୋଡରେ ଠିଆ ହୋଇ କୌଣସି କାର୍ଯ୍ୟ କରିବା ପାଇଁ କହୁଛନ୍ତି। ତାର ଅର୍ଥ ହେଲା ଆମେ ଅନ୍ୟ ଦେଶ ଉପରେ ବା ଅନ୍ୟ କାହାରୀ ଉପରେ ନିର୍ଭର ନ କରି ଆମେ ନିଜ ଗୋଡରେ ଠିଆ ହେବା। ଆଜି ଯେଉଁ ଆଲୋଚ୍ୟ ବିଷୟ ଅଛି ମହୁମାଛି, ଇଏ ଗୋଟିଏ ମଧ୍ୟ ସେଇ ମାନେ ଉନ୍ନତମୂଳକ କାର୍ଯ୍ୟ, ଯାହାଦ୍ୱାରା କି ସ୍ୱଚେଷ୍ଟାରେ ସେମାନେ ନିଜର ସବୁକିଛି ଖର୍ଚ୍ଚ ସେମାନେ ତୁଳେଇ ପାରିବେ। ଆମ ପୃଥିବୀର ଅଭିବୃଦ୍ଧି ମୁଖ୍ୟତଃ ନିର୍ଭର କରେ ସବୁଜ ଉଦ୍ଭିଦ ଉପରେ, ଏବଂ ଏହି ସବୁଜିମାର ମୂଳରେ ରହିଛି ମହୁମାଛି। କାରଣ ମହୁମାଛି ହେଉଛି ଦୁଇ ପ୍ରକାର, ଏପିସ୍ ମେଲିଫେରା ଆଉ ଏପିସ୍ ଇଣ୍ଡିକାସ୍। ପରାଗ ସଂଗମରେ ମହୁମାଛିର ଭୂମିକା ଗୁରୁତ୍ୱପୂର୍ଣ୍ଣ। କୃଷି ଓ ଖାଦ୍ୟ ଉତ୍ପାଦନ କ୍ଷେତ୍ର ସମେତ ପ୍ରାୟ 70% ପରାଗ ସଂଗମ ନିର୍ଦ୍ଦିଷ୍ଟ ଭାବେ ମହୁମାଛି ଦ୍ୱାରା ହେଇପାରୁଛି। ଏହାଦ୍ୱାରା ଉତ୍ପନ୍ନ ହେଉଥିବା ଖାଦ୍ୟ ଉପରେ ମଣିଷ ଓ ଲକ୍ଷ ଲକ୍ଷ ପ୍ରାଣୀ ନିର୍ଭର କରିଥାନ୍ତି। ସମଗ୍ର ମାନବ ଜାତି ଖାଉଥିବା ଖାଦ୍ୟର 1/3 ଉତ୍ପାଦନରେ ମହୁମାଛିର ଭୂମିକା ରହିଛି। ମହୁମାଛି ହେଉଛି ଏକମାତ୍ର ପତଙ୍ଗ ଯାହାଦ୍ୱାରା ଆମେ ପ୍ରାକୃତିକ ପ୍ରସ୍ତୁତ ଖାଦ୍ୟ ପାଇଥାଉ। ଜୀବନର ସୁଦୀର୍ଘ ଇତିହାସରେ ପ୍ରାୟ ଏକା ସମୟରେ ମହୁମାଛି ଓ ସପୁଷ୍ପକ ଉଦ୍ଭିଦର ଉଦ୍ଭବ ଘଟିଛି। ଏହି ଉଭୟ ଗୋଷ୍ଠୀ ପରସ୍ପର ଉପରେ ନିର୍ଭରଶୀଳ। ମହୁମାଛି ଗୋଷ୍ଠୀରେ ରହେ ଏବଂ ଏହାର ବସା ମହୁଫଣା ଭାବେ ସୁପରିଚିତ। ଏଥିରେ ମହୁସିଠା, ଯାହାକୁ ଆମେ କହୁ ଇଂଲିଶରେ ୱାକ୍ସ, ନିର୍ମିତ ଅସଂଖ୍ୟ ଷଡ଼ଭୁଜାକାର କୋଠରୀ ଥାଏ। ଏ ପ୍ରକାର କୋଠରୀ ନିର୍ମାଣ ପାଇଁ କମ୍ ମହୁସିଠା ଆବଶ୍ୟକ ହେବା ସହ ଏଥିରେ ବିଭିନ୍ନ କାର୍ଯ୍ୟ ପାଇଁ ଅଧିକ ସ୍ଥାନ ମିଳିଥାଏ। ଗୋଲାକାର, ତ୍ରିଭୁଜାକାର ବା ଚତୁର୍ଭୁଜାକାର ଘର ପାଇଁ ଅଧିକ ମହୁସିଠା ଦରକାର ହୋଇଥାଏ ଓ ଏ ସବୁଥିରେ କମ୍ ସ୍ଥାନ ଥାଏ। ସାଧାରଣତଃ ଗୋଟିଏ ମହୁଫଣାରେ ପ୍ରାୟ 50,000-60,000 ମହୁମାଛି ବାସ କରନ୍ତି। ଏମାନେ ସାଧାରଣତଃ 3 ପ୍ରଥମେ ହେଲା ରାଣୀ ମହୁମାଛି, କର୍ମୀ ମହୁମାଛି ଏବଂ ଡ୍ରୋନ୍ ମହୁମାଛି। ଗୋଷ୍ଠୀରେ ଗୋଟିଏ ମାତ୍ର ରାଣୀ ମହୁମାଛି ଥାଏ ଏବଂ ଡିମ୍ବ ଦେବା ଦିନକୁ ପ୍ରାୟ 25,000 ଡିମ୍ବ ଦେବା ସହ ମହୁଫଣାର ପରିଚାଳନା ଦାୟିତ୍ୱ ରାଣୀ ଉପରେ ଥାଏ। ଏହାର ଆୟୁଷ ପ୍ରାୟ 5। କର୍ମୀ ମହୁମାଛିଙ୍କ ସଂଖ୍ୟା ଖୁବ୍ ଅଧିକ। ମହୁଫଣାକୁ ସଫା ରଖିବା, ଏହାକୁ ବାୟୁ ଯୋଗାଇବା, ଆବଶ୍ୟକ ସ୍ଥଳେ ଡିମ୍ବକୁ ଖାଦ୍ୟ ରୂପେ ରୟାଲ ଜେଲି ଯୋଗାଇ ସେଥିରୁ ରାଣୀ ମହୁମାଛିର ବିକାଶ କରାଇବା, ପୁଷ୍ପରସ ତଥା ଖାଦ୍ୟ ସଂଗ୍ରହ ଓ ମହୁ ପ୍ରଭୃତି ପରି ଯାବତୀୟ କାର୍ଯ୍ୟ କ୍ରମାଗତ ଭାବେ କରିଥାନ୍ତି। ସେମାନଙ୍କର ଆୟୁଷ ପ୍ରାୟ 5-6 ମାତ୍ର। ଏହି ଅବୈଧ ଭିତରେ ଗୋଟିଏ କର୍ମୀ ପ୍ରାୟ 1 ମହୁ ପ୍ରସ୍ତୁତ କରିଥାଏ। ଡ୍ରୋନ୍ ମହୁମାଛି କର୍ମୀ ଠାରୁ ସାମାନ୍ୟ ବଡ଼, କିନ୍ତୁ ସେମାନଙ୍କର ସଂଖ୍ୟା କମ୍ ଓ କାର୍ଯ୍ୟ ମଧ୍ୟ ସୀମିତ। ଖାଇବା ଓ ନିଶ୍ଚେତନ ସମାୟନ ପାଇଁ ଶୁକ୍ରାଣୁ ଦାନ କରିବା ହେଉଛି ସେମାନଙ୍କର କାର୍ଯ୍ୟ। ସେମାନଙ୍କର ଆୟୁଷ ପ୍ରାୟ 3। ସୁତରାଂ ମହୁମାଛିର ଗୋଷ୍ଠୀ ଜୀବନରେ ସୁସ୍ପଷ୍ଟ ଶ୍ରମ ବିଭାଜନ ଦେଖାଯାଏ, ଯାହା ମଣିଷ ସମାଜରେ ଥିବା ବିଭାଜନ ସହ କେତେକାଂଶରେ ତୁଳନୀୟ। ମହୁମାଛିଙ୍କ ଠାରେ ଅତି ଉଚ୍ଚକୋଟୀର ଯୋଗାଯୋଗ ସାମର୍ଥ୍ୟ ରଖାଯାଇଥାଏ। ଏଥିରେ ଫେରମନ ଭୂମିକା ରହିଛି। ମହୁମାଛିଙ୍କ ଖାଦ୍ୟ ହେଉଛି ପରାଗରେଣୁ ଓ ସୁପ୍ରସ୍ତୁତ ମହୁ। ସେମାନେ ଆବଶ୍ୟକତା ଠାରୁ 3-4 ଅଧିକ ମହୁ ପ୍ରସ୍ତୁତ ସଞ୍ଚୟ କରିଥାନ୍ତି। ମହୁର ବହୁବିଧ ଔଷଧୀୟ ବ୍ୟବହାର ରହିଛି। କଟା ତଥା ପୋଡ଼ା ଘା ଶୁଖାଇବା, ହଜମ ଶକ୍ତି ବଢ଼ାଇବା, ଶକ୍ତି ବୃଦ୍ଧି ଆଦିରେ ଏବଂ ପୁତିଘ୍ନ ଆଣ୍ଟିସେପ୍ଟିକ ଭାବେ ଏହା ବ୍ୟବହୃତ। ଏହା ପ୍ରସାଧନ ସାମଗ୍ରୀ ଭାବେ ମଧ୍ୟ କାମ ଦିଏ। କୁହାଯାଏ ଯେ କ୍ଲିଓପାଟ୍ରାଙ୍କ ଦୈନନ୍ଦିନ କାର୍ଯ୍ୟରେ ମହୁ ଏକ ମୁଖ୍ୟ ଉପାଦାନ ଥିଲା। ମହୁମାଛି ବିଶ୍ୱର ମଧ୍ୟ ଔଷଧୀୟ ଗୁଣ ଅଛି। ସନ୍ଦୀପ ପ୍ରଦାହ ଗଣ୍ଠିବାତ, ସ୍ନାୟୁବିକ ବ୍ୟଥା, ପେଶୀକୁ ପୀଡ଼ା କମେଇବା, ପେଶୀ ରୋଗ ଭଲ କରେଇବା, ତୁଳସୀ ସାହାଯ୍ୟରେ ଏହା ଅତ୍ୟନ୍ତ ଉପଦେୟ। ଜୀବ ଜଗତରେ ମହୁମାଛିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ଏହାର ବିବିଧ ବିଶେଷତ୍ୱକୁ ବିଚାରକୁ ନେଇ ଲଣ୍ଡନର ରିୟାଲ ଜିଓଗ୍ରାଫିକାଲ ସୋସାଇଟି ଏବଂ ଦି ଆର୍ଥୱଥ ଇନଷ୍ଟିଚ୍ୟୁଟ୍ ତରଫରୁ ଏହାକୁ ପୃଥିବୀର ସବୁଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ ଜୀବ ବୋଲି କୁହାଯାଇଅଛି। ଏହି ପରିପ୍ରେକ୍ଷୀରେ ପ୍ରଖ୍ୟାତ ପିପାଲିକା ବିଶାରଦ ତଥା ପରିବେଶବିତ୍ ଇଓ ଉଲିସଙ୍କ ମତ ପ୍ରଣିଧାନ ଯୋଗ୍ୟ। ସେ କହିଛନ୍ତି, ପରିବେଶ ପ୍ରତି ପ୍ରତ୍ୟେକ ଜୀବର କିଛି ନା କିଛି ଅବଦାନ ରହିଛି। ଭାରସାମ୍ୟ ରକ୍ଷା କରିବାରେ ମହୁମାଛିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପରାଗ ସଂଗମ କରି ଫୁଲର ବୈବିଧତା ବଢାଇବା ଏବଂ ଫଳ ପନିପରିବାରେ ସାହାଯ୍ୟ କରିବା, ଏହା ହେଉଛି ମହୁମାଛିର ମୁଖ୍ୟ ଅବଦାନ ଅଟେ। ତେଣୁ ଯଦି ମଣିଷ ଏହି ପରିବେଶର ଭାରସାମ୍ୟ ରକ୍ଷା ନ କରେ ଏବଂ ମହୁମାଛିର ଜୀବନ ଚକ୍ରକୁ ଠିକ ଭାବରେ ଚଳାଇବାରେ ସାହାଯ୍ୟ ନ କରେ, ତାହେଲେ ଭବିଷ୍ୟତରେ ହୁଏତ ମହୁମାଛି ଲୋପ ପାଇଯିବାର ଆଶଙ୍କା ରହିଛି। କେବଳ ମଣିଷ ଜାତି ବଞ୍ଚି ରହିଲେ ହେବ ନାହିଁ, ମଣିଷ ଜାତି ସହିତ ଅନ୍ୟାନ୍ୟ ଜୀବଜଗତ ବା ଜୀବଜନ୍ତୁ ମଧ୍ୟ ବଞ୍ଚିବା ନିହାତି ଦରକାର। ତେଣୁ ୱିଲସନ୍ ଚରମବାଣୀ ସ୍ୱାଇଁ କହିଛନ୍ତି ଯେ ମଣିଷ ଜାତିର ବିଲୁପ୍ତି ଘଟିଲେ ଜୀବମଣ୍ଡଳର କୌଣସି କ୍ଷତି ହେବ ନାହିଁ, ଅନ୍ୟ ସମସ୍ତ ଜୀବ ଶାନ୍ତିରେ ରହିବେ। ସମସ୍ତ ମଣିଷ ଜାତି ପାଇଁ ଏହା ଏକ ଚେତାବାନୀ, କିନ୍ତୁ ଆମେ ଏଠି ମନେ ରଖିବା ଉଚିତ ଯେ ମଣିଷ ବଞ୍ଚୁ ଏବଂ ସମସ୍ତ ଜୀବଜଗତ ମଧ୍ୟ ବଞ୍ଚୁ। ଆଉ ଗୋଟିଏ କଥା ମୁଁ କହିବାକୁ ଚାହେଁ ଯେ ସାମଗ୍ରିକ ଭାବେ ବିଭିନ୍ନ ଜାତିର ମଧୁପଙ୍କୁ ବିଚାରକୁ ନେଲେ ଜଣାଯାଏ ଯେ ଜଙ୍ଗଲ କ୍ଷୟ, ମଧୁକୋଷ ବା ମହୁ ଘର ନିର୍ମାଣ ପାଇଁ ଉପଯୁକ୍ତ ସ୍ଥାନ ଉପଲବ୍ଧ ହେବା, ପର୍ଯ୍ୟାପ୍ତ ପରିମାଣର ଫୁଲର ଅଭାବ, ଏକ ପାଉଣ୍ଡ ମହୁ ପ୍ରସ୍ତୁତି ପାଇଁ ପ୍ରାୟ 2 ନିୟୁତ ଫୁଲର ରସ ସଂଗ୍ରହ କରିବାକୁ ପଡିଥାଏ ଓ 144,000 କିଲୋମିଟର ଦୂରତ୍ୱ ଅତିକ୍ରମ କରିବାକୁ ମହୁମାଛିଟି ପଡିଥାଏ। ଏଇଥିରୁ ଜଣାଯାଏ ଯେ ମହୁମାଛି ମହୁ ସଂଗ୍ରହ କରିବାରେ କେତେ କଷ୍ଟ କରନ୍ତି ଏବଂ ମଣିଷ ଜାତି ପ୍ରତି ତାଙ୍କର ଅବଦାନ ଅତ୍ୟନ୍ତ ଅତୁଳନୀୟ। ପରିବର୍ତ୍ତନ ଓ ମୋବାଇଲ ଟାୱାର ନିର୍ମାଣ ଆଦି କାରଣରୁ ବିଭିନ୍ନ ଜାତିର ମହୁମାଛି ସଂଖ୍ୟା କମ୍ ହେବାରେ ଲାଗିଛି। ପ୍ରକାଶ ଥାଉ କି ମୋବାଇଲ ଫୋନ ତରଙ୍ଗ ଦ୍ୱାରା ମହୁମାଛିଙ୍କ ଗତିବିଧି ଗୁରୁତ୍ୱ ଭାବେ ପ୍ରଭାବିତ ହୋଇଥାଏ। ଏଥିଯୋଗୁଁ ସେମାନେ ଅଧିକ ଶବ୍ଦ କରନ୍ତି ଏବଂ ମହୁମାଛିଙ୍କୁ ଆସନ୍ନ ବିପଦ ସମ୍ପର୍କରେ ସଂକେତ ମଧ୍ୟ ଦେଇଥାନ୍ତି। ପରାଗ ସଂଗମ ପତଙ୍ଗ ଗୋଷ୍ଠୀର ଭୂମିକା ବିଷୟରେ ସମସ୍ତେ ଉଣା ଅଧିକ ପରିଚିତ। ଏଥିରୁ ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ ହେଉଛି ମହୁମାଛି, କାରଣ କୃଷି ଓ ଖାଦ୍ୟ ଉତ୍ପାଦନ କ୍ଷେତ୍ର ସମେତ ପ୍ରାୟ 70% ପରାଗ ସଂଗମ ନିର୍ଦ୍ଦିଷ୍ଟ ଭାବେ ମହୁମାଛି ଦ୍ୱାରା ହେଉଛି। ଏହାଦ୍ୱାରା ଉତ୍ପନ୍ନ ହେଉଥିବା ଖାଦ୍ୟ ଉପରେ ମଣିଷ ଓ ଲକ୍ଷ ଲକ୍ଷ ପ୍ରାଣୀ ନିର୍ଭର କରିଥାନ୍ତି। ସମଗ୍ର ମାନବ ଜାତି ଖାଉଥିବା ଖାଦ୍ୟର 1/3 ଉତ୍ପାଦନରେ ମହୁମାଛିର ଭୂମିକା ରହିଛି। ଯଦି ମହୁମାଛି ଲୋପ ପାଏ ତାହେଲେ ମଣିଷ ମଧ୍ୟ ବହୁତ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ତେଣୁ ଆମେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ହାତରେ ଗ୍ରହଣ କରି ବିଚାର କରି ଆମେ ମହୁମାଛି ଭଳି ଅନେକ କୁଟୀର ଶିଳ୍ପକୁ ଆଗେଇ ନେବା ଉଚିତ। ମହୁମାଛି ଚାଷ କରି ଜଣେ ବ୍ୟକ୍ତି ବର୍ଷକୁ ପ୍ରାୟ ଅତି କମ୍ରେ 3-4 ଲକ୍ଷ ଟଙ୍କା ଆୟ କରିପାରିବେ ଏବଂ ନିଜର ପରିବାର ପୋଷଣ କରିପାରିବେ।

0: ଏତଦ୍ ବ୍ୟତୀତ ଯେକୌଣସି ବ୍ୟକ୍ତି ଚାହିଁଲେ ଚାକିରିଆ ହଉ ବା ଚାକିରି ନଥାଉ ସେମାନେ ଯଦି ଚାହିଁବେ ନିଜ ଘରେ ମହୁ ଚାଷ କରିପାରିବେ ଏଥିପାଇଁ ଅତ୍ୟନ୍ତ ସରଳ ସୁବିଧା ରହିଛି ଏବଂ ସରକାରଙ୍କ ତରଫରୁ ଅନେକ ପରିମାଣରେ ସାହାଯ୍ୟ ଋଣ ମଧ୍ୟ ଦିଆଯାଉଛି ମହୁ ଗୋଟିଏ ଅତ୍ୟନ୍ତ ପୁଷ୍ଟିକର ଖାଦ୍ୟ ଏବଂ ଏହା ମଧ୍ୟ ସମସ୍ତଙ୍କ ପାଇଁ ଉପାଦେୟ ମହୁରୁ ବିଭିନ୍ନ ପ୍ରକାର ପଦାର୍ଥ ତିଆରି ହେଇପାରେ ତେଣୁ ଘରେ ବାହାରେ ବଗିଚାରେ ମହୁ ଚାଷ କରି ଲାଭବାନ ହେବା ଉଚିତ ଏବଂ ସାଧାରଣତଃ ଆମେ ଘରୋଇ ମହୁମାଛି ଯେଟା କହୁଛି ଏପିସ୍ ଇଣ୍ଡିକାସ୍ ବା ଏପିସ୍ ମିଲିଫେରା ଏଇ ଦୁଇ ପ୍ରକାର ଶ୍ରେଣୀର ମହୁମାଛି ଆଣି ଚାଷ କରିବା ଉଚିତ ଏବଂ ଏହା ମହୁ ବାକ୍ସ ମାଧ୍ୟମରେ ହେଇପାରିବ ଏବଂ ଏହି ମହୁ ବାକ୍ସ ମଧ୍ୟ ସରକାର ବିନା ଟଙ୍କାରେ ସେମାନେ ଯୋଗାଇ ଦେଉଛନ୍ତି ଏବଂ ସେମାନଙ୍କର ଯେଉଁ ଅଛନ୍ତି ମହୁମାଛି ବିଶେଷଜ୍ଞ ସେମାନେ ମଧ୍ୟ ପ୍ରଶିକ୍ଷଣ ଦେଉଛନ୍ତି ତେଣୁ ମହୁ ଗୋଟିଏ ଅତ୍ୟନ୍ତ ସୁବିଧାଜନକ ସରଳ ସାବଲୀଳ ବ୍ୟବସାୟ ଅଟେ ମହୁମାଛି ଥରେ ପରିବେଶ ସହିତ ଖାପ ଖୁଆଇ ଗଲେ ଏବଂ ତା ପାଇଁ ସୁନ୍ଦର ପରିବେଶ ବା ତା ପାଇଁ ସୁନ୍ଦର ଘରଟିଏ ତିଆରି ହେଇଗଲେ ସେ ନିଜ ଚେଷ୍ଟାରେ ତା ନିଜର ଘରର ଉନ୍ନତି କରେ ଏବଂ ନିଜ ଚେଷ୍ଟାରେ ଖାଦ୍ୟ ସଂଗ୍ରହ କରେ ନିଜ ଚେଷ୍ଟାରେ ଖାଦ୍ୟ ତିଆରି କରେ ନିଜ ଚେଷ୍ଟାରେ ଖାଦ୍ୟ ମଧ୍ୟ ଦାନ କରେ ତେଣୁ ମହୁମାଛି ଚାଷ କରି ଆମେ ଆମର ଆର୍ଥିକ ଦୁରବସ୍ଥାକୁ ଆମେ ସୁଧାରି ପାରିବା ଏବଂ ପ୍ରଗତି ପଥେ ମଧ୍ୟ ଦେଶ ଆଗେଇ ଚାଲିବ ଏବଂ ସମସ୍ତେ ଏଇଭଳିଆ ପଦ୍ଧତିକୁ ଅନୁସରଣ କରି ନିଜର ଜୀବିକା ନିର୍ବାହ ସୁନ୍ଦର ଭାବରେ କରିପାରିବେ ତେଣୁ ମହୁମାଛି ଭଳି ଏକ ମୂଲ୍ୟବାନ ପତଙ୍ଗକୁ ଆମେ ସବୁବେଳେ ସୁରକ୍ଷା ଦେବା ଉଚିତ ସେଥିପାଇଁ ଜଙ୍ଗଲ ରହିବା ଦରକାର ସେଥିପାଇଁ ଛାତ ଉପରେ ପରିବା ଚାଷ ହେବା ଦରକାର ଆମେ ଏଇଭଳି ଗୋଟେ ସୁନ୍ଦର ଏବଂ ଉପାଦେୟ ମୂଲ୍ୟବାନ ଚାଷକୁ ଆପଣେଇ ଅତି ସହଜରେ ଆମେ ନିଜକୁ ଜଣେ ଭାରତୀୟ ବୋଲି ଗର୍ବ ଅନୁଭବ କରିପାରିବା ଏବଂ ଆମର ଅବଦାନ ରହିବ ଦେଶର ଆର୍ଥିକ ଉନ୍ନତି ପ୍ରତି
1: ଶୁଣୁଥିଲେ ଆଲୋଚନା ମହୁମାଛି ପାଳନ ଆର୍ଥିକ ପ୍ରଗତି ଏବଂ ପରିବେଶ ସନ୍ତୁଳନ ଏ ସମ୍ପର୍କରେ ଆଲୋଚନା କରୁଥିଲେ ପ୍ରଫେସର ଅଜୟ କୁମାର ପାତ୍ର ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ ନମସ୍କାର
2: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ
3: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା AC ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଆସନ୍ତା ପହିଲାରୁ ଦେଶବ୍ୟାପୀ ଆରମ୍ଭ ହେବ କ୍ଷେତ ବଚାଓ ଅଭିଯାନ, କହିଲେ କେନ୍ଦ୍ର କୃଷିମନ୍ତ୍ରୀ। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ବୈଠକ। ଆସନ୍ତାକାଲି ପ୍ରକାଶ ପାଇବ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ। ଏବଂ ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା, ହୀରାକୁଦଠାରେ ସର୍ବାଧିକ ତାପମାତ୍ରା 44 ଡିଗ୍ରୀ ସେଲସିୟସ୍ ରେକର୍ଡ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସମ୍ମିଳନୀ ପରେ ଭୁବନେଶ୍ୱରରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ମାଟିର ସୁରକ୍ଷା ପାଇଁ ଦେଶବ୍ୟାପୀ ଆସନ୍ତା ପହିଲାରୁ 15 ତାରିଖ ପର୍ଯ୍ୟନ୍ତ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହେବ। ଏଥିରେ ଚାଷୀମାନଙ୍କୁ ସନ୍ତୁଳିତ ସାର ବ୍ୟବହାର ପାଇଁ ସଚେତନ କରାଯିବ। ଏହାସହ କେବଳ ଧାନ ବା ଗହମ ଚାଷ ନ କରି ମାଟିର ମାନ ବଜାୟ ରଖିବାକୁ କୃଷି ବିବିଧିକରଣ ଉପରେ ଗୁରୁତ୍ୱ ଦିଆଯିବ।
1: एक जून से जो हम तय कर रहे हैं खेत बचाओ अभियान, उसमें हम ये सब चीजें कर सकते। हम आधुनिक टेक्नोलॉजी की जानकारी भी दे सकते हैं, हम योजनाओं की ढंग से जानकारी दे सकते हैं। एक जून से 15 जून तक सोचा, दलहन तिलहन मिशन के बारे में भी बता सकते हैं। तो किसान को जागरूक करने का काम उसमें हो सकता है। आईडी तेजी से अब बनाने का काम चल रहा है। फार्मर आईडी का मतलब है किसान के सारा विवरण एक ही जगह आ जाए, उसके पास जमीन, उसके पास परिवार, परिवार के सदस्य, बाकी संपत्ति एक जगह फार्मर आईडी। एक मिनट में, दो मिनट में बैंक लोन सैंक्शन कर सकता है।
0: ଶ୍ରୀ ଚୌହାନ କହିଛନ୍ତି, ପ୍ରତ୍ୟେକ ଚାଷୀଙ୍କର ଏକ ସ୍ୱତନ୍ତ୍ର ଡିଜିଟାଲ ପରିଚୟପତ୍ର ପ୍ରସ୍ତୁତ କରାଯାଉଛି। ଏହା ମାଧ୍ୟମରେ ଚାଷୀଙ୍କ ଜମି, ଫସଲ, ସରକାରୀ ଯୋଜନା ଓ ଋଣ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପଲବ୍ଧ ହେବ। ଏହା ପୂର୍ବରୁ କୃଷି ସମ୍ମିଳନୀରେ ଯୋଗଦେଇ ଶ୍ରୀ ଚୌହାନ କହିଥିଲେ, ପୂର୍ବ ଭାରତର ଉର୍ବର ଭୂମି, ପ୍ରଚୁର ଜଳସମ୍ପଦ ଏବଂ ଅନୁକୂଳ ଜଳବାୟୁ ଆଗାମୀ ଦିନରେ ଚାଷୀଙ୍କ ବିକାଶ ପାଇଁ ଏକ ଶକ୍ତିଶାଳୀ ଇନ୍ଧନ ସାଜିବ। ପ୍ରାକୃତିକ କୃଷି ଉପରେ ଗୁରୁତ୍ୱ ଦେବାକୁ ଚାଷୀମାନଙ୍କୁ ସେ ଆହ୍ୱାନ ଦେଇଥିଲେ। ପ୍ରାକୃତିକ ଚାଷ ଦ୍ୱାରା ରାସାୟନିକ ସାରର ଆବଶ୍ୟକତା ହ୍ରାସ ପାଇବା ସହ ମାଟିର ଉର୍ବରତା ବଜାୟ ରହିବ। ଆଗାମୀ ଦିନରେ କୃଷକଙ୍କ ସୁରକ୍ଷା ପାଇଁ ନୂଆ ପେଷ୍ଟିସାଇଡ୍ ଆକ୍ଟ ଅଣାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ରାଜ୍ୟରେ ବିଲୁପ୍ତ ହୋଇଯାଉଥିବା ସ୍ଥାନୀୟ କିସମର ଖାଦ୍ୟଶସ୍ୟଗୁଡ଼ିକର ପୁନରୁଦ୍ଧାର ପାଇଁ ବ୍ଲକ୍ ସ୍ତରରେ ସ୍ୱତନ୍ତ୍ର ପ୍ରୟାସ କରାଯାଉଛି। ସମୃଦ୍ଧ କୃଷକ ଯୋଜନାରେ ଗତ ଖରିଫ ଋତୁରେ 19 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ଉପକୃତ ହୋଇଛନ୍ତି। କୋରାପୁଟ, କଳାହାଣ୍ଡି ଭଳି 9ଟି ଜିଲ୍ଲାରେ 1 ଲକ୍ଷ ଏକର ଜମିରେ କଫି ବଗିଚାର ବିକାଶ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସମ୍ମିଳନୀରେ 5ଟି ରାଜ୍ୟର କୃଷି

0: ବିକାଶ ପାଇଁ ରୂପରେଖ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଯାଇଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଏବଂ ସ୍ୱଚ୍ଛତାର ସହ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ଆଲୋଚନାରେ ସମସ୍ତ ରାଜ୍ୟର ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଆରକ୍ଷୀ ଅଧୀକ୍ଷକ ଏହାକୁ ତଦାରଖ କରିବେ ଏବଂ ପରୀକ୍ଷା ପ୍ରସ୍ତୁତି ନେଇ ସମ୍ପୂର୍ଣ୍ଣ ସହଯୋଗ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଭୁବନେଶ୍ୱରସ୍ଥିତ ଅନ୍ଧାରୁଆଠାରେ ଇଏସ୍ଆଇ ମେଡିକାଲ୍ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଏବଂ କେନ୍ଦ୍ର ସରକାରଙ୍କର କର୍ମଚାରୀ ରାଜ୍ୟ ବୀମା ନିଗମ ମଧ୍ୟରେ ଏକ ବୁଝାମଣାପତ୍ର ଖାରବେଳ ଭବନ ସମ୍ମିଳନୀ କକ୍ଷରେ ସ୍ୱାକ୍ଷରିତ ହୋଇଯାଇଛି। ପ୍ରକଳ୍ପ ଅଧୀନରେ ଅନ୍ଧାରୁଆଠାରେ ସ୍ଥାୟୀ ଭିତ୍ତିଭୂମି ପ୍ରତିଷ୍ଠା ହେବାକୁ ଥିବାବେଳେ ମେଡିକାଲ କଲେଜର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଚନ୍ଦ୍ରଶେଖରପୁରସ୍ଥିତ ଇଏସ୍ଆଇ ହସ୍ପିଟାଲକୁ ବ୍ୟବହାର କରାଯିବାକୁ ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟକ୍ରମରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଆରୁମଗମ୍ଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଭୁବନେଶ୍ୱରଠାରେ ନିର୍ବାଚନ ପ୍ରକ୍ରିୟାର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଭୋଟ୍ ଗଣତି ଏବଂ ଫଳାଫଳ ସାରଣୀକରଣକୁ ଅଧିକ ସୁଦୃଢ଼ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଏକ ଉଚ୍ଚସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସର୍ବୋତ୍ତମ ନିର୍ବାଚନ ପଦ୍ଧତି ଏବଂ ବୈଷୟିକ ଜ୍ଞାନକୌଶଳ ସମ୍ପର୍କରେ ଆଲୋଚନା କରିଥିଲେ। ନବରଙ୍ଗପୁର ଜିଲ୍ଲାର କୁଡିଙ୍ଗାଠାରେ ନୂତନ ସିଭିଲ ଜଜ୍ କୋର୍ଟ ତଥା ଜେଏମ୍ଏଫ୍ସି କୋର୍ଟର ଶୁଭ ଉଦ୍ଘାଟନ ଆଜି ଆଭାସୀ ଜରିଆରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଯୋଗ ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାଫଳ ଆସନ୍ତାକାଲି ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ମଧ୍ୟାହ୍ନ 12:30 ପରିଷଦ କାର୍ଯ୍ୟାଳୟରେ ମନ୍ତ୍ରୀ ଶ୍ରୀ ଗଣ୍ଡ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିବେ। ଅପରାହ୍ନ 3:00 results.odisha.gov.in ଏବଂ results.digilocker.gov.inରେ ଲଗ୍ଇନ୍ କରି ପରୀକ୍ଷାର୍ଥୀମାନେ ପରୀକ୍ଷାଫଳ ଜାଣିପାରିବେ। ଚଳିତ ବର୍ଷ ପ୍ରାୟ 4,00,000 ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା ବିଜ୍ଞାନ ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ଏନ୍ସିଇଆର୍ଟି ଦ୍ୱାରା ଦେଶର 9 ଏକକ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ନିମନ୍ତେ ଅନୁଷ୍ଠିତ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ସିଇଇ 2026 ପାଇଁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ June 5 ରହିଛି। ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନର ବିସ୍ତୃତ ସୂଚନା riebbs.ac.in ପୋର୍ଟାଲରେ ପାଇପାରିବେ। ପୁରୀ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପନୀତି ସରିବା ପରେ ଭିତର ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ ଆରମ୍ଭ ହୋଇଛି। ଗଣତି କାର୍ଯ୍ୟ ସନ୍ଧ୍ୟାଧୂପ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ଶ୍ରଦ୍ଧାଳୁମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଚଳିତ ମାସ 9 ପାଇଁ ଭିତର ରତ୍ନଭଣ୍ଡାର ଗଣତି କାର୍ଯ୍ୟ କରାଯିବାକୁ ଦିନଧାର୍ଯ୍ୟ ହୋଇଥିବାବେଳେ ଗତ 11 ଓ 12 ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତିମଣତି କାର୍ଯ୍ୟ ଶେଷ ହୋଇଛି। ଅନ୍ୟପକ୍ଷରେ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6:00 ରାତି 10 ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଆସନ୍ତା ବର୍ଷା ଋତୁକୁ ଦୃଷ୍ଟିରେ ରଖି ବନ୍ୟା ପରିଚାଳନା ପାଇଁ ପୂର୍ବ ପ୍ରସ୍ତୁତି, ନଦୀ ଓ କେନାଲ ବନ୍ଧର ଦୁର୍ବଳ ସ୍ଥାନଗୁଡ଼ିକର ମରାମତି ଓ ସୁରକ୍ଷା, 24 ଘଣ୍ଟିଆ ସହାୟତା କେନ୍ଦ୍ର, ଦୈନିକ ରିପୋର୍ଟ ପ୍ରଦାନ ଆଦି ଉପରେ ଆଲୋଚନା ହୋଇଥିଲା। ନୟାଗଡ଼ ଜିଲ୍ଲା ନିପୁଣ ଓଡ଼ିଶା ସେଲ୍ର ରାଜ୍ୟ ଉପଦେଷ୍ଟା ରିଟାମନି ବୋରାହା ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗସ୍ତରେ ଯାଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ବୈଠକରେ ଯୋଗ ଦେଇଛନ୍ତି। ବୈଠକରେ ବିଦ୍ୟାଳୟର ଶୈକ୍ଷିକ ସମସ୍ୟା, ନିପୁଣ ଆପ୍ ମାଧ୍ୟମରେ ପ୍ରତ୍ୟେକ ବିଦ୍ୟାଳୟକୁ ପରିଚାଳନା କରିବା ତଥା ସର୍ବାଙ୍ଗୀନ ଶିକ୍ଷଣ ଅଭିବୃଦ୍ଧି ସଂକ୍ରାନ୍ତରେ ଆଲୋଚନା କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗୁଳାଇଠାରେ 2 ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ 2026 ଏବଂ ଜିଲ୍ଲା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ବୈଜୟନ୍ତ ପଣ୍ଡା ଯୋଗଦେଇ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପାରମ୍ପରିକ ଔଷଧ ଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ମେଳାରେ 50+ ଷ୍ଟଲରେ ବିଭିନ୍ନ ଚେରମୂଳି, ଆୟୁର୍ବେଦ ଔଷଧ ଏବଂ ଚିକିତ୍ସା ପ୍ରଣାଳୀ ସଂକ୍ରାନ୍ତରେ ପ୍ରଚାର ପ୍ରସାର କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭୋଟର ତାଲିକାର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ବୈଠକ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଆସନ୍ତାକାଲିଠାରୁ 29 ତାରିଖ ପର୍ଯ୍ୟନ୍ତ ପ୍ରସ୍ତୁତି ପ୍ରଶିକ୍ଷଣ ମୁଦ୍ରଣ କାର୍ଯ୍ୟ ସମ୍ପାଦିତ ହେବ ବୋଲି ଜଣାପଡ଼ିଛି। ବୈଠକରେ ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସଂଯୁକ୍ତ କରିବା, ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ତାଲିକାରୁ ବାଦ୍ ଦେବା, ସ୍ଥାନାନ୍ତରିତ ମତଦାତାଙ୍କ ନାମ ସଂଶୋଧନ କରିବା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଭୋଟର ତାଲିକା ସଂଶୋଧନକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି ଜାରି ରହିଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ଥିବା ସୂଚନା ଆମର ହସ୍ତଗତ ହୋଇଛି। ସମ୍ବଲପୁରର ହୀରାକୁଦଠାରେ ଆଜି ଅପରାହ୍ନ 2:30 ସୁଦ୍ଧା ରାଜ୍ୟର ସର୍ବାଧିକ ତାପମାତ୍ରା 44 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। କାଳବୈଶାଖୀର ପ୍ରଭାବରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଝଡ଼ବର୍ଷାର ସମ୍ଭାବନା ଥିବାରୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ମୌସୁମୀ ବାୟୁ ଚଳିତ ମାସ ଶେଷ ସୁଦ୍ଧା କେରଳମ୍ରେ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଆସନ୍ତା ପହିଲାରୁ ଦେଶବ୍ୟାପୀ ଆରମ୍ଭ ହେବ କ୍ଷେତ ବଚାଓ ଅଭିଯାନ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ବୈଠକ। ଆସନ୍ତାକାଲି ପ୍ରକାଶ ପାଇବ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଏବଂ ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା। ହୀରାକୁଦଠାରେ ସର୍ବାଧିକ ତାପମାତ୍ରା 44 ଡିଗ୍ରୀ ସେଲସିୟସ୍ ରେକର୍ଡ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ଆନ୍ତର୍ଜାତିକ ସହଯୋଗକୁ ସୁଦୃଢ଼ କରୁଛି ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ଇଟାଲୀରେ ପହଞ୍ଚୁଛନ୍ତି। ରୋମ୍ରେ 2 ଦିନିଆ ସରକାରୀ ଗସ୍ତ ଅବସରରେ ଶ୍ରୀ ମୋଦି ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଆମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି ଗସ୍ତରେ ଯାଇଛନ୍ତି। ସେଠାରେ ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ପ୍ରଧାନମନ୍ତ୍ରୀ ଯୋଗଦେବେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସଂଯୁକ୍ତ ଆରବ ଏମିରେଟ୍ସକୁ ଯାଇଥିଲେ। ଏହାପରେ ନେଦରଲ୍ୟାଣ୍ଡ, ସ୍ୱିଡେନ୍ ଏବଂ ନରୱେ ଗସ୍ତ ଶେଷ କରି ଶ୍ରୀ ମୋଦି ଇଟାଲୀ ଯାଇଛନ୍ତି। ଇଟାଲୀ ଗସ୍ତ ଶେଷ କରି ଆସନ୍ତାକାଲି ଶ୍ରୀ ମୋଦି ଭାରତ ପ୍ରତ୍ୟାବର୍ତ୍ତନ କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରଥମ ଥର ପାଇଁ ନରୱେ ଗସ୍ତ କରିଥିଲେ। ନରୱେର ଓସ୍ଲୋଠାରେ ଦୁଇ ଦେଶର ବ୍ୟବସାୟ ଓ ଗବେଷଣା ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ। ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ଘଟିଥିବା ଅଭିବୃଦ୍ଧିର ଉଚ୍ଚ ପ୍ରଶଂସା କରିଥିଲେ। ୟୁରୋପୀୟ ସଂଘ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରେ ଭାରତୀୟ ବ୍ୟବସାୟୀଙ୍କ ପାଇଁ ଆନ୍ତର୍ଜାତିକ ବଜାର ଅଧିକ ବ୍ୟାପକ ହୋଇପାରୁଛି। ଭାରତ ଏବଂ ନରୱେ ଉଭୟ ପକ୍ଷ $100 ବିଲିୟନ୍ ନିବେଶର ଲକ୍ଷ୍ୟ ରଖିଛନ୍ତି। ଏହାଦ୍ୱାରା ଭାରତରେ 10 ଲକ୍ଷ ନିଯୁକ୍ତି ସୃଷ୍ଟି ହେବ। ଏଥିପାଇଁ ଉଭୟ ଦେଶର ପ୍ରୟାସ ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ସମ୍ମିଳନୀରେ ଶ୍ରୀ ମୋଦି ଭାରତର ଦୃଢ଼ ଏବଂ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି, ମାନବ ସମ୍ବଳ, ଦକ୍ଷ ଏବଂ ଆକାଂକ୍ଷୀ ଯୁବବର୍ଗ, ସୁଦୃଢ଼ ବ୍ୟବସାୟ ବ୍ୟବସ୍ଥା ଏବଂ ନିବେଶ ଅନୁକୂଳ ନିୟାମକ ଢାଞ୍ଚା ଉପରେ ଆଲୋକପାତ କରିଛନ୍ତି। ଦେଶର ନୀଳ ଅର୍ଥନୀତି, ଜାହାଜ ନିର୍ମାଣ, ସବୁଜ ପରିବର୍ତ୍ତନ, ନବୀକରଣୀୟ ଶକ୍ତି, ସ୍ୱାସ୍ଥ୍ୟ ପ୍ରଯୁକ୍ତିବିଦ୍ୟା, ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ଏବଂ ଷ୍ଟାର୍ଟଅପ୍ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ନିବେଶର ବ୍ୟାପକ ସୁଯୋଗ ରହିଛି। ଶ୍ରୀ ମୋଦି ନରୱେର ବ୍ୟବସାୟୀ ଗୋଷ୍ଠୀଙ୍କୁ ଭାରତରେ ପୁଞ୍ଜିନିବେଶ ପାଇଁ ଆହ୍ୱାନ ଦେଇଛନ୍ତି। ଉଭୟ ଦେଶର ବ୍ୟାବସାୟିକ ସମ୍ପ୍ରଦାୟ ନୂତନ ସହଭାଗିତା ଗଠନ କରିବା ସହିତ ସମ୍ପର୍କ ବୃଦ୍ଧି ପାଇଁ ମାର୍ଗ ଉନ୍ମୋଚନ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ସମ୍ମିଳନୀରେ ବିଭିନ୍ନ କମ୍ପାନୀର 50ରୁ ଅଧିକ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଉଭୟ ଦେଶର ବ୍ୟବସାୟ ଓ ଗବେଷଣା କ୍ଷେତ୍ରର 250ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ। ସମ୍ମିଳନୀ ଅବସରରେ ଭାରତ ଓ ନରୱେର ବିଭିନ୍ନ କମ୍ପାନୀ ଏବଂ ପ୍ରତିଷ୍ଠାନ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ନରୱେ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ପଞ୍ଚରାଷ୍ଟ୍ରୀୟ ଗସ୍ତର ତୃତୀୟ ପର୍ଯ୍ୟାୟରେ ସ୍ୱିଡେନ୍

0: ସୁଯୋଗ ସୃଷ୍ଟି ହେବ। ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଭଳି ସଂଯୋଗୀକରଣ ପ୍ରକଳ୍ପଗୁଡ଼ିକ ଭାରତ ୟୁରୋପ ବାଣିଜ୍ୟ ସହଭାଗିତାକୁ ଅଧିକ ତ୍ୱରାନ୍ୱିତ କରିବ। ବିବିଧ ଏବଂ ସୁଦୃଢ଼ ଯୋଗାଣ ଶୃଙ୍ଖଳ ପରିସ୍ଥିତି ଉପରେ ଭାରତ ଓ ୟୁରୋପ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଶ୍ରୀ ମୋଦି ଗୁରୁତ୍ୱ ଦେଇଥିଲେ। ଭାରତରେ ଦୂରସଞ୍ଚାର ଓ ଡିଜିଟାଲ ଭିତ୍ତିଭୂମି, କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ଏବଂ ଡିପ୍ଟେକ୍ ନିର୍ମାଣ, ସ୍ୱଚ୍ଛ ଶକ୍ତି, ସହରାଞ୍ଚଳ ବିକାଶ, ସ୍ୱାସ୍ଥ୍ୟସେବା ଓ ଜୀବବିଜ୍ଞାନ ଭଳି କ୍ଷେତ୍ରରେ ସହଭାଗୀ ହେବାକୁ ପ୍ରଧାନମନ୍ତ୍ରୀ ୟୁରୋପୀୟ ଶିଳ୍ପ ନେତୃତ୍ୱଙ୍କୁ ଆମନ୍ତ୍ରଣ କରିଥିଲେ। ସ୍ୱିଡେନ୍ ଗସ୍ତ ପୂର୍ବରୁ ଶ୍ରୀ ମୋଦି ନେଦରଲ୍ୟାଣ୍ଡ ଗସ୍ତରେ ଯାଇ ଦ୍ୱିପାକ୍ଷିକ ରଣନୈତିକ ଭାଗିଦାରିତାର ଭବିଷ୍ୟତ ରୂପରେଖ ପ୍ରସ୍ତୁତ ନେଇ ମତ ବିନିମୟ କରିଥିଲେ। ବିଭିନ୍ନ କ୍ଷେତ୍ରରେ ଉଭୟ ରାଷ୍ଟ୍ର ସହଭାଗିତା ନେଇ ସମ୍ମତି ପ୍ରଦାନ କରିଛନ୍ତି। ଅର୍ଥନୈତିକ ସହଯୋଗ ଓ ପୁଞ୍ଜିନିବେଶ, ଜଳ, କୃଷି ଏବଂ ସ୍ୱାସ୍ଥ୍ୟକ୍ଷେତ୍ର, ଆଧୁନିକ ପ୍ରଯୁକ୍ତିବିଦ୍ୟା, ନବସୃଜନ, ବିଜ୍ଞାନ ଏବଂ ଶିକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ସହଭାଗିତା ପାଇଁ ଉଭୟ ରାଷ୍ଟ୍ର ସହମତ ହୋଇଛନ୍ତି। ଏପରିକି ଶକ୍ତି ରୂପାନ୍ତରଣ, ନିରନ୍ତର ବିକାଶ ଏବଂ ସାମୁଦ୍ରିକ କ୍ଷେତ୍ର ପାଇଁ ଉଭୟ ରାଷ୍ଟ୍ର ମିଳିମିଶି କାମ କରିବାକୁ ସମ୍ମତ ହୋଇଛନ୍ତି। ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକ ମଧ୍ୟରେ ପ୍ରତିରକ୍ଷା ସହଯୋଗ, ସୁରକ୍ଷା, ସୂଚନା ଆଦାନ ପ୍ରଦାନ, ଲୋକସମ୍ପର୍କ, ସଂସ୍କୃତି ଆଦି ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମିଳିମିଶି କାର୍ଯ୍ୟ କରିବେ ବୋଲି ସ୍ଥିର ହୋଇଛି। ବିଶ୍ୱସ୍ତରରେ ଭାରତକୁ ଏକ ପ୍ରମୁଖ ଅଂଶୀଦାର ଭାବେ ଗଢ଼ି ତୋଳିବାରେ ଶ୍ରୀ ମୋଦିଙ୍କର ଏହି ପଞ୍ଚରାଷ୍ଟ୍ରୀୟ ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଆନ୍ତର୍ଜାତିକ ସହଯୋଗକୁ ସୁଦୃଢ଼ କରୁଛି ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେଶ୍ୱର ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ନମସ୍କାର ଶ୍ରୋତା ବନ୍ଧୁ, ସନ୍ଧ୍ୟା 7ଟାର ନ୍ୟୁଜିଲାଣ୍ଡସ୍କୁ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ କରୁଛି, ମୁଁ ମହେଶ୍ୱର ସାହୁ। କୃଷିକ୍ଷେତ୍ର ଓ କୃଷକଙ୍କ ସୁରକ୍ଷା ପାଇଁ ଆଗାମୀ ଦିନରେ ପେଷ୍ଟିସାଇଡ୍
2: ଏହି ସୂଚନା ପରେ

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହେଲା ମୁଖ୍ୟ ଖବର। ବିକଶିତ ଭାରତ ଲକ୍ଷ୍ୟ ପୂରା କରବାର ଦିଗେ ଚାଷ ଆଉ ଚାଷୀମାନଙ୍କର ଗୁରୁତ୍ୱ ଆଇବା ଦିନେ ଆହୁରି ବଢ଼ବା ବୋଲି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ମାଟିର ସ୍ୱାସ୍ଥ୍ୟ ରକ୍ଷା ଲାଗି ମୂଲ କରାଯିବା କ୍ଷେତ ବଞ୍ଚାଓ ଅଭିଯାନ। ଭୁବନେଶ୍ୱରନ ଥାପନା ହେବା ESI କଲେଜ ଆଉ ହସ୍ପିଟାଲ। ଆଇବାକେଲ ବାହାରବା ଯୁକ୍ତ ଦୁଇ ପରୀକ୍ଷା ଫଲ। ଆଉର୍ ରାଜ୍ୟର ଭିନ୍ ଭିନ୍ ଜାଗାନ ଜାରି ରହିଛେ ଗରମ। ମାସର ଶେଷ ତକ୍ ଦକ୍ଷିଣ ପଶ୍ଚିମୀ ମୌସୁମୀ ବାୟୁ ପହଞ୍ଚିପାରେ କେରଳ। ଏଥର ପୁରା ଖବର। ଦେଶର ଅର୍ଥବ୍ୟବସ୍ଥାତି ଚାଷ କ୍ଷେତ୍ରକେ ଅତ୍କା ବରକସ କରବାର୍ ଲାଗି କେନ୍ଦ୍ର ସରକାର ଭିନ୍ ଭିନ୍ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ ବୋଲି କେନ୍ଦ୍ର କୃଷି ଆଉ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍। ଭୁବନେଶ୍ୱରଠାରେ ଆୟୋଜିତ ପୂର୍ବାଞ୍ଚଳ ରାଜ୍ୟମାନଙ୍କର କୃଷିମନ୍ତ୍ରୀ ସମ୍ମିଳନୀତି ଯୋଗଦେଇକରି ଶ୍ରୀ ଚୌହାନ କହିଛନ୍, ବିକଶିତ ଭାରତ ଲକ୍ଷ୍ୟ ପୂରା କରବାର ଦିଗେ ଚାଷ ଆଉ ଚାଷୀମାନଙ୍କର ଗୁରୁତ୍ୱ ଆଇବା ଦିନେ ଆହୁରି ଅତ୍କା ବଢ଼ବା। ଇ ବଛର ଓଡ଼ିଶା ଧାନଘିନା କ୍ଷେତ୍ରଟି ରେକର୍ଡ କରିଛି। ରାଜ୍ୟ 76 ଲକ୍ଷ ମେଟ୍ରିକ୍ ଟନ୍ର ଅତ୍କା ଧାନଘିନା ସାଙ୍ଗେ ଚାଷୀମାନଙ୍କୁ ପୂରା ଟଙ୍କା ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍।
1: धान की खरीदी में शायद 76 लाख मीट्रिक टन से ज्यादा

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଓସ୍ଲୋଠାରେ ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଯିବେ ଇଟାଲୀ। ଛତିଶଗଡ଼ର ବସ୍ତର ଡିଭିଜନ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦେଶର ସବୁଠାରୁ ବିକଶିତ ଆଦିବାସୀ ଅଞ୍ଚଳରେ ପରିଣତ ହେବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଅନୁଷ୍ଠିତ। ଦେଶବ୍ୟାପୀ ଆସନ୍ତା ପହିଲାରୁ ପନ୍ଦର ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ କ୍ଷେତ ବଚାଅ ଅଭିଯାନ, କେନ୍ଦ୍ର କୃଷିମନ୍ତ୍ରୀଙ୍କ ଘୋଷଣା। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନେଇ ନୂଆଦିଲ୍ଲୀଠାରେ ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ରାଜସ୍ଥାନ ରୟାଲ୍ସ। ନରୱେ ରାଜଧାନୀ ଓସ୍ଲୋଠାରେ ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ନରୱେ, ସ୍ୱିଡେନ୍, ଆଇସ୍ଲ୍ୟାଣ୍ଡ, ଫିନ୍ଲ୍ୟାଣ୍ଡ ଏବଂ ଡେନ୍ମାର୍କର ପ୍ରଧାନମନ୍ତ୍ରୀଗଣ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି। ଡେନ୍ମାର୍କର କୋପେନ୍ହେଗେନ୍ଠାରେ 2022 ଅନୁଷ୍ଠିତ ପୂର୍ବ ଶିଖର ସମ୍ମିଳନୀର ନିର୍ଯ୍ୟାସ ପରିପ୍ରେକ୍ଷୀରେ ଏହି ସମ୍ମିଳନୀରେ ଭାରତ ଏବଂ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରୀଭୂତ ରହିଛି। ପ୍ରଯୁକ୍ତିବିଦ୍ୟା, ନବସୃଜନ, ନିରନ୍ତରତା, ନବୀକରଣୀୟ ଶକ୍ତି ଏବଂ ଡିଜିଟାଇଜେସନ୍ କ୍ଷେତ୍ରଗୁଡ଼ିକ ଉପରେ ଏହି ବୈଠକରେ ମତ ବିନିମୟ ହୋଇଛି। ବାଣିଜ୍ୟ ଏବଂ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା ବଳବତ୍ତର ରହିଥିବାବେଳେ ଏଭଳି ସମ୍ମିଳନୀରେ ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ନୋର୍ଡିକ୍ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ଦ୍ୱିପାକ୍ଷିକ ବାଣିଜ୍ୟ ବର୍ତ୍ତମାନ ପ୍ରାୟ $19 ବିଲିୟନ୍ ପହଞ୍ଚିଛି। ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଇସ୍ଲ୍ୟାଣ୍ଡ, ଫିନ୍ଲ୍ୟାଣ୍ଡ ଏବଂ ଡେନ୍ମାର୍କ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପଞ୍ଚରାଷ୍ଟ୍ର ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ନରୱେରୁ ଇଟାଲୀ ଅଭିମୁଖେ ଯାତ୍ରା କରିବେ। ଦୁଇଦିନିଆ ଏହି ଇଟାଲୀ ଗସ୍ତ ଅବସରରେ ଶ୍ରୀ ମୋଦି କେତେକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ବ୍ୟକ୍ତିଗତ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି ଗସ୍ତରେ ଯାଇଛନ୍ତି। ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲକ୍ଷ୍ୟ ନେଇ ଶ୍ରୀ ମୋଦି କେତେକ ଆଲୋଚନା ବୈଠକରେ ଅଂଶଗ୍ରହଣ କରିବେ। ଛତିଶଗଡ଼ର ବସ୍ତର ଡିଭିଜନ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦେଶର ସବୁଠାରୁ ବିକଶିତ ଆଦିବାସୀ ଅଞ୍ଚଳରେ ପରିବର୍ତ୍ତିତ ହେବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଜଗଦଲପୁରରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଶାହା ଆଜି କହିଛନ୍ତି 2031 ସୁଦ୍ଧା ବସ୍ତରବାସୀଙ୍କ ହାରାହାରି ଆୟ 6 ଗୁଣକୁ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ବସ୍ତରକୁ ନକ୍ସଲବାଦ ମୁକ୍ତ କରିବା ପରେ କେନ୍ଦ୍ର ଓ ଛତିଶଗଡ଼ ସରକାର ମିଳିତ ଭାବରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଏହି ଅଞ୍ଚଳ ବିକାଶ ପାଇଁ ଏକ ବିସ୍ତୃତ ରୂପରେଖ ପ୍ରସ୍ତୁତ କରିଛନ୍ତି।
2: 19 ମଇ 2026 କି ଏ ତିଥି ହେ କି ଯାହା ସେ ନକ୍ସଲ ପ୍ରଭାବିତ କ୍ଷେତ୍ର ମେ ସମ୍ପୂର୍ଣ୍ଣ ବିକାଶ କି ପରିକଳ୍ପନା କୁ ଲଞ୍ଚ କିଆ ଯା ରହା ହେ। ବସ୍ତର କେ ସାଥ ଜିଲ୍ଲେ କୁ ନକ୍ସଲବାଦ ସେ ମୁକ୍ତ କରାନେ କେ ଲିଏ ଭାରତ ସରକାର କେ ଦ୍ୱାରା ୟହାଁ ପର କରିବ କରିବ 200 ସୁରକ୍ଷା କ୍ୟାମ୍ପ ବନାଏ।
1: ଜଗଦଲପୁରଠାରେ ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ 26ତମ କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ

ଆଉ ଅଳ୍ପ ସମୟ ପରେ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପରଜେଣ୍ଟସ୍ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଜୟପୁରଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆଫଗାନିସ୍ତାନ ବିରୁଦ୍ଧରେ ଭାରତ ଖେଳିବାକୁ ଥିବା ଟେଷ୍ଟ ଏବଂ ଏକଦିବସୀୟ ମ୍ୟାଚ୍ ପାଇଁ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ଦଳ ଘୋଷଣା କରିଛି। ଆଫଗାନିସ୍ତାନ ବିପକ୍ଷରେ ଜୁନ୍ 6 ତାରିଖରେ ମାଲନପୁରରେ ଟେଷ୍ଟ ମ୍ୟାଚ୍ ଏବଂ ଏହାପରେ ଧର୍ମଶାଳା, ଲକ୍ଷ୍ନୌ ଏବଂ ଚେନ୍ନାଇରେ ତିନୋଟି ଆନ୍ତର୍ଜାତିକ ଏକଦିବସୀୟ ମ୍ୟାଚ୍ ଖେଳାଯିବ। ଶୁଭମନ୍ ଗିଲ୍ଙ୍କୁ ଉଭୟ ଟେଷ୍ଟ ଏବଂ ଏକଦିବସୀୟ ମ୍ୟାଚ୍ଗୁଡ଼ିକରେ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ଟେଷ୍ଟ ଦଳରେ କେଏଲ୍ ରାହୁଲ୍ଙ୍କୁ ଏବଂ ଏକଦିବସୀୟ ମ୍ୟାଚ୍ଗୁଡ଼ିକ ପାଇଁ ଶ୍ରେୟସ୍ ଆୟର୍ଙ୍କୁ ଉପ ଅଧିନାୟକ ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଓସ୍ଲୋଠାରେ ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଯିବେ ଇଟାଲୀ। ଛତିଶଗଡ଼ର ବସ୍ତର ଡିଭିଜନ ଆଗାମୀ 5 ବର୍ଷ ମଧ୍ୟରେ ଦେଶର ସବୁଠାରୁ ବିକଶିତ ଆଦିବାସୀ ଅଞ୍ଚଳରେ ପରିଣତ ହେବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଅନୁଷ୍ଠିତ। ଦେଶବ୍ୟାପୀ ଆସନ୍ତା 1 ରୁ 15 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ କ୍ଷେତ ବଚାଅ ଅଭିଯାନ, କେନ୍ଦ୍ର କୃଷିମନ୍ତ୍ରୀଙ୍କ ଘୋଷଣା। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନେଇ ନୂଆଦିଲ୍ଲୀଠାରେ ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପରଜାଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସମ୍ବାଦଦାତା ବସନ୍ତ କୁମାର ଜେନା। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ସୁନ୍ଦରଗଡ଼ ଜିଲ୍ଲାରେ ମତଦାତା ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବାରମ୍ବାର ବୈଠକ ହେଉଛି ଏବଂ ବୁଥ୍ସ୍ତରୀୟ ଏଜେଣ୍ଟଙ୍କ ତାଲିକା ଦାଖଲ ପାଇଁ କୁହାଯାଇଛି। ଚଳିତ ମାସ 20-29 ମଧ୍ୟରେ ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ ହେବାକୁ ଥିବାବେଳେ ମେ 30 ତାରିଖରୁ 28 ଜୁନ୍ ପର୍ଯ୍ୟନ୍ତ BLO ମାନେ ଘରେ ଘରେ ଯାଇ ଫର୍ମ ବଣ୍ଟନ କରିବେ। 5 ଜୁଲାଇରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇବ। ଦାବି ଓ ଆପତ୍ତି ଦାଖଲ ପାଇଁ 4 ଅଗଷ୍ଟ ପର୍ଯ୍ୟନ୍ତ ସମୟ ଦିଆଯିବ ଏବଂ 6 ସେପ୍ଟେମ୍ବରରେ ଅନ୍ତିମ ଭୋଟର ତାଲିକା ପ୍ରକାଶ କରାଯିବ। ଏ ନେଇ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ସୁରେଶ ପଟ୍ଟନାୟକ ସୂଚନା ଦେଇଛନ୍ତି।
2: ମୁଖ୍ୟ ନିର୍ବାଚନ କମିଶନଙ୍କର ଆଦେଶ ମୁତାବକ ଆପଣଙ୍କର ସମସ୍ତ ରାଜନୈତିକ ଦଳକୁ ଡାକିକି ବୈଠକ କରାଯାଇଛି। କୋଉ ଭଳିଆ କରାଯିବ, କୋଉ ଭଳିଆ ଫର୍ମ ଦିଆଯିବ ଲୋକଙ୍କୁ, ଆଉ ଲୋକଙ୍କୁ ଗୋଟେ ଆଣିଥିଲା ପରେ ନେକ୍ସଟ ପ୍ରୋସେସ କ'ଣ କରାଯିବ ସେଟା ବି କୁହାଯାଇଛି। 2 ନମ୍ବର ଏରିଆର ମାନଙ୍କର ଟ୍ରେନିଂ ବି ଅଲରେଡି ସରିଯାଇଛି। ତାପରେ ସେମାନେ ତାଙ୍କର ଲେବୁଲରେ BLO ମାନଙ୍କୁ ପୁଣି ଆଉଥରେ ଟିକେ ରିଫ୍ରେଶ କରିବେ, ଆଉଥରେ ଟ୍ରେନିଂ ଦେବେ। ତ ବର୍ତ୍ତମାନ ଆମେ ଭେଣ୍ଡରକୁ ଫର୍ମ ପ୍ରିଣ୍ଟିଂ ପାଇଁ ଅଲରେଡି କାର୍ଯ୍ୟ ଦେଇ ସାରିଛୁ, ସେଇଟା 6-7 ଦିନ ଭିତରେ ଆସିଯିବ। ତାପରେ ପଲିଟିକାଲ ପାର୍ଟି ମାନଙ୍କୁ ପୁଣି ଅନୁରୋଧ କରାଯାଇଛି, କିଛି ସେମାନେ ତାଙ୍କର ବୁଥ ଲେବୁଲ ହେଡ୍ଙ୍କର ମାନେ ଆପଏଣ୍ଟମେଣ୍ଟଟା କରିନାହାନ୍ତି, ସେଟା ଶୀଘ୍ର କରିଦେବେ ବୋଲିକି। ଆଉ ଇନ୍ ଦ ମିନ୍ ଟାଇମ୍ ଆମର ସେନ୍ସସ୍ କାମ ମଧ୍ୟ ସକ୍ସେସଫୁଲି କମ୍ପ୍ଲିଟ୍ ହେଇଯାଇଛି। ଆଉ ଗୋଟେ ଭଲ ଇଲେକ୍ଟ୍ରାଲ ରୋଲ୍ ପ୍ରିପାରେସନ କରିବା ପାଇଁ ଆମେ ଆମ ଲେବୁଲରେ ଯଥାସମ୍ଭବ ଚେଷ୍ଟା କରୁଅଛୁ।
1: ରେଡ୍କ୍ରସ ସୋସାଇଟି ରାଉରକେଲା ସିଟି ଶାଖା ପକ୍ଷରୁ ବିଶ୍ୱ ରେଡ୍କ୍ରସ ଦିବସ ପାଳିତ ହୋଇଯାଇଛି। ଉଦିତ ନଗରସ୍ଥିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମ ଆୟୁକ୍ତ ଦିନା ଦସ୍ତଗିର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତୀୟ ରେଡ୍କ୍ରସ ସଂଗଠନ ରକ୍ତଦାନ ଶିବିର, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସହାୟତା, ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଓ ସ୍ୱାସ୍ଥ୍ୟ ସଚେତନତା ଭଳି ବିଭିନ୍ନ ସେବାମୂଳକ କାର୍ଯ୍ୟ କରୁଛି ବୋଲି କହିଥିଲେ। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ରାଉରକେଲା ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେ ବିଭିନ୍ନ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ପ୍ରକଳ୍ପର ବାସ୍ତବ ସ୍ଥିତି ସମୀକ୍ଷା କରିଥିଲେ ଏବଂ ହିତାଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। 31ତମ ରାଉରକେଲା ଉନ୍ନୟନ ବୈଠକରେ ଅଧ୍ୟକ୍ଷତା କରି ସେ ଜନସାଧାରଣଙ୍କ ଆବଶ୍ୟକତା ଅନୁଯାୟୀ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ଏହାସହ ରାଉରକେଲା ମହାନଗର ନିଗମ ଓ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ର ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଅବଗତ ହୋଇଥିଲେ। 2047 ସୁଦ୍ଧା ଭାରତ ଏବଂ 2036 ସୁଦ୍ଧା ଓଡ଼ିଶା ବିକଶିତ ହେବାରେ ରାଉରକେଲାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ସେ କହିଥିଲେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଦର୍ଲିପାଲିସ୍ଥିତ NTPC ତାପସ ବିଦ୍ୟୁତ୍ କେନ୍ଦ୍ର ଗସ୍ତ କରି ସେଠାରେ ଚାଲିଥିବା ବିଭିନ୍ନ ବିକାଶମୂଳକ ପଦକ୍ଷେପର ସମୀକ୍ଷା କରିଛନ୍ତି। କାରଖାନା ପରିଦର୍ଶନ ପରେ ସେ ଅଧିକାରୀମାନଙ୍କ ସହ ଭିତ୍ତିଭୂମି ସମ୍ପ୍ରସାରଣ, ବିକାଶମୂଳକ କାର୍ଯ୍ୟ ଓ ପ୍ରକଳ୍ପ ସହିତ ଜଡ଼ିତ ବିଭିନ୍ନ କାର୍ଯ୍ୟକଳାପ ନେଇ ଆଲୋଚନା କରିଥିଲେ। ବ୍ରାହ୍ମଣୀ ନଦୀ ଉପରେ ବେଦବ୍ୟାସଠାରେ ବହୁ ପ୍ରତୀକ୍ଷିତ କଂକ୍ରିଟ୍ ପାଦଚଲା ଓ ସାଇକେଲ ପୋଲ ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଛି। ପ୍ରଶାସନିକ ଅନୁମୋଦନ ମିଳିବା ପରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ OBCC ଟେଣ୍ଡର ପ୍ରକ୍ରିୟା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। କାର୍ଯ୍ୟାଦେଶ ମିଳିବା ପରେ 24 ମାସ ମଧ୍ୟରେ କାମ ଶେଷ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କୁଲଟା ପଞ୍ଚାୟତ ପରିସରରେ ଏକ ବିଶାଳ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ 1000ରୁ ଅଧିକ କୃଷକ ଯୋଗଦେଇ ଆଧୁନିକ କୃଷି ପ୍ରଣାଳୀ, ଉନ୍ନତମାନର ବୀଜ ବ୍ୟବହାର ଓ ଅଧିକ ଉତ୍ପାଦନ ପାଇଁ ନୂତନ କୃଷି ପଦ୍ଧତି ସମ୍ପର୍କରେ ସଚେତନ ହୋଇଥିଲେ। ରାଉରକେଲା ସହରର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକମାନଙ୍କୁ ନେଇ ଗଠିତ ମଞ୍ଚ ମନ୍ଥନ ଆନୁକୂଲ୍ୟରେ ଓଡ଼ିଶା ବଜେଟ୍ 2026-27 ଶୀର୍ଷକ ବୌଦ୍ଧିକ ଆଲୋଚନା Sector 4 ରାଉରକେଲା ମହାବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ।
3: ଆକାଶବାଣୀ ରାଉରକେଲା ଏବେ ପ୍ରସାର କରୁଛୁ କାର୍ଯ୍ୟକ୍ରମ କିଷାନବାଣୀ। ଆଜି ଏଥିରେ ରହିଛି ଅଗ୍ରଣୀ ଚାଷୀ ଘାସି କିଷାନଙ୍କ ସହିତ ଆଲୋଚନା ବିଷୟ ରହିଛି ତରଭୁଜ ଓ ପନିପରିବା ଚାଷ। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ରବୀନ୍ଦ୍ର କିଷାନ ଏବଂ ସୁନିତା ସିଂ। କିନ୍ତୁ ତା ପୂର୍ବରୁ ଆସନ୍ତୁ ଶୁଣି ନେବା ଏହି ସୂଚନା ଓ ବିଜ୍ଞାପନ।

0: ଏ ଗୁରୁବାରୀ
1: ହଇ ଶୁକ୍ର ଦାଦା, ଜୁହାର ଜୁହାର।
0: ହଇଗା ଜୁହାର,
1: ଆଉ ଆମର ଚାଷୀ ଭାଇ ବହିନ ମାନକେ ବି
0: ଜୁହାର,
1: ଆଉ ସ୍ୱାଗତ ଆମର କିଷାନ ବାଣୀ କାର୍ଯ୍ୟକ୍ରମ ଥି।
0: ହଇ ଗୁରୁବାରୀ, ଆରୁ ଚାଷୀ ଭାଇ ବହିନ ମାନେ ଆପଣ ମାନେ ତ ଜାଣିଛନ୍ ଆମର ଇ କିଷାନ ବାଣୀ କାର୍ଯ୍ୟକ୍ରମ ଯେନ୍ଟା ଅଛେ, ଇଟା ଆମର କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତ ସରକାରଙ୍କର ତରଫରୁ ପ୍ରସାରଣ କରାଯିସି।
1: ହଇ ଦାଦା।
0: ହେଲେ ଗୁରୁବାରୀ,
1: ହଇ ଦାଦା,
0: ଦେଖ ଗା, ଯେତେ ଯାହା ହେଲେ ବି ଖରାଦିନେ ଯାହା ଟିକେ ରଚ କରି ବର୍ଷା ବର୍ଷ ବି ମାରୁଛେ ନ, ଟିକେ ଖରା ତପ୍ଟା ଟିକେ ଆଶା ଭରସା ଲାଗିଛେ।
1: ହଇ ହଇ,
0: ହେଲେ ଦେଖ୍ବ ଇ ଦେହେ ପାଏନ୍ର କଥା କେତେବେଲେ କାଁ ହେବା, ଯେନ୍ ହିସାବରେ ଯାହାକେ ମଝି ମଝିରେ ଦେଖ୍ଲ ଝାଡ଼ା ଝୁଡ଼ୁ ଧରୁଥିଲା, ଯେ ହେ ଘର ଯାକର ସବ୍କେ ଧରଲା ବାଗିର ଧରୁଥିଲା।
1: ସତ୍ କଥା ଦାଦା,
0: ବୋଲେ ଇଟା ବି ଗୋଟେ ଭାଇରାଲ ବାଗି ରହୁଥିଲା ନ। ଆରେ ଏନ୍ତା ଦେଖ ବୋଲେ ସେ ଇ ଆମର ଯେନ୍ ଥଣ୍ଡା ମାନେ ଧରସିନି କାଏଁ,
1: ହଇ ହଇ,
0: ଇ ଥଣ୍ଡା ଛିଙ୍କ ଯେନ୍ଟା ହେଉଥିସି ଯେ ଇଟା ବି ଘର ଯାକର ସବ୍କେ ମାଇ ଛୁଆକେ ଧରସିନ।
1: ହଇ, ଇ ସବୁ ଦାଦା ବାୟୁ ବାହକ ରୋଗ ମାନେ ସବୁ ହାଏ।
0: ବୋଲେ ଦେଖ ତ, ଏନ୍ତା ଯଦି ହେବା ଆମେ ଦିନ ଦୁନିଆ ସାଙ୍ଗେ ଲଢ଼୍ମା, କି ରୋଗ ସାଙ୍ଗେ ଲଢ଼୍ମା, କି ଚାଷବାସ ସାଙ୍ଗେ ଲଢ଼୍ମା, କି ଚାଷବାସକେ ଦେଖ୍ମା।
1: ଆମକେ ରୋଗ ସାଙ୍ଗେ ବି ଲଢ଼ବାର ଅଛେ, ତାର ସାଙ୍ଗେ ସାଙ୍ଗେ ଆମର ଚାଷବାସକେ ବି ଦେଖ୍ବାର ଅଛି। ରୋଗଟା ଆମକେ କେନ୍ତା କରି ନି ହେବା ସେଥିଲାଗି ଆଗ କରି ଆମକେ ତାର ପ୍ରତିକାର ମନେ କରବାର ଅଛି ଦାଦା।
0: ବୋଲେ ଇ କଥା ତ ବଢ଼ିଆ ହେ ଗୁରୁବାରୀ, ଶୁଣିଲେ ଭଲ ଲାଗୁଛେ, ହେଲେ ସେ ହିସାବରେ କରିପାରମା ହେଲେ ତ
1: କେନ୍ତା ନି ପାରମା ଯେ। ଦେଖ ଏଖେନ୍ ତମେ କୁଲର ମାନେ ଚଲଉଛ କାଏଁ?
0: ହଇ,
1: ଓହ କେତେବେଲେ କେନ୍ତା ଚଲଉଥିବ, ଇ ଯେନ୍ ଝଡ଼ ତୋଫାନ ମାନେ ଆଉଛେ ଯେ, ଟିକେ ଥଣ୍ଡା ଥଣ୍ଡା ପବନ ମାନେ ବି ନି ଦଉଛେ କାଏଁ?
0: ଯେ ବାହାର କରୁଛେ ବୋଲେ କେତେ କେତେବେଲେ ତ ଚଲାବ ନା।
1: ହଇ, ଯେ କେଭୁ କେଭୁ ପାଇନ ମାନେ ସବୁ ଭରିଛ ଯେ।
0: ହଇ ଗା, ଏଇଟା ଗୋଟେ କଥା କହିଲ, କେ ଭର ପାଣିଟା ଭରଲା ଅଛେ ନ? ଇ ଶୀତଲିଆ ପବନ ତ ବହୁଛେ, ବର୍ଷା ପାଣି ହେଉଛେ, ବୋଇଲେ ହେନ୍ତା ଭରିକି ଅଛେ ନ।
1: ହଇ ଆଉ ଦାଦା,
0: ହଁ ହଁ,
1: ଇ ଖରା ଜୋର ଦଉଛେ ବୋଲି ସବୁଦିନ ତମେ ପଇଡ଼ ଘିନି ଘିନି କିରା ନଉଥିଲ ପିଉଥିଲ ଯେ,
0: ବଢ଼ିଆ ଲାଗୁଥିଲା ଗା।
1: ହଇ ହେଲେ ତମର ଇ ପିଛାର ଆଡ଼େ ଯେନ୍ ଗଦେଇଛ ଯେ,
0: ଆର୍ କେନ୍ତି ତ ଶୁଖବା ଭାଲକେ ଭେ, ଫିର୍ ସେ ନିଆଁ ନିଉ ଜଲାବାର ଅଛି କାଜି।
1: ଓହ ନିଆଁ ଖାଲି ଜଲାସନ୍ ଭେଲ, ଇନେ ତ ଇ ଯେନ୍ କୋକୋପିଟ୍ ବି ବନ୍ସି ଯେ, ଚାଷବାସରେ ବି ଲଗାଲେ ବଢ଼ିଆ ହେସି ନ।
0: ବୋଲେ ରଖିଛେ ତ ପିଛା ଲାଡ଼େ,
1: ହେଲେ ସେନେ ପାଏନ୍ ମନେ ଜମିଛେ କି କେନ୍ତା ତମେ ଧ୍ୟାନ ଦେଲ ନ କିନି ଯେ?
0: ଜମିଛେ କାନ,
1: ହେଲେ କାଣା ହେ ପାଏନ୍ କେ ବି ପିଇବ ଭେଲ ଦାଦା?
0: ନି ଯେ ଅଛେ ତ ପଡ଼ିଛେ, ଆଉ
1: କିଏ ଜାନେ ବୁଆ, ହେ ପଇଡ଼ର ଖୋପଡ଼ିରେ ପଡ଼ିଛେ ବେଲେ ମିଠା ମିଠା ଲାଗ୍ବା କହିକିରି ଏଟା ଅଟକେଇ ନି ରଖି ତ ପିଇବି ବୋଲି।
0: ହେତ୍ରେ ଗୁରୁବାରୀ, କାଁ କାଁ କଥା କହିସ ଯେ।
1: ହେଲେ ଦାଦା,
0: ହଁ,
1: ହେନେ ପାଏନ୍ଟା ସ୍ଥିର ହେଇକିରା ରହିବା ହେଲେ ମଶା ଅଣ୍ଡା ନି ଦିଏ କାଏଁ?
0: ହେ ଇନେ ବି କଥା ପଦେ ଅଛେ,
1: ହେନେ ଖାଲି କାଏଁ? ଆଉ ତମେ ମଠିଆର ପାଏନ୍ ବଢ଼ିଆ ଲାଗ୍ସି ବୋଲି ଯେନ୍ କିନିଥିଲ, ଆଉ ଏନେ ସେନେ ପକେଇକିନା ରଖିଛ ଏଖେନ୍ ଯେ ଦାଦା?
0: ହଁ ହଁ,
1: ହେନେ ବି ତ ପାଏନ୍ ଜମିଛେ, ଯେନ୍ ମଠିଆ ମାନେ ଭାଙ୍ଗିକିରା ପଡ଼ିଛେ ହେ ପଚାଡ଼େ ରଖିଛ ଯେ।
0: ବୋଲେ ଗୁରୁବାରେ ସବୁ ଦୋଷ ହେଇଗଲା ଗା,
1: ତମର ଗାଡ଼ିର ଚକା ନେ ବି ପାଏନ୍ ଜମିଛେ ଦାଦା, ଯେନ୍ ଖରାପ ଚକା ମାନେ ରଖିଛ।
0: ହଇ କେତେବେଲେ କାଣା ଜକେ ଜୁକା କାଜି କି କାଁ ଦରକାର ପଡ଼ସି କାନେ ନା?
1: ହେ ସବୁ ତ ଦାଦା ଇ ଆମର ମଶା ଅଣ୍ଡା ଦେବାର କାରଣ ହାଏ।
0: ହଁ ହଁ, ଠିକ କଥା କହୁଛ, ଯେନ୍ ପାଏନ୍ଟା ପୁରା ଠହରିକି ଥିସି କାନ, ସେଇନେ ମଶା ମାନେ ଅଣ୍ଡା ମାନକେ ଦେସନ୍।
1: ଆଉ ଦେଖୁଛ ପରେ, ଆଗେ ଆମେ ଶୁଣୁଥିଲା ମ୍ୟାଲେରିଆ ଜ୍ୱର ବୋଲି,
0: ହଇ ହଇ,
1: ହେଲେ ଏଖେନ୍ ତ ଏଇ କିଛି ବଛର ହେଲାନ ଡେଙ୍ଗୁ ଜ୍ୱର ବୋଲି ବି ନେଇ କହୁଛନ୍ କେ?
0: ହଇ ମ୍ୟାଲେରିଆର ତ ଦେଖାନି ଦେବାର, ହେଲେ ଡେଙ୍ଗୁଟା ନିହାତି ଅଛେ, କେତେବେଲେ କାଁ ହେଲା ହେଲେ ପୁରା ସବୁ ଖାପିକିରି ଯିବାନ।
1: ହଇ ଦାଦା, ବେଲେ କାଣା କହୁଛ?
0: କାଁଟା କହିବି ଗୁରୁବାରୀ, ତୁମେ କାଁ ବୋଲୁଛ ଯେ, ହେଇଟା ନ ମୁଇଁ ଆ ଫାଡ଼ିକି ଶୁଣୁଛେ।
1: ଆଜ ପହେଲା ବୈଠକିନୁ ଯାଇକରି ତମେ ସେ ସବୁକେ ଖାପି ଖୁପା ରଖବ, ସେନେ ଯାହା ଯାହା ବି ପାଇଁ ମନେ ଜମିଛେ ସେତାକେ ଢାଲିକିରି।
0: ଏ ବା, ବଡ଼େ କାମଟା ଦେଲ ଗା।
1: ବଡ଼େ କାମ କହିଲେ ଦାଦା, ଯେତେବେଲେ ଇ ମଶା ମାନେ ଅଣ୍ଡା ଦେବାକେ

0: ନି କେତେ କେତେ ମାତ୍ରା ଥି ଦେବା ତମେ ତ ଜାଣିଛ।
1: ହଇ ଯେ ମୁଁ ଏତିକି କଥା ଭାବିନଥିଲି ନ, ଇ ଖରାଦିନଟା ହାଇ କହିକିରି ହେ ପଡ଼ିଛେ ତ ପଡ଼ିଛେ କାଁ ହେବା ଭାବୁଥିଲି, ହେଲେ ଏନ୍ତା ଜୋକ୍ ପାକ୍ ସବୁ ଖରାପ ହେଇଯିବା ବୋଲେ ନିହାତି ତ ଟିକେ ତାରତମ୍ୟଟା ତ ଇଆଡ଼େ ସିଆଡ଼େ ହେଇଗଲା।
0: ହଇ ଦାଦା, ବେଲେ ଆମକେ ଆଗୁଆ ସତର୍କ ହେଇକିନା ରହିବାର ଅଛି। ହେଲେ ଯାଇକରି ଇ ଯେନ୍ ଡେଙ୍ଗୁ ଜ୍ୱର ହେଲା କି ମ୍ୟାଲେରିଆ ଜ୍ୱର କି ଯାହା ଯାହା ବି ଜ୍ୱର ମାନେ ଧରୁଛି, ଇ ସବୁରୁ ଆମେ ବଞ୍ଚି ପାର୍ମା।
1: ହଇଗା ହଇଗା, ବୋଲେ ଆମର ଭାଇ ଭଉଣୀ ମାନେ ବି ନିହାତି ଧ୍ୟାନ ଦେବାର କଥା ଏଇ କଥାକେ। ଖାଲି ମୁଇଁ ନଇ ଶୁକ୍ରୁ ଦଦା ଜାଣିଥିଲେ ହେବା କେ।
0: ହେଲେ ଦାଦା,
1: ହଁ ହଁ,
0: ତମେ ଆଜ ଦିନ ବେଲେ ସେ ପାଲାର ଆୱାଜ ମାନେ ନି ଶୁନି କାଏଁ?
1: ହଁ ଶୁଣୁଥିଲି ଗା।
0: ହେଲେ ଯାଇଥିଲ କି ଦେଖିକା ଯେ?
1: ହେଆର କାହିଁ ସୁଇବି ଟିକେ କହିକିରି ଯାଇନାହିଁ ସିନା।
0: ହେଇ ଡେଙ୍ଗୁ ଜ୍ୱର ବିଷୟରେ ପାଲାଟା ହଉଥିଲା ଦାଦା, ଆଉ ଆମର ଭାଇ ବହେନ ମାନେ ଆଜ ବଣିହା ଭାବେ ବୁଝି ଯାଇଥିବେ ନ।
1: ବୋଇଲେ ମୁଁ ଆରୁ କେନ୍ତା କରତି ଯେ ମୁକେ ବି କେନ୍ତା ଟିକେ ଶୁନା ତ କି କେନ୍ତା ଭାବୁଛେ।
0: ହଇ ଦାଦା, ତୁମର ଲାଗି ବି ଇ ପାଲାଟା ନେଇକରି ଆସିଛେ ନ।
1: ବୋଇଲେ ଗୁରୁବାରେ ଆରୁ ମୁଇଁ ଆରୁ କାଁ କରିବି, ବସିକିରି ଶୁନେ ଗା କାଁ କାଁ କଥା ମାନେ ଅଛେ ନି କାଏଁ, ନିହାତି ତ ଜାନବାର ଶିଖିବାର କଥା ମାନେ ଥିସି ହିଁ ଥିସି।
0: ହଇ ହଇ,
1: ବୋଲି ଆରୁ ଡେରି କାଁ କର୍ମା ନି କାଏଁ।
0: ହଇ ଦାଦା ଶୁନୁ,
2: ଓଂ ଶିଶିମାନ ସତ୍ୟନାରାୟଣଙ୍କର ପିତାର୍ଥେ ବୋଲ ଆନନ୍ଦେ କବାର ହରି ହରି ବୋଲା। ଏ ଦେଶର ମଙ୍ଗଳ ବିଧାନ କରନ୍ତୁ ବୋଲ ଆନନ୍ଦେ କବାର।

ସମ୍ମାନୀୟ ଅଗଣିତ ଶ୍ରୋତା ମଣ୍ଡଳୀ, ଆଜି ଆମେ ଡେଙ୍ଗୁ ରୋଗ ବିଷୟରେ ଆଲୋଚନା କରିବା। ଭାଇମାନେ, ଏ ରୋଗର ଲକ୍ଷଣ କେମିତି? ଜ୍ୱର ଆସେ ଅତ୍ୟ

0: ଏହି ରୋଗ ହେଲେ ଥଣ୍ଡା ଓ ସର୍ଦି ହୋଇ ଦେହରେ ଜ୍ୱର ଆସେ।
1: ଆଚ୍ଛା।
0: ଚକ୍ଷୁର କୋରଡ଼ରେ ଯନ୍ତ୍ରଣା ବା କଷ୍ଟ ଲାଗି ରହେ। ଆଉ କଣ ହୁଏ? ବାନ୍ତି ଲାଗେ।

ଭାଇ ମାନେ ଏଇ ରୋଗ ହେଲେ ବାନ୍ତି ହୁଏ, ମୁଣ୍ଡ ବିନ୍ଧା ହୁଏ, ଦେହରେ ଘିମିରି ପରି ଲାଲ ଲାଲ ହୋଇ ଫଳିଯାଏ, ହାଡ଼ ଗୁଣ୍ଠି ଗୁଡ଼ିକରେ ଯନ୍ତ୍ରଣା ହେବାରୁ ରୋଗୀଟି ଚାଲିବାକୁ ବଳ ପାଏ ନାହିଁ। ଆଚ୍ଛା ଭାଇ, ଏ ରୋଗଟି କାହିଁକି ହୁଏ? ଭୂତାଣୁ ଜନିତ ରୋଗ।

ଭାଇମାନେ, ଏଇ ରୋଗଟି ମାଇ ଏଡିସ୍ ଇଜିପ୍ଟି ନାମକ ମଶା କାମୁଡ଼ିବାରୁ ହିଁ ହେଇଥାଏ। ଆଚ୍ଛା ଭାଇ, ଏ ମଶା କେତେବେଳେ କାମୁଡ଼ି ଥାଏ ଜାଣିଛନ୍ତି? ଏହି ମଶା ଗୋଟିଏ ଦିନ

ଭାଇ ମାନେ ଆମ ଘର ପଛ ପଟେ ଯେଉଁ ଭଙ୍ଗା ମାଠିଆ କାଚ ପାତ୍ର ଲୋହ ପାତ୍ର କଟା ନଡ଼ିଆ ପ୍ଲାଷ୍ଟିକ ଗ୍ଲାସ ଏଗୁଡିକ ସବୁ ପଡିଥାଏ, ସେଇ ଗୁଡିକରେ ପାଣି ବେଶୀ ଦିନ ଜମି ରହିଲେ ସେଇଠି ଏଡିସ୍ ମଶା ଜନ୍ମ ନିଅନ୍ତି। ବିଶେଷ କରି ଆମ ଘରେ ରୁମ୍ କୁଲର ଫୁଲ କୁଣ୍ଡ ଓ ପାଣି ଟାଙ୍କି ରହିଛି, ଏଥିରେ ମଧ୍ୟ ପାଣି ବେଶୀ ଦିନ ଜମି ରହିଲେ ଏଇ ମଶା ଜନ୍ମ ନିଅନ୍ତି। ରୁମ୍ କୁଲର ଓ ପାଣି ଟାଙ୍କି ବିଶେଷ କରି ସପ୍ତାହକୁ ଦୁଇ ଥର ଜଳ ନିଷ୍କାସନ କରି ସଫା କରିବା ଦରକାର। ତେଣୁ ଭାଇ ଆମେ କଣ କରିବା, ଏହି ରୋଗର ଯେ ଲକ୍ଷଣ।

0: ଗୁରୁବାରି
1: ହଇ ଦାଦା,
0: ସତେକା ସତେ ବଢ଼ିଆ ଲାଗ୍ଲା। ଇ ଯେନ୍ ଆମର ପାଲା ଗାୟକ ଯେନ୍ଟା ଅଛନି, ମଜା ତ ମଜା ଆସ୍ଲା ଯେ। ଇ ଶିକ୍ଷଣୀୟ କଥାମାନେ ଅଛେ, ଆରୁ ବି ଏନ୍ତା କିଛି ମିଲ୍ବା ବୋଇଲେ କେନ୍ ପାଲାପୁରୁ ଆନ୍ବ ଗା, ଟିକେ ଶୁନାବନ।
1: ହଇ ଦାଦା,
0: ଆନିହେଲେ ଡାକ୍ବ ମୁକେ ଫେର୍।
1: ନିହାତି ନିହାତି
0: ଗୁରୁବାରି।
1: ହଇ ଦାଦା,
0: ସବୁ କଥା ତ ଆଏ, ହେଲେ କେନ୍ତା କର୍ତା ଆମର ଚାଷ୍ବାସ୍ ଆଡ଼େ ଟିକେ ମୁହାତା କେନ୍ତା କର୍ମା ଯେ।
1: ହଇ ଦାଦା, ଆମର ବୈଠକିଟା ତ ଚାଷ୍ବାସ୍ ଉପରେ ଆଏ।
0: ହଇ ହଇ,
1: ଆଉ ଚାଷ୍ବାସ୍ର କଥା ହେଲା କି ଆମର ଯେନ୍ ଆଜ୍ଞାମାନଙ୍କର କଥା ହେଲା,
0: ହଇ କେନ
1: ସେ କଥାମାନ ସାମିଲ ନି କରିଲେ ବୈଠକିଟା ବୈଠକି ଲେଖେ ବି ନି ଲାଗେ ଯେ।
0: ବୋଇଲେ କାଁ ଯେ, ନିହାତି ଇ କଥା ମାନକେ ରଖ୍ମା ହିଁ ରଖ୍ମା ଆମର ବୈଠକି ନ। ବୋଇଲେ ଚାଲ, ଇ ଫୁଲବାର କାଁଡ଼କେ ଯାଇଥିଲି ବୋଇଲେ ସେନର୍ ଇ ଘାସି ଭାଇର କଥା ଟିକେ ଶୁନୁ ଗା।
1: ହଇ ଦାଦା,
0: ସେ ବି ତ କେନ୍ତା ବଢ଼ିଆ ତରଭୁଜ ଚାଷ୍ କରୁଥିଲେ, ଧାନ ଚାଷ୍ ମାନକେ କରୁଥିଲେ।
1: ବେଲେ ଡେରି ନି କରୁନ, ତାଙ୍କର କଥା ମାନ ଶୁନୁ।
0: ହଇ ହଇ ହଇ,
2: ଜୁହାର ଭାଇ।
3: ଜୁହାର,
2: ଆପଣଙ୍କେ ସ୍ୱାଗତ ଆମର କାର୍ଯ୍ୟକ୍ରମକେ।
3: ହଁ,
2: ଆପଣଙ୍କର ଟିକେ ପରିଚୟ ଦେବେ।
3: ହଁ ହଁ, ମୋର ନାଁ ଘାସି କିଷାନ, ଗାଁ ଫୁଲବାର, ପଞ୍ଚାୟତ ଫୁଲବାର, ବଡ଼ଗାଁ ଥାନା, ସୁନ୍ଦରଗଡ଼ ଜିଲ୍ଲା।
2: ବ୍ଲକ୍ଟା କେନ୍ଟା ପଡ଼ୁଛି?
3: ବ୍ଲକ୍ଟା ବଡ଼ଗାଁ।
2: ବଢ଼ିଆ କଥା ଆଜ୍ଞା। ବୋଇଲେ ଆପଣଙ୍କର ବଲ୍ ବୟସ କେତେ ହେଲା? ନା ଏନ୍ତା
3: ବଲ୍ ବୟସଟା ଆଜ୍ଞା 60ରୁ ପାର ହେଇଥିବା ନା।
2: ବୋଇଲେ ଆଜ୍ଞା, ଏନ୍ତା 60 ପାର ହେଇଥିବା କହିଲା ବେଲ୍କେ ଭତ୍ତା ଭୁତି ପାଇଲେନ?
3: ହଁ, ଭତ୍ତା ପାଉଛେ, କଳାକାର ଭତ୍ତା।
2: ହଇ ବଢ଼ିଆ କଥା। ବୋଲେ କାଁ କାଁ କଳାକାର କାମ କରୁଛନ୍ତି ଏନ୍ତା?
3: କଳାକାର ବୋଇଲେ ଆମର ଏଇ କୃଷ୍ଣଗୁରୁ।
2: ହଇ ହଇ ହଇ,
3: କୃଷ୍ଣଗୁରୁରେ ମାନେ ପାସ୍ ହେଇକିରି ସେଟା କେନ୍ ଭତ୍ତା ମିଳୁଛେ ହେଲା। ମୋର ହିସାବରେ 3-4 ବର୍ଷ ହେଇଗଲା ନା ଏଇଟା।
2: ବୋଇଲେ କେବେ ଏନ୍ତା ଆକାଶବାଣୀକେ ଯାଇଛନ୍? ଆପଣଙ୍କର କାର୍ଯ୍ୟକ୍ରମ କିଛି ଦେଇଛନ୍?
3: ତ ନି ଦେଇ ଯାଇଥିଲୁ, ଖାଲି ସୁନ୍ଦରଗଡ଼ ଯାଇଥିଲୁ, ଆଉ ଏଇଟା ଗାଁରେ ଦେଇଥିଲେ।
2: ହଇ ହଇ ହଇ, ବୋଇଲେ ସେ ସବୁ କଥା ତ ଆଜ୍ଞା ଗୋଟେ ଜାଗାରେ ରହିଲା ନି କାଏଁ।
3: ହଇ
2: ବୋଲି ଚାଷ୍ବାସ୍ କରୁଛନ୍ କହିଲେ, କାଁ କାଁ ଚାଷ୍ବାସ୍ ମାନ୍କେ କରିଛନ୍ ଆପଣ?
3: ଚାଷ୍ ପହେଲେ ତରଭୁଜ ଧାନ କରିଛେ।
2: ହଇ ହଇ ହଇ,
3: ମାନେ କେତେ ହେବା? ମ୍ୟାକ୍ସିମମ୍ 1.5 ଖଣ୍ଡି ଆମର ଖଣି ହିସାବରେ।
2: ହଇ ହଇ,
3: 1.5 ଖଣ୍ଡି ବୋଲେ ଅଧା ଏକର ପଖାପଖି ହେଇଯିବା, ଅଧା ଏକର ହେବା।
2: ଖାଲି ସେତ୍କି ନେଇ କରିଛନ୍?
3: ହଁ, ହେତ୍କି କରିଛେ। ତାର୍ପରେ ତରଭୁଜ କରିଛେ 1 ବାଗିରୁ ବେଶୀ ନିକରି।
2: ହଇ ହଇ,
3: ଆଉ ତାର୍ପରେ ମର୍ଚି 20 ଡିସମିଲ୍ କେତେ।
2: ହଇ ବୋଇଲେ ଇ ସବୁ ଯେତେ କରିଛନ୍, ଖାଇବାର୍ ଲାଗି ବିକ୍ରି ପଟା କରବାର୍ ଲାଗି କେନ୍ତା କେନ୍ତା ଲାଗି କରିଛନ୍?
3: ଆଜ୍ଞା, ଇଟା ସେ ମୋର ଧାନଟା ତ ଖାଇବାର୍ ଲାଗି କରିଛୁ।
2: ହଇ ହଇ,
3: ହେଲେ କିଛି ଅଗଲ ବାହାରେ ବିକମୁ।
2: ବଢ଼ିଆ କଥା ଆଜ୍ଞା, ଟିକେ ରହିଛ ତ କରବାର୍ କଥା।
3: ହଇ
2: ବୋଇଲେ ଏନ୍ତା ପାଏନ୍ର ସୁବିଧା କାଁ କାଁ ରଖିଛନ୍?
3: ପାଏନ୍ର ଅସୁବିଧା, ନଦୀର ପାଏନ୍ ମଟର୍ନୁ 2 HP ମଟର୍ନୁ ଉଠା ହେଉଛେ।
2: ହଇ ହଇ, ବୋଇଲେ ସେତ୍କିଟା ହେଇଯାଉଛେ।
3: ହଁ,
2: ବୋଇଲେ ସେଟା ବି ଆପଣଙ୍କର ଇ ଧାନ ଲାଗି ବି ହେଇଯାଉଛେ, ଆଉ ତରଭୁଜ ଲାଗି ବି, ମର୍ଚି ଲାଗି ବି।
3: ହଁ, ପାଏନ୍ ହେଇଯାଉଛେ, ପାଖେ ନା ପାଏନ୍ଟା ହେ ପୁରା ଏନ୍ତା ଖଏନ୍ଟା ହେ, କିନ୍ତୁ ପାଇଁ ବି ଏଠି ପଡ଼ିଲେ ହେଲା ପାଏନ୍।
2: ହଇ ହଇ ହଇ, ବୋଇଲେ ଏନ୍ତାରୁ ସୁବିଧା କରିଛନ୍ କି ଇଏ ଅଲଗା ବି ଚାଷ୍ବାସ୍ ତ କରିପାରିଥିତେ ଆଜ୍ଞା?
3: କରି ହେଇଥିତା ଯେ, ମୋର ଦେହ ଟିକେ ଦୁର୍ବଳ ଲେସୁର।
2: ହଇ ହଇ, ଯେ ଆପଣଙ୍କେ 60 ବର୍ଷ କହିଲେ, କିନ୍ତୁ ଆପଣଙ୍କ ରୋଟ ପୋଟ ଉତ୍ସାହକେ ଦେଖିକି ମୋତେ ନି ଲାଗ୍ବାର କି 60 ବର୍ଷ, ଆପଣ ତ ପିଲା ବେଗେ ଲାଗୁଛନ୍ ଆଜ୍ଞା। ହେଲେ ଫେର
3: ହେଲେ ମାନେ କାଣା ହଉଛେ, ମୋର ଦେହଟା ମାନେ ଅଣ୍ଟା ଦରଦ ହେଇଗଲା ଯେ, ମାନେ ସୁର ମାନେ ଚାଷରେ ଟିକେ ତଲେ ପଡ଼ିଯାଇଛେ।
2: ହଁ ହଁ, ଯେ ଧରି ରଖିଛନ୍ ବଡ଼ କଥା।
3: ହଁ, ରାତି ଧରିଛେ, ମାନେ ଧରିଛେ ମାନେ କାଣା କି ପାରୁ ପର୍ଯ୍ୟନ୍ତ ଘରର ମାଛ ଛୁଆ ଟିକେ କରି କୁରା କରି ତାତେ କରା ହେଇଛେ।
2: ବୋଲେ ଘରର ଏନ୍ତା ସାହାଯ୍ୟ ସହଯୋଗ କିଏ କିଏ କରୁଛନ୍?
3: ଘର ସାହାଯ୍ୟ ଆଜ୍ଞା କି ହେନି କରବାର, ମୋତେ ଆଉ କିଏ ସାହାଯ୍ୟ ଦେବାର ଲାଗି କି ହେନି, ନିଜେ ମାନେ ଯେତ୍କି
2: କରି ରଖ୍ଲା ପାରୁ ପର୍ଯ୍ୟନ୍ତ।
3: ହଁ, ମାନେ ନିଜେ କରିପାରୁଛୁ। ସେଟା
2: ପୁଲା ପୁଚ୍କା କେତେ ଅଛ ଆଜ୍ଞା?
3: ଆଜ୍ଞା, ଟୁକେଲ 3 ଥିଲେ,
2: ହଇ ହଇ,
3: 3 ଗୋଟେ ଦେଇଦେଇଛେ, ଆଉ 2 ଟୁକେଲ ଛୁଆ ଅଛନ୍, ପିଲା ଛୁଆଟେ ପଢ଼ୁଛୁ, ଟୁକେଲ ଛୁଆ ଗୋଟେ ଫେର୍ ପଢ଼ୁଥିଲା, ଏଖେନ୍ ଇଟା ଆସୁ ମାନେ ସରିଲା ତାର କଲେଜଟା।
2: ହଇ,
3: ହେଲେ ଆଉ ଗୋଟେଟା ଫେର୍ କଲେଜ ସାରିକିରି ହେନ୍ତା ମାନେ ମଜୁରୀ ମୁଜୁରା ହିସାବରେ ଯାଉଛେ ଆଉଛେ ସେ ବଡ଼ଗାରେ କେନ
2: ଠିକ୍ ଆଜ୍ଞା। ଯେନ୍ତା ଆପଣଙ୍କର ଚାଷବାସ ସାହାଯ୍ୟ ସହଯୋଗ କରୁଛନ୍ କିନି କରବାର ସେମାନେ ଟିକେ,
3: ସେମାନେ ଦେଶନ୍ ଟାଇମ୍ ପଡ଼ିଲେ ଛୁଆଗେରା ଫେର୍
2: ଏତ୍କି ରହିବାର କଥା
3: ନାଇଁ।
2: ବୋଇଲେ ଇଟା ତ ଭଲ କଥା ଆଜ୍ଞା, ଯେ ପିଲା ପୁଚ୍କା ମାନେ ଆଜିକାଲି ଏନ୍ତା ହେଉଛେ ଯେ ଆମର ଦେଶରେ 150 କୋଟି ଲୋକ ହେଲେନ, ମାନେ ଦେଖ୍ବ ଗୋଟେ ହିସାବରେ ହେଲେ ପୋକ ମହୁ ମାଛି ବାଗିରି ଲୋକ ବା।
3: ହଁ ପୁରା,
2: ହେଲେ ସବ୍କେ ନକରି ଚାକିରି ମିଳିବା ତାର ତ ଏନ୍ତା କିଛି ଗ୍ୟାରେଣ୍ଟି ଆମେ ଦେଇନପାରୁ। ପିଲା ବି ମାନେ ବି ସେଇ ହିସାବରେ ପଢ଼ବାର କଥା, ସେଇ ହିସାବରେ ମେହନତ କରବାର କଥା। ଯେନ୍ତା ଚାଷ୍ରେ ମେହନତ କରୁଛ ଫଲ ପାଉଛ ନିକେ,
3: ହଁ
2: ବୋଲେ ଚାଷ୍ଟା କେବେ ନି ଠକ୍ସି ଆଜ୍ଞା। ବୋଇଲେ ହେଇଟା ବି ଯଦି ପିଲା ପୁଚ୍କା ନକରି ଚାକିରି ଲାଗି ବି ଦେଖୁଥିତେ, ଆଉ ଇ ଚାଷ୍ବାସ୍କେ ବି ଟିକେ ଡୁଙ୍ଗା ତ ଟିକେ ଦେଖା ତ, ବୋଇଲେ ସେମାନଙ୍କେ ବି ଆଇଜ୍ ନେଲେ କାଲ ଏଇଟା ବି କାମ୍କେ ଆସ୍ତା ବଗେ ଲାଗୁଛେ ନା
3: ଆଜ୍ଞା। ଗୋଟେ କଥା ହେ ଆମର,
2: ହଁ ହଁ,
3: ଆମର ଗରିବ ଲୋକର ମାନେ କାଣା ହଉଛେ ପଇସା ପତର ମାନେ ଅଭାବ ଲାଗି ଆମେ ପଢ଼େଇ ନେଇ ପାରୁ ହେଲେ ଚାକିରିଟା ଆମେ କାଁ ଯେ ଆଶା କରିକି ଯିମୁ ଇ ଚାଷ ଥିନେ ହେଇ ମାନେ
0: ଜିନ୍ଦଗି ଚଲବା ମାନେ ଘର ଚଲି ଯାଉଛେ ଭାଇ ବଢ଼ିଆ କଥା ଆଜ୍ଞା ଯେତେ ଯାହା ଗୋଟେ ଆଶା ଗୋଟେ ରଖମାଲେ ବି ଆଗକେ ନେଇ ବନେନ
3: ନେଇ ଆଗକେ ମାନେ ବଢ଼ି ନେଇ ପାରୁ ମାନେ ଆଶା ଗୋଟେ କରିକିରି ତାତେ ମରାମତି ଟିକେ କୋସିସ କରି ଲାଗବା
0: ହଁ ହଁ ଆଜ୍ଞା ଇ ତରଭୁଜ ମାନକେ କେତେ ବିକ୍ରି ବଟା କରଲେ ଏଥର
3: ତରଭୁଜଟା ସୁର ମୁହଁଟା ଟିକେ ଢିଲା ହେଇଛେ ବାକି ମାନେ ଠିକ ଟାଇମ୍ରେ ବିକି ଦେଲେ
0: ହଇ ହଇ ଯେ ଦେଖନ୍ତୁ ଆପଣ ଢିଲା ନି କୁହନ୍ତୁ ସମୟ ଏଖେନ୍ ବି ଅଛେ ବୋଇଲେ ସମୟ ସବକେ ଯୁଗିଛେ ଦେଖୁଛନ୍ତି ତ ବର୍ଷା ପାଣି ଇହାଦେ ବି ଯେନ୍ ହିସାବରେ ବର୍ଷା ପାଣି ମଝି ମଝିରେ ମାରି ଦେଉଛେ ନି ଇନେ ବି କାହା ଖୁଆଇ ଦେବାର ସମ୍ଭାବନା ରହିଛେ ବୋଲେ ମନ୍କେ ଢିଲା କରବାର ନିନ ଆଜ୍ଞା
3: ହଁ ମନ୍କେ ଢିଲା ନି କରବାର ମାନେ ଗୋଟେ ବର୍ଷ ଗଲେ ଫେର କାଁ ହେଲା ଆର ବର୍ଷ ତ ଫେର ଆମେ ସେଟା କରିକିରି ସବୁ ବର୍ଷ ତ କରୁଛୁ
0: ବୋଇଲେ ଆଇଡ଼ିଆ ତ ଆସିଯାଇଛେ ଆପଣଙ୍କେ ନିକେ ଆରୁ ଇ ଯେନ୍ ମର୍ଚି ମାନକେ ବି ବିକ୍ରି ପଟା କରୁଛନ୍
3: ମର୍ଚିଟା ଆଜ୍ଞା ଏଇଟା ଦେଇଛେ ସେ କାଁ ଗୁରୁ ଗୋଟେ କରାହେଇଥିଲା ସେ ଗୁରୁବାଣୁ ମାନେ
0: ମିଳି
3: ହଁ ମିଳିଥିଲା ଯେ ସେଟା କରାହେଇଛେ
0: ହଇ ବଢ଼ିଆ କଥା ଆଜ୍ଞା ଯେତେ ଯାହାହେଲେ ବି ଯାହାଟା ବି ମିଳୁ କ୍ଷେତ ବାହାରେ ଅଛେ ବୋଇଲେ ଏଇଟା ଟିକେ ସେଟା ଟିକେ ମନ୍ଦେ ଦୁଇ ମନ୍ଦେ କରିଦେଲେ ବି ତ ଚାଷ ବାସ
3: ନିଜର ତ ଜମି ହେତେ ନି ନ କିନ୍ତୁ ପରର ଜମି ମାନେ କହି କୁହା କରି ମାନେ ତାର ସଙ୍ଗେ ମିଶିକିରି କରୁଛୁ
0: ହଁ
3: ଯେତିକି ଦିନ ଚଲବାର ଚଲୁଛେ ଚଲବା ହେଲେ କାଁ କର୍ମା
0: ହଁ ଠିକ୍ ଅଛେ ଆଜ୍ଞା ଦେଖନ୍ତୁ ଆମର ହାତ ଗୋଡ଼ ଚଲବାର ଅଛି ଆରୁ ହାତ ଗୋଡ଼ ଚଲବା କହିଲା ବେଳେ ହେନ୍ତା ନି ଚଲେନ ଯେନ୍ତା ଆପଣ 60 ବର୍ଷ ହେଲାନି ଗୋଟେ ଭାବିଲେ ଆପଣ ଗୋଟେ ରିଟାୟାର୍ଡ଼ ହାତ କିନ୍ତୁ ଆପଣ ତ ନିଜକେ ରିଟାୟାର୍ଡ଼ ନି କରି ନା ଇ ଚାଷବାସ କରୁଛନ୍ ଗୋଡ଼ ହାତ ଚଲୁଛେ ବୋଇଲେ ଆପଣ ଚାଲି ବୁଲି ପାରୁଛନ୍ ଆଉ ଲୋକମାନେ ଦେଖ ଜାଗା ଜମି ଥିବା ବସି ରହିଥିବେ ବିକ୍ରି ବଟା କରିକିରି ହେ ଜାଗାରୁ କାଣ ମିଳିବା ଦୁଇ ଦିନ ସିନା ଖାଇମା ପିଇମା ଜାଗା ନାହିଁ କିନ୍ତୁ ଆଉ କିଛି ନି ରହେନ ସିଆଡ଼େ ହେଲେ ଆପଣ ଚାଷ କରିକିରି ଦେଖଉଛନ୍ ହେଇଟା ଲୋକ ବାକେ ଦେଖିବେ ଖୁସି ଲାଗ୍ବା ସେମାନେ ଯେହେତୁ ଆମେ ଯେମିତି ଆଜି ଭେଟଘାଟ ହେଇଗଲା ବୋଇଲେ ଆଜ୍ଞା ଯେନ୍ କୃଷ୍ଣ ଗୁରୁ ଜୀଶନ କହିଲେ ଯେ ଆପଣ
3: ହଁ
0: ବୋଇଲେ ହେନେ ତ ଗୀତ ପଦେ ଉଦେ ବି ଜାଣୁଥିବେ ଆଜ୍ଞା ଟିକେ ଗାଇ ଦେଇଥିବେ ଭଲ ଲାଗ୍ତା ପଦେ
3: ମୁଇଁ ନି ଗାଇକିରି ବନ୍ଦନା ରେକର୍ଡ଼ କରିଦେଉଛେ
0: ହଁ ଆଜ୍ଞା
3: ଠିକ୍ ହେ ଶ୍ରୀ ବାସୁକମାରତୀ ବନ୍ଦନା ଗୁରୁ ବନ୍ଦନା ଭାବାନୀ ସଙ୍ଗୀତ ଉଦ୍ବୋଧନୀ ସଙ୍ଗୀତ ପ୍ରଭୁ କେଶବ କେବେ ଆସିବ ଟୁପା ଟୁପା ମହାପୁରୁ ଲୁହ ନାଇଁ କଲେ ଅଛୁଆଁ ଦେହକୁ ଦେଲେ ଛୁଇଁରେ ଗୁରୁ ସ୍ୱାମୀ ଉଧରି ଧର କେଶବ ସାପୁଆ ଖେଲା ଗମିରି ଭିତରେ ଚକା ବୈଠିରେ କୃଷ୍ଣ କେଶବ ହେ ଯିଏ ଜଗନ୍ନାଥ ସେ ତ କେଶବ ହେ ପ୍ରଭୁ ଗୁରୁ ସ୍ୱାମୀ
0: ବଢ଼ିଆ ଲାଗ୍ଲା ଆଜ୍ଞା ଶୁଣିବାର ଲାଗି ଏଇଟା ବୋଇଲେ ଆପଣମାନେ ଏଇ କୃଷ୍ଣଗୁରୁ କେନ୍ କେନ୍ ଜାଗା ମାନକେ ଗାଇକେ ଯିଛନ୍
3: ଆଜ୍ଞା ଏନ୍ତା ପବ୍ଲିକ ମାନେ ହେଇ କହିନା ମାନେ

0: ଏ ଆମର ଘର 25ଟା
1: ହଇ ହଇ
0: କି କେନା ଗୋଟେ ନାମ ଗୋଟେ କିଏ ଦେବା
1: ହଇ ହଇ
0: କି ହେନ୍ତା ମାନେ ହେନ୍ତା ରାହାସ ନାଚି କାଁ ଯେ ମାନେ ଯେ ରାହାସ ବୋଲେ ଆମର ଯତ୍ରା ରାହାସ ମୁରୁଆ ଯେନ୍ତା କରସୁଁ ସେମାନେ ଏନ୍ତା ରାହାସ ମାନେ ଯାଇସୁଁ
1: ବୋଇଲେ ସେ ଜାଗା ମାନେ କିଛି ଏନ୍ତା ମାନେ ଯାହାର ଯେନ୍ତା ସୁବିଧା ହେଲା ଡାକିଲେ ଆମର ଯେନ୍ତା କୀର୍ତ୍ତନ ନାଚିଛନ୍ ସେ ବାଗିରେ ନାଇଁ ଭାଗବତ
0: କୀର୍ତ୍ତନ
1: କଥା ଜଣେ ନୂଆ ଘର ପ୍ରତିଷ୍ଠା କରଲା ବୋଲେ ଆପଣ ମାନକେ ଡାକିଲା
0: ଆପଣ
1: ମାନକେ ଗଲେ ସେଠି ଆପଣ ମାନକେ କେନ୍ତା ଦେଖଭାଲ କରୁଛନ୍, କେନ୍ତା ବନ୍ଦାପନା କରୁଛନ୍? ଆପଣ ମାନେ
0: ଆଜ୍ଞା ସେଟା ଗୁରୁ ଅଛନ୍ ଆମର, ସେ ଗୁରୁ ମାନେ ପୂଜା କରବେ ଆଉ 25ଟା ତାର୍ ମାନେ ପାନ୍ ପକାନ୍ ଯେନ ଝିଟିବାର କଥା ଝିଟି ଝୁଟା କିରି ସାକାରରେ ନାମଟେ ଗୁରୁ ଗାଇସି, ତାପରେ ଆମେ ଚଲା ହଉ ଆମେ ଗାଇସୁଁ ଚଲା
1: ହଇ ଏତ୍କି ହେବାର କଥା କେ ଆମର ସତ୍ସଙ୍ଗ ଯେନ୍ଟା କହୁଛେ ଆମେ ମାନେ ସତ୍ର ସାଙ୍ଗ କହିଲା ବେଲେ ଯେନ୍ଟା ଆମେ ଜିଉଛୁ ନିଶ୍ୱାସ ନେଉଛୁ ଏଇଟା ସତ୍ ହେ, ଆଉ ନି ହେଲେ ଆଉ କିଏ କାହାକେ ପଚାରୁଛେ ବାକି ନି
0: ଏଇନେ
1: ଜିଉଛୁ ବୋଲେ ତ ସାଙ୍ଗେ ଅଛୁନି ବୋଇଲେ ଏଇଟା ନେ କଥା ହେ ବୋଇଲେ ଆଜ୍ଞା ଯେ ଇ ଚାଷବାସ କଥା ଆମେ ଯେନ୍ କହୁଛୁ ଆମେ ପିଲା ପୁଚକା ମାନକେ କେନ୍ତା କି ଇଣ୍ଟରେଷ୍ଟ ଟିକେ ବଢ଼ାତା ଚାଷବାସ ଉପରେ, ଯେନ୍ତାକି ଆପଣଙ୍କର ଏଠି ଦେଖୁଛେ ମୁଇଁ ତରଭୁଜ ଚାଷ ଭରଖର ହେଉଛେ ଆଉ ସଭେ କରୁଛନ୍, ଯେ ଏଠି ଯଦି ପିଲା ପୁଚକା ମାନେ ଆଗ୍ରହ ପ୍ରକାଶ କରିବେ ବୋଲେ ଆର ଦିନକେ ସେମାନେ କରିପାରତେ କାଁ କହିମା ଟିକେ କେନ୍ତା ଘିଚି ଆନ୍ବେ ସେମାନେ?
0: ତାହାକେ ଆଜ୍ଞା ଏଖେନ୍ ତ ପାଠ ଗୁଡ଼ା ପଢ଼ୁଛନ୍, ପାଠ ପଢ଼ୁଛନ୍ ଛୁଆ ଗୁଡ଼ା, ତାହାକେ ମାନେ ବସିକିରି ତାହାକେ ଟିକେ କଥା ଥି ବତେଇ ଲାଗ୍ବା,
1: ହଇ
0: ତାହାକେ ଶିଖେଇ ଲାଗ୍ବା,
1: ହଇ ହଇ
0: ଯେ ଏନ୍ତା କଲେ ଏନ୍ତା କର୍ମା, ଏନ୍ତା କରିକି ଏନ୍ତା ଜିଇମା, ଆଉ ଆମେ ତ ଚାକିରି ବାକିରି ପାଇବାରଟା ଆମର ଆଶା ଭରସା ନିନ,
1: କାଁ
0: ଯେ ଗରିବ ଦୁଃଖୀ ଲୋକ ହଉଁ,
1: ହଇ
0: ହେନ୍ତା ମାନେ ଛୁଆମାନଙ୍କୁ ବୁଝେଇକିରି ମାନେ ଏନ୍ତା ଧୀରେ ଧୀରେ ଚାଷ ନିକେ ଡାକି ଆନିକିରି ବତେଇ ଲାଗ୍ବା,
1: ହଇ ହଇ ଦେଖିଥିବେ ହେଲେ ତାହେଲେ
0: ଦେଖିଥିବେ କି ଲଟା ଏନ୍ତା କରିବେ କି ଏନ୍ତା କୁଶିଲେ ଏନ୍ତା ହେବା କି ଏନ୍ତା କାଣା କଲେ ହେବା ବୋଲିକିରି ମାନେ ଲହ ବିରୁଆକେ ଚଢ଼ାରେ ଲାଗ୍ବା କେନ୍ତା ମାନେ ହିସାବରେ ମାନେ ତାକେ ବତେଇ ଲାଗ୍ବା
1: ହଇ ବୋଇଲେ ସବୁଟା ଦେଖା ଦେଖିକିରି ହେସି ନି
0: କେ ହଇ
1: ବୋଇଲେ ହଇ ଆଜ୍ଞା। ଆରୁ ଆପଣଙ୍କର କ୍ଷେତ ବାରିକେ ଆସିଲା, ଆପଣଙ୍କର ଚାଷ ବା ଜୀବନ ଜୀବିକା ଦୁଃଖ ସୁଖ କଥା ମାନକେ ହେଲା, ଭଲ ଲାଗ୍ଲା ଆର୍ ଏତେ ସୁନ୍ଦର ସୁନ୍ଦର କଥା ମାନକେ କହିଲେ, ଏଥିଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର ଆଜ୍ଞା।
0: ଜୁହାର।

0: ଦାଦା,
1: ହଇ ଗୁରୁବାରୀ,
0: ଗାଁର ନାଁଟା ଯେନ୍ତା, ସେ ଚାଷଟା ବି ହେନ୍ତା ହେଇଛେ ନ?
1: ହଇ ଗା ହଇ ବୋଇଲେ ନିହାତି ନି ବାୟର୍ ତ ବାୟର୍ ଫୁଲ୍ ବାୟର୍ ନି କାଏଁ, ମାନେ ସବୁଆଡ଼େ ଦେଖ୍ବ ହାରା ଭରା ଚାଷ୍ ବାସ୍ ଭଲ୍ ଲାଗ୍ସି ନ ସେନେ,
0: ହଇ ଫଲ୍ ଫୁଲ୍ରେ ଭରା।
1: ଆରୁ ଦେଖ୍ଲ କି ନି ଇ ଯେନ୍ ଆମର୍ ସାବିତ୍ରୀ ବ୍ରତ କେନ୍ତା ଫଲ୍ ମୂଳର ଚାହିଦାଟା ଥିଲା ଯେ।
0: ହଇ ଦାଦା, କହନି କହନି, ଇ ବ୍ରତ କି ପୂଜାପାଠ ପହଞ୍ଚିଲା ବୋଇଲେ ଆକାଶ ଛୁଆଁ ହେଇଯିସି ସବୁ ଫଲ୍ମୂଲ୍ର ଦାମ୍। ବୋଇଲେ ଆମର୍ ଇ ଭାଇ ତ ତାଙ୍କର ଗାଁର ଯେନ୍ ଭାଇ ବହେନ ମାନ୍କେ ସୁଲଭ ଦରଥି ଯୋଗଉଥିବେ ସବୁ ପନିପରିବା ନି କେଁ?
1: ହଁ ହଁ ହଁ, ଗାଁ ଘରର କଥା କାଁଟା ଗା, ତାଙ୍କର ତ ମଜା ହିଁ ମଜା ହେ।
0: ଦାଦା
1: ହଁ ହଁ,
0: ଦେଖ ଦେଖ, ଆମେ ଚାଷବାସର କଥାବାର୍ତ୍ତା ଶୁଣୁ ଶୁଣୁ ବଜାର ହାଟର ହାଲଚାଲ ବିଷୟରେ ବି ଜାଣିବାର୍ ଲାଗି ସମୟ ହେଇଗଲାନ ଯେ।
1: ବୋଇଲେ ଗୁରୁବାରୀ ଆଉ ଡେରି କାଁଜି କର୍ମା, ଇ ବେଲାବେଳେ ଇ କଥା ମାନ୍କେ ବି ରଖ୍ମା।
0: ହଇ ଦାଦା, ପହେଲା କିରି ଚାଲ ଆମର ରାଉରକେଲା ଆଖର ପାଖର ବଜାର ହାଟ ମାନ୍କେ ପନିପରିବାର ଦରଦାମ ସବୁ କେନ୍ତା କାଣା ଥିଲା ସେ ବିଷୟରେ ଜଣେଇଦଉଁ। ଇନେ ଆଲୁଟା କିଲୋ ପିଛା ଥିଲା 18-20 ଟଙ୍କା, ପିଆଜ 25 ଟଙ୍କା, ଅଦା 120 ଟଙ୍କା, ଲେସୁନ 180 ଟଙ୍କା, ବିଲାତି ଆଉ ବାଇଗନ 30-40 ଟଙ୍କା ଲେଖା କିଲୋ, ବରବଟି ଆଉ ବିଟ୍ଟା ବି ସେନ୍ତା 40 ଟଙ୍କା ଲେଖା କିଲୋ ଥିଲା, ଗାଜର 40-50 ଟଙ୍କା, କାଙ୍କେର 20-30 ଟଙ୍କା, କର୍ଲା 40 ଟଙ୍କା, ଫୁଲକୋବି 35-40 ଟଙ୍କା, ବନ୍ଧାକୋବି 20-25 ଟଙ୍କା, ସିମ୍ଲା ମିର୍ଚା 80 ଟଙ୍କା, ଲାଉ ଗୋଟାକେ 15-20 ଟଙ୍କା, ମାଖନ 30 ଟଙ୍କା, ସାରୁ 50 ଟଙ୍କା, କଞ୍ଚା କଦଲ 40-50 ଟଙ୍କା, ଭେଣ୍ଡି 30-40 ଟଙ୍କା, ପୋଟଲ 50-60 ଟଙ୍କା, ଆଉ ସେନ୍ତା ମୁନ୍ଗା ଖଡ଼ା ଥିଲା 20 ଟଙ୍କା ଲେଖା କିଲୋ। ଦାଦା
1: ହଇ ଗୁରୁବାରୀ,
0: ଦେଖ ଦେଖ, ଇ ବଜାର ହାଟର ହାଲଚାଲ ବିଷୟରେ ଶୁଣୁ ଶୁଣୁ ପାଣିପାଗ ସୂଚନା ବି ଆସି ପହଞ୍ଚିଲାନ।
1: ହଇ କା ହଇ ବୋଇଲେ ଇ ବେଲା ବେଲେ ନ କହିଦେମା ବୋଇଲେ ସବୁ କଥା ଛିଡ଼ି ଯିବାନ ନି କାଏଁ?
0: ବେଲେ ଆମର ସୁନ୍ଦରଗଡ଼ ଜିଲ୍ଲାର କିରେଇରୁ ଯେନ୍ ପାଣିପାଗ ସୂଚନାଟା ଆସି ପହଞ୍ଚିଛେ ସେ ସୂଚନା ଅନୁସାରେ ଆସ୍ବା 24 ଘଣ୍ଟା ଭିତରେ ଆମର ଜିଲ୍ଲାର ପାଗଟା କେନେ କେନ୍ତା ମେଘୁଆ ପାଗ ଦେଖା ଦେଇପାରେ, ଇ ତାର ସାଙ୍ଗେ ସାଙ୍ଗେ ଆଉ କେନେ କେନ୍ତା ଟିକେ ରହିଛେ ବର୍ଷା ବି ହେବାର ସମ୍ଭାବନା ରହିଛେ, ବେଲେ ଯେନ୍ ସର୍ବୋଚ୍ଚ ତାପମାତ୍ରାଟା ରହିବା ସେଟା 42°C ଆଉ ସର୍ବନିମ୍ନ ତାପମାତ୍ରାଟା 28°C ରହିପାରେ। ଇ ତାର ସାଙ୍ଗେ ସାଙ୍ଗେ

0: ନିର୍ଦ୍ଦେଶକ
1: ଆକାଶବାଣୀ ରାଉରକେଲା,
0: ପିନ୍ ନମ୍ବର 7690042।
1: ବୋଇଲେ ଚାଷୀ ଭାଇ ବହିନ ମାନେ ଆପଣମାନେ ଜାଣିଛନ୍ ଯେ ଆମର ଇ କିଷାନବାଣୀ କାର୍ଯ୍ୟକ୍ରମଟା କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ପ୍ରସାରଣ କରାଯାଇସି।
0: ବେଲେ ଚାଷୀ ଭାଇ ବୋନ ମାନେ ଆଜିର ବୈଠକ ନ ଇ ଶୁକ୍ର ଦଦାକେ
1: ଆଉ ଇ ଗୁରୁବାରୀ ବହେନକେ
0: ବିଦାୟ ଦଉନ୍।
1: ଜୁହାର।
2: ଶୁଣୁଥିଲେ କିଷାନବାଣୀ କାର୍ଯ୍ୟକ୍ରମ। ଆଜି ଏଥିରେ ଅଗ୍ରଣୀ ଚାଷୀ ଘାସୀ କିଷାନଙ୍କ ସହିତ ଶୁଣିଲେ ଆଲୋଚନା। ବିଷୟ ଥିଲା ଲାଭଜନକ ତରଭୁଜ ଓ ପନିପରିବା ଚାଷ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ରବୀନ୍ଦ୍ର କିଷାନ ଓ ସୁନିତା ସିଂ। ଆକାଶବାଣୀ ରାଉରକେଲା ଶୁଣିବା କାର୍ଯ୍ୟକ୍ରମ ହେଲୋ ରାଉରକେଲା। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ସପନ ରାଉତରାୟ।

0: ନମସ୍କାର ଶ୍ରୋତାବନ୍ଧୁ, ସ୍ୱାଗତ କରୁଛୁ ଆମର 102.6 FM ଆକାଶବାଣୀ ରାଉରକେଲାର ହେଲୋ ରାଉରକେଲା କାର୍ଯ୍ୟକ୍ରମକୁ। ତେବେ ଶ୍ରୋତାବନ୍ଧୁ, ଆଉ ଡେରି ନକରି ଆସନ୍ତୁ ନେଇଯିବା ଆଜିର ପ୍ରଥମ କଲ୍ଟିକୁ।
1: ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର, ସ୍ୱାଗତ ଆମର ହେଲୋ ରାଉରକେଲା କାର୍ଯ୍ୟକ୍ରମକୁ। କୁହନ୍ତୁ, କୋଉଠୁ କହୁଥିଲେ? ବେଡେନରୁ ଉପେନ୍ଦ୍ର ବାବୁ କହୁଛନ୍ତି। କଣ କରନ୍ତି ଆପଣ? ଚାଷ କାମ କରନ୍ତି। ତେବେ ଆମର ଆକାଶବାଣୀ ସହିତ ଆପଣ କେବେଠୁ ଯୋଡ଼ି ହେଲେଣି?
2: ବହୁତ
1: ବଢିଆ। ତେବେ କୁହନ୍ତୁ, ଆଜିର କାର୍ଯ୍ୟକ୍ରମରେ କୋଉ ଗୀତ ଶୁଣିବେ?
2: ଆଜି ଗୀତ ଶୁଣିବା ଆଜ୍ଞା, ଫିଲ୍ମ ନାଁ ହଉଛି ଜଞ୍ଜିର।
1: ଜଞ୍ଜିର, ତେବେ ଗୀତକୁ କାହାକୁ ଡେଡିକେଟ୍ କରିବେ କି?
2: ଆମର ବହୁତ ଭାଇ ଅଛନ୍ତି, ବହୁତ ଅଛନ୍ତି ଆଜ୍ଞା, ଆମର ତ୍ରଣିଶାନ ନାୟକ, ପରେଶ ପୁରୁଆ, ଯଶବନ୍ତ ପାଇକ, ମୁରଲୀ ମେହେର, ତାପରେ ଶିବାରାମ ମେହେର, ନାରାୟଣ ପ୍ରଧାନ, ତାପରେ ଲକ୍ଷ୍ମୀନାରାୟଣ ବାଘ, ଆଉ ସୋନ ପ୍ରଭାକର, ପଞ୍ଜାବ ପଞ୍ଜିହାର, ବୈଭ କର୍ଣ୍ଣ, ଏମିତି ଆମେ ବହୁତ ଶ୍ରୋତା ଅଛୁ ଆଜ୍ଞା, ଆସନ୍ତୁ ଶୁଣୁଛୁ ଏଇଟା
1: ଆଜ୍ଞା।
2: ତେବେ
1: ଆସନ୍ତୁ ଶୁଣିବା ଆପଣଙ୍କ ପସନ୍ଦର ଏଇ ସୁନ୍ଦର ଗୀତଟି।
2: ନମସ୍କାର ଆଜ୍ଞା।
1: ନମସ୍କାର ନମସ୍କାର।

0: ହ୍ୟାଲୋ ରାଉରକେଲା,
1: ଆଜ୍ଞା ନମସ୍କାର।
0: ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର।
1: ଜିଲ୍ଲା କଳାହାଣ୍ଡି ପୋଷ୍ଟ ବୋର୍ଡିଂ ଗାଁ ପାକେଲପଡ଼ା ନାଁ କ୍ଷମାସାଗର ସାହୁ।
0: ଆଉ କ୍ଷମାସାଗର ଭାଇ, କ'ଣ କରନ୍ତି ଆପଣ?
1: ଆଜ୍ଞା ମୁଇଁ ଜଣେ କପଡ଼ା ବ୍ୟବସାୟୀ କରୁଛେ, ଆଉ ବର୍ଷା ଦିନ ଆସିଲେ ଚାଷବାସରେ ବି ରହୁଛେ। ତାର ବଦଳରେ ସବୁ ପାଇଲେ ସଚେତନ ଗୀତ ଗୁତା କବିତା ଯାହା କିଛି ଲେଖାଲୁ କେମିତି କରୁଛି ଆଉ।
0: ଆଜ୍ଞା, ତେବେ ଏଇ ଯୋଉ ଖରା ଏତେ ଟାଣ ହେଉଛି, ଆପଣ କେମିତି ମାନେ ବୁଲିକି ବେପାର କରୁଛନ୍ତି ନା କ'ଣ?
1: ହଁ ଆଜ୍ଞା, ମୁଇଁ ସକାଳେ 6ଟାରେ ଯାଉଛେ ବଜାର,
0: ଆଜ୍ଞା
1: 8ଟା ବଜାର କରୁଛେ ସପ୍ତାହରେ।
0: ଆଜ୍ଞା ଆଜ୍ଞା,
1: ପାଣି ବୋତଲ ଧରିକରି ଯାଉଛେ, ହେଲମେଟ ଧରିକରି ଯାଉଛେ, ତାପରେ 10ଟା ଭିତରେ ଆଜ୍ଞା ଘରକେ ମୁଇଁ ପଳେଇ ଆସବାର ହିସାବରେ ରହୁଛେ। ଅଂଶୁଘାତ ଖରା ଦିନର ଲାଗି ବୋଲି ଟିକେ ସତର୍କ ହେଇକରି ବଜାର, ଲୋକ ଟିକେ କମିଗଲେ ମାନେ ସବୁଆଡ଼େ ତ ଖରାର ଲାଗି ବୋଲି ଏବେ ବର୍ତ୍ତମାନ ତ ଟିକେ ଲୋକ ବି ବଜାରରେ ବେଶୀ ଟାଇମ୍ ନାଇଁ ରହିବାର ବଜାର ବାଟ ଲାଗି, ସେଇ ହିସାବରେ 10ଟା 10:30 ଭିତରେ ଘରକେ ପଳେଇ ଆସୁଛୁ ଆଉ।
0: ବହୁତ ବଢ଼ିଆ। ତେବେ ଆମର ଆକାଶବାଣୀ ପାଇଁ କିଛି କବିତା କିଛି ଲେଖିଛନ୍ତି?
1: ହଁ ଲେଖିଛେ ଆଜ୍ଞା, ଯେନ୍ତାକି ଆମର ଅଂଶୁଘାତ ଉପରେ ଶ୍ରୋତା ମାନକେ ଟିକେ କିଛି ମୁଇଁ ସୂଚନା ଦେମି, ଯାହା ଜାଣିଥିଲେ ବି 100% ରୁ ତାର ମାନେ ଆମର ସମସ୍ତେ ତ ସଚେତନ ହେଇ ଆସୁଛେ, 80% ସଚେତନ ହେଇଗଲେନ, ବର୍ତ୍ତମାନ 20% ଅଛେ।
0: କୁହନ୍ତୁ ଗୋଟେ
1: ଆଜ୍ଞା କବିତାଟେ ମୁଇଁ ପଢୁଛେ ଅଂଶୁଘାତ ଉପରେ।
0: ଆଜ୍ଞା କୁହନ୍ତୁ।
1: ଆମର ଆଞ୍ଚଳିକ ହିସାବରେ ଏଇଟା ମୁଇଁ ଲେଖିଛି, ଆମର ଗାଁ ଘରେ ଯେନ୍ ହିସାବରେ ସେ ଆକାରରେ ମୁଇଁ ପଢୁଛେ ଆଜ୍ଞା।
0: ପଢନ୍ତୁ ପଢନ୍ତୁ।
1: ଶୁଣ ଶୁଣ ସବେ ଶୁଣ ଅଂଶୁଘାତର କଥା, ଅଂଶୁଘାତ ହେଲେ ଭାଇ ବୁଡ଼ି ଯାଏସି କେତା, ଗାଁ ଘରେ କହେସନ୍ ଏଇଟା ଝାଉ ମାରିଲା ବୋଲି, ଦେହେ ଦେବ ଉଦା କପଡ଼ା ପାନି ମାରବ ଖାଲି, ଖରାଦିନେ 10ଟା ପତେ କବାର ଗୁତା କରବ, ପୁଣି ଦିନର 3 ବାଜିଲେ ଘରୁ ବାହାରି ଯିବ, ଚପଲ ଛତା ପାନ ବୋତଲ ଧରି ଯିମା, ହେଲେ ଅଂଶୁଘାତକେ ଘୁଟେଇ ଦେମା, ଆମେ ସତର୍କ ଥିଲେ, ଲେମ୍ବୁ ପାନି ଘୋଳ ଦହି ଥରକେ ଥର ପିଇବ, ଇ କଥାଟା ଭାଏ ବହେନ କେବେ ନାଇଁ ଭୁଲବ, ପିଲା ଛୁଆ ବୁଢ଼ା ବୁଢ଼ୀକେ ଘରେ ଯତ୍ନ ନେମା, ଖରାବେଲିଆ ଚାହିଁ ଚାହିଁ କେବେ ନାଇଁ ଛାଡ଼ମା, ଫଳମୂଳ କାକଡ଼ି ତରଭୁଜ ଖାଇମା ଜହ କରି, ଇ କଥାଟା ମନେ ରଖବ ନାଇଁ ଦେବ ଗୋ ପାସ୍ରି, ଖରାଦିନିଆ ଅଂଶୁଘାତର କହିନି ଭାଇ କଥା, ସଚେତନ ହୋଇ ରହ ସବେ, ଇଟା ଥିଲା ମୋର ବାର୍ତ୍ତା, ସଚେତନ ହୋଇ ରହ ସବେ, ଇଟା ଥିଲା ମୋର ବାର୍ତ୍ତା, ଇଟା ଥିଲା ମୋର ବାର୍ତ୍ତା।
0: ବହୁତ ବଢ଼ିଆ ଆପଣଙ୍କ କବିତାଟି।

0: ଅଂଶୁଘାତ ଉପରେ ବହୁତ ଭଲ ହେଇଛି,
1: ଆଜ୍ଞା
0: ଏମିତି ଲୋକମାନଙ୍କୁ ସଚେତନ କରିଥାନ୍ତୁ।
1: ହଁ ଆଜ୍ଞା ମୁଇଁ ତ ସଚେତନ ହିସାବରେ ବି ସରକାର ପ୍ରୋଗ୍ରାମରେ ବି ଆଜ୍ଞା ମୁଇଁ ବୁଲୁଛେ
0: ଆଜ୍ଞା
1: ପ୍ରତ୍ୟେକ ବିଷୟରେ ଜଙ୍ଗଲ ପୋଡ଼ି ଆମର ଅଂଶୁଘାତ ମାନେ ସ୍ୱଚ୍ଛ ଭାରତ ବୃକ୍ଷରୋପଣ ମ୍ୟାଲେରିଆ ପ୍ରତ୍ୟେକ ଜିନିଷରେ ଆମର ଗୋଟେ ମ୍ୟୁଜିକ୍ ପାର୍ଟି ଅଛେ ଟିମ୍ଟେ ଅଛୁ ସରକାର ତରଫରୁ ସଚେତନ କରି ବୁଲି ବୁଲିକରି ଆମେ ଲୋକ ଏନ୍ତା ବୁଝାବୁଝି କରସୁଁ ଆଉ ମୁଇଁ ଜଣେ ବି କଳାକାର ହିସାବରେ ମୁଖ୍ୟମନ୍ତ୍ରୀଙ୍କର କଳାକାର ସହାୟତା ରାଶି ବି 2000 ଟଙ୍କା ମୁଇଁ ପାଇସି ଆଉ ମୋର ଦୂରଦର୍ଶନରେ ବି ଗୀତ ମାନେ ବାଜୁଛେ ଆମର ଆକାଶବାଣୀରେ ବି ବାଜୁଛେ ଭବାନୀପାଟଣା ତାପରେ ମୋର ଗୋଟେ ୟୁଟ୍ୟୁବ ଚ୍ୟାନେଲ ଅଛେ ସାର୍ ଏଇଟା
0: ଆଜ୍ଞା
1: KSS ପ୍ରଡକ୍ସନ ମାରିଲେ ମୋର ଅନେକ ପ୍ରକାର ସଚେତନ ଜିନିଷଟା ଦେଖିପାରିବେ ଆର୍ କ୍ଷମା ଭାଇ ବୁଢ଼ା କି ପିଲା କଳା କି ଜୋରା ସେ ହିସାବରେ ମୋତେ ଦେଖିପାରିବେ ଆମର ଶ୍ରୋତା ବନ୍ଧୁ ମାନକେ
0: ଆଜ୍ଞା ଆଜ୍ଞା
1: ଚ୍ୟାନେଲର ନାଁ KSS ପ୍ରଡକ୍ସନ ଏଇଟା ମାରିଲେ ଉପରେ ଉପରେ ମୋର ପ୍ରତ୍ୟେକ ଭିଡ଼ିଓଟା ଆଜ୍ଞା ଦେଖିପାରିବେ
0: ବହୁତ ବଢ଼ିଆ। ଆମେ ଶ୍ରୋତାମାନେ ନିହାତି ଆପଣଙ୍କୁ ଖୋଜିକି ଦେଖିବେ। ତେବେ କୁହନ୍ତୁ ଆଜିର କାର୍ଯ୍ୟକ୍ରମରେ କୋଉ ଗୀତ ଶୁଣିବେ?
1: ଆଜି ଦେଇଦେବେ ଆଜ୍ଞା ଦିଲ ତ ପାଗଲ ହେ ଯେ କ'ଣ ସେ ବି ଶୁଣେଇ ଦେବେ ତାପରେ ଏଇଟା ଟିକେ ଡେଡିକେଟ୍ ଟିକେ କରବାର ଲାଗି ଆପଣଙ୍କୁ ମୁଇଁ କହୁଛେ
0: କୁହନ୍ତୁ।
1: ଚିତ୍ରସେନ ଖବର ମନୋଜ ପଟେଲ ମୁନା ପଣ୍ଡା ପଙ୍କଜ ମିଶ୍ର ନାଗୁ ପାତ୍ର କରମ ସାନି ସାହୁ ବୃଷବ ଗହିର ସୀମାନ୍ତ ଖବର ତାପରେ ଯେତେ ଶ୍ରୋତା ମାନେ ଛାଡି ହେଇଯାଇଛେ ଆଜ୍ଞା ସମସ୍ତଙ୍କୁ ଡେଡିକେଟ୍ କରିଦେବି।
0: ଠିକ୍ ଅଛି, ଆମେ ସମସ୍ତଙ୍କୁ ଡେଡିକେଟ୍ କରିଦେଉଛୁ, ଶୁଣେଇ ଦେଉଛୁ ଦିଲ ତୋ ପାଗଲ ହେର ଗୋଟେ ସୁନ୍ଦର ଗୀତ।
1: ଠିକ ଅଛି ଆଜ୍ଞା ରହୁଛି ଆପଣଙ୍କୁ ନମସ୍କାର।
0: ନମସ୍କାର।

0: ହ୍ୟାଲୋ ରାଉରକେଲା,
1: ନମସ୍କାର ଆଜ୍ଞା।
0: ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର। କିଏ କହୁଥିଲେ, କେଉଁଠୁ କହୁଥିଲେ?
1: ଜୁହାର ଜୁହାର ଆଜ୍ଞା, ବିକ୍ରମ ଭାଇ କହୁଛେ ବର୍ତ୍ତମାନ।
0: ଆଉ ବିକ୍ରମ ଭାଇ କେମିତି ଅଛନ୍ତି ଆପଣ?
1: ବହୁତ ଭଲ ଆଜ୍ଞା।
0: ତେବେ କ'ଣ କରୁଥିଲେ?
1: କିଛି ନାହିଁ ଆଜ୍ଞା, ବସିଛି ଏବେ।
0: ବସିଛନ୍ତି? ତେବେ ଆକାଶବାଣୀର 90 ବର୍ଷ ପୂରଣ ଅବସରରେ କ'ଣ କହିବାକୁ ଚାହିଁବେ ଆମ ଶ୍ରୋତା ବନ୍ଧୁମାନଙ୍କୁ?
1: ନିଶ୍ଚୟ ଆଜ୍ଞା, ମୁଁ ତ ରିସେଣ୍ଟଲି ସମ୍ବଲପୁରର ଆମର ଯୋଉ ଚାଲିଛି ପ୍ରୋଗ୍ରାମ ମାନେ ବି ଦେଖୁଥିଲି,
0: ଆଜ୍ଞା।
1: ଆଉ ଯେହେତୁ 9 ବର୍ଷ ହେଲା ରେଡ଼ିଓ, ଦେଖୁନ ଦେଖୁନ ଆପଣ 9 ବର୍ଷ ଭଳିଆ ଲାଗୁନି ଆଜ୍ଞା, ବାକି ଲୋକଙ୍କୁ ଭାବିବେ 9 ବର୍ଷ କେମିତି ହେଲା।
0: ଆଜ୍ଞା
1: ବାକି ଏଇଟା ଗୋଟେ ଆମେ ମୁଁ ତ ସବୁବେଳେ ବଞ୍ଚିଛି ଆଜ୍ଞା,
0: ଆଜ୍ଞା
1: ଆମେ ବଞ୍ଚିଛି ବୋଲେ ରେଡ଼ିଓ ତ ସବୁଦିନ ବଞ୍ଚିଛି, ଆମେ ବଞ୍ଚିଛି ରେଡ଼ିଓ ସାଙ୍ଗେ, ରେଡ଼ିଓ ତ ଆମ ସାଙ୍ଗ
0: ଆଜ୍ଞା
1: ହେଲେ ରେଡ଼ିଓରେ ବହୁତ ଜିନିଷ ଜାଣି ହେଉଛି ଆଜ୍ଞା, ସେ ଜିନିଷ ସମସ୍ତେ ଗାଁ ଗାଁ ଲୋକେ ରେଡ଼ିଓରେ ସାଙ୍ଗେ ସାଙ୍ଗେ ପାଉଛନ୍ତି,
0: ଆଜ୍ଞା ଆଜ୍ଞା
1: ଯେମିତି ଟିଭି ମାଧ୍ୟମରେ ଦିନେ 20 ଫାଇବର ଲାଇଭ ଆଉ ରେଡ଼ିଓଟା ଡାଇରେକ୍ଟ ଲାଇଭ ଫାଇବର,
0: ଆଜ୍ଞା
1: ସେଟା ବହୁତ ସମସ୍ତ ମାନେ ଯେତେବେଳେ ଆମର ଭାଇ ମାନେ ଅଛନ୍ତି ସମସ୍ତେ ଜାଣୁଛନ୍ ଯେ ରେଡ଼ିଓ ଗୋଟେ ସାଙ୍ଗ ଗୋଟେ ସାଥିଆ ବୋଲିକିରି ହେଲେ, ସେଥିପାଇଁ ରେଡ଼ିଓ ଦିବସ ତ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ବି ଜଣାନି,
0: ଆପଣଙ୍କୁ ବି ମଧ୍ୟ।
1: ଯେତେ ବି ଆମର ଅଲ୍ ଇଣ୍ଡିଆରେ ଯାହା ବି ଅଛି ରେଡ଼ିଓ ସମସ୍ତଙ୍କୁ ବହୁତ ମାନେ ଅଭିନନ୍ଦନ। ଆଜି ତ ଆଜ୍ଞା ଯେତେ ଗୁଡ଼େ କାଲି ଗଲେ ପ୍ରଥମ ସାବିତ୍ରୀ ସତ୍ୟବାନ ଯେନ୍ଟାକି ଆମର ଏତେ ପରମ୍ପରାରେ
0: ଆଜ୍ଞା ଆଜ୍ଞା
1: ଚାଲିଛି, କେବଳ ଲାଗି ଗୋଟେ ପାଠ କରିଛି
0: ଆଜ୍ଞା ଆଜ୍ଞା
1: ହେଲେ ତାର କବିତା ମୁଁ ଗୋଟେ ଲେଖିଛି ଆଜ୍ଞା।
0: କୁହନ୍ତୁ।
1: ମୋର ନାଁ ଦେଖି ଆମର ଯଦି ସତ୍ୟ ସାବିତ୍ରୀ
0: ଆଜ୍ଞା
1: ବନିଯିମି ଆମର ସାବିତ୍ରୀ ସତ୍ୟବାନ,
0: ଆଜ୍ଞା
1: ତୁମର ଗାଲି କେ ପିଇ ଦେମି ନିଜେ, ଉଠି ଦେଇଥିବି ମୋର ଦୁଇ କାମ, ଉଠି ଦେଇଥିବି ମୋର ଦୁଇ କାମ, କି ଖୋଲି ଯିବେ ତୁମ ସତୀ ହେମ, କି ଖୋଲି ଯିବେ ତୁମ ସତୀ ହେମ, ଆମେ ଯଦି ହେମୁ ତୁମର ସତ୍ୟବାନ, ରତ୍ନ ମୋର ମାଝି ମାମ ତୁମେ ହେ ଆମେ ମୁଇଁ ସତ୍ୟବାନ, ଘରେ ମୋର ମାଝି କର୍ମୀ ଶ୍ୟାମ ତୁମ ନିଶ୍ଚେ ହେମି ସତ୍ୟବାନ, ଦେଇକରି ମୋର ନିଜର ଜାନ ମୁଇଁ ହେମି ଯଦି ତୁମର ସତ୍ୟବାନ, ସେଟା ହେବ ବୋଲି ତୁମର ବାଦୀ ସବୁଦେଶ ନା ମିଲେ ଠାଣେ ଠାନ, ମୁଇଁ ଯଦି ହେମି ତୁମର ସତ୍ୟବାନ, ତୁମେ ମୁଁ ମୋର ଗୋଟେ ବୋଲି ସାବିତ୍ରୀ ଆ ପୂଜା କରୁଛ ବୋଲି ମୋର ସାବିତ୍ରୀର କଦଳିକିଆ ରଖୁଥିନି ସବୁଦିନେ, ପୂଜା କରିଛ ବୋଲି ମୋ ସାବିତ୍ରୀର କଦଳିକିଆ ରଖୁଥିନି ସବୁଦିନେ, କିଛି କରବ ତୁମେ ନୂଆ ନୂଆ ପ୍ଲାନ, ମୁଁ ଯଦି ହେମି ତୁମର ସତ୍ୟବାନ, ମୁଁ ଯଦି ହେମି ତୁମର ସତ୍ୟବାନ।
0: ବହୁତ ବଢ଼ିଆ ବିକ୍ରମ ଭାଇ।
1: ଆଜ୍ଞା ଆଜ୍ଞା ଆଜ୍ଞା।
0: ତେବେ ଆଜିର ହେଲୋ ରାଉରକେଲା କାର୍ଯ୍ୟକ୍ରମରେ କେଉଁ ଗୀତ ଶୁଣିବେ?
1: ଆଜି ଗୋଟେ ଭଲ ଗୀତ ଦେବେ ଆଜ୍ଞା।
0: ଠିକ୍ ଅଛି, ଆମେ ସମସ୍ତଙ୍କ ପାଇଁ ଆସନ୍ତୁ ଶୁଣିବା ଆମ ପସନ୍ଦରେ ଗୋଟେ ସୁନ୍ଦର ଗୀତ।
1: ଆଜ୍ଞା ଆଜ୍ଞା, ଜୁହାର ଆଜ୍ଞା, ଜୁହାର।
0: ଜୁହାର ଜୁହାର।

0: ଆପଣଙ୍କୁ ଆମ ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମରେ ସ୍ୱାଗତ।
1: ଆଜ୍ଞା ନମସ୍କାର,
0: ନମସ୍କାର।
1: ମୁଁ ରୋହିଣୀ ମିର କହୁଛି ଆଜ୍ଞା, ବରଗଡ଼ ଜିଲ୍ଲାରୁ ମଲାକଟା ଗାଁ।
0: ଆଉ ରୋହିଣୀ ମ୍ୟାଡ଼ାମ କ'ଣ କରନ୍ତି ଆପଣ?
1: ଆଜ୍ଞା ମୁଁ ତ ଘରେ ଶାଶୁ ବସେ, ଘରେ ସବାଲ ସବୁ ସମଲା ବାର୍ତ୍ତା ତ ମୋର ସବୁଦିନ କାମ।
0: ଆଜ୍ଞା ଆଜ୍ଞା। ତେବେ ରୋହିଣୀ ମ୍ୟାଡ଼ାମ, ଆମର ଆକାଶବାଣୀକୁ 90 ବର୍ଷ ପୂରଣ ହୋଇଛି, ଆପଣ
1: ହଁ ଆଜ୍ଞା, ମୁଁ ଏଇଟା ହଁ ଜାଣିଲି ନା, ଏଇଟା
0: ଜାଣିଛନ୍ତି?
1: ବାପା ସାଙ୍ଗେ ଏଇଟା କଥାବାର୍ତ୍ତା, ହଁ କାଲି ସନ୍ଧ୍ୟାରେ ତ କଥାବାର୍ତ୍ତା ହେଲୁ, ଆଉ ୟୁଟ୍ୟୁବରେ ବି ଦେଖିଲୁ, ମୁଭିରେ ବି ଦେଖିଲୁ।
0: ଆଜ୍ଞା ଆଜ୍ଞା।
1: ହଁ
0: ତେବେ ଆପଣଙ୍କର କ'ଣ ଅନୁଭୂତି ରହିଛି ଆକାଶବାଣୀ ସହିତ? ଆକାଶବାଣୀ କେବେଠୁ ଶୁଣିଲେଣି?
1: ଆଜ୍ଞା ମୁଁ ତ ଆମ ଘରେ ଏକା ହେତ୍କି ତ ଶୁଣି ନା କହିବି, ଏମିତି ଆସିଲା ଥରୁ ବାପା ଜେନ ଏତେ ଶୁଣୁଛନ୍, ସେମାନଙ୍କର ତ କେତେ ଦିନ କେତେ ବର୍ଷ ପୁରୁଣା ସେମାନେ ଶୁଣୁଛନ୍, ବେଲେ ତାଙ୍କ ସାଙ୍ଗେ ମୁଁ ସାଙ୍ଗ ହେଇକିରି ରଖୁନି, ଶୁଣିକିରି ମୁଇଁ ବି ବହୁତ ଏଇଟା ହେଇଗଲି ନା, ଆଉ ମୁଁ ମ୍ୟାରେଜ୍ କରି ସବରତ ଏଟା ହେଇଗଲା,
0: ଆଜ୍ଞା
1: ତ
0: ଆଜ୍ଞା
1: ସବରତ ଭିତରେ ମୋର ସ୍ମୃତିଟା ଅଛି, ଯେନ୍ତା ହେଲେ
0: ଆଜ୍ଞା।
1: ମୁଇଁ ସବରତ ଭିତରେ ବହୁତ ରେଡିଓର ବହୁତ ଶ୍ରୋତା ଭିତରେ ସାମିଲ ହେଇଗଲି ନ।
0: ବହୁତ ବଢ଼ିଆ। ତେବେ କୁହନ୍ତୁ ଆଜିର କାର୍ଯ୍ୟକ୍ରମରେ କେଉଁ ଗୀତ ଶୁଣିବେ?
1: ହମ୍ ତୁମାରି ହେ ସୁନ ରୋସଙ୍ଗଟା ଦେଇଦେବି, ରୋମାଣ୍ଟିକ ସଙ୍ଗଟା।
0: ଠିକ୍ ଅଛି, ଏ ଗୀତକୁ କାହାକୁ ଡେଡିକେଟ୍ କରିବେ?
1: ଆଜ୍ଞା ମୋର ହଜବେଣ୍ଡକୁ ଡେଡିକେଟ୍ କରିମି, ଆଉ କିଏ?
0: ଠିକ୍ ଅଛି, ଆପଣଙ୍କ ସ୍ୱାମୀଙ୍କ ପାଇଁ। ଆସନ୍ତୁ ଶୁଣିବା ଏହି ସୁନ୍ଦର ଗୀତଟି।
1: ହଁ ଆଜ୍ଞା ନମସ୍କାର।
0: ନମସ୍କାର।

0: ହ୍ୟାଲୋ ରାଉରକେଲା,
1: ଆଜ୍ଞା ନମସ୍କାର।
0: ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର। କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଆଜ୍ଞା ମୁଁ ଦିଲ୍ଲୀପ ବିଭାର ରାଉରକେଲା ସେକ୍ଟର 20 ନେହରୁପଲ୍ଲୀରୁ କହୁଥିଲି ସାର।
0: ଦିଲ୍ଲୀପ ବିଭାର ଭାଇ, କ'ଣ କରନ୍ତି ଆପଣ?
1: ଆଜ୍ଞା ବୟସ ହେଇଗଲାଣି, ଆଉ କିଛି କରିବାର ନାହିଁ। 66।
0: ଆଚ୍ଛା, 66 ହେଲାଣି ଆପଣଙ୍କୁ?
1: ଆଜ୍ଞା
0: ତେବେ ଆମର ଆକାଶବାଣୀକୁ 90 ବର୍ଷ ପୂରଣ ହେଇଛି,
1: ବରାବର ଶୁଣୁଛି।
0: ବରାବର ଶୁଣୁଛନ୍ତି? ତେବେ ଏଇ ଆକାଶବାଣୀ ସହିତ ଆପଣ କେବେଠୁ ଯୋଡ଼ି ହେଲେଣି, ଆଉ କ'ଣ ଅନୁଭୂତି ଅଛି ଏ ଆକାଶବାଣୀ ସହିତ, ଟିକେ ଆମ ସହିତ ବାଣ୍ଟନ୍ତୁ।
1: ଆଜ୍ଞା ମୁଁ ଛୁଆଟି ବେଳୁ ଶୁଣୁଛି,
0: ଆଜ୍ଞା
1: ବର୍ତ୍ତମାନ ଛୁଆଟି ବେଳେ ମୋ ପାଖରେ ରେଡିଓ ଫେଡିଓ ନଥିଲା, ଏପଟେ ସେପଟେ ଯାଇକିରି ଶୁଣୁଥିଲି,
0: ଆଜ୍ଞା ଆଜ୍ଞା
1: ବୁଝିପାରିଲେ।
0: ଆଜ୍ଞା
1: ବର୍ତ୍ତମାନ ମାନେ ବୟସ ହେଇଯିବାର ସଙ୍ଗେ ସଙ୍ଗେ ଯୋଉ ମାନେ ନିଶାଟା ଅଛି ଗୀତ ଶୁଣିବାର,
0: ଆଜ୍ଞା
1: ସେଇଟା ମୁଁ ଆଗରୁ ମାନେ ରେଡିଓ ରଖିଥିଲି। ଆଉ ମୋତେ ବିଶ୍ୱାସ କରିବେନି ଆପଣ, ଏଇ ଆପଣଙ୍କର ଯୋଉ ଡାଉରୀ କହନ୍ତିନି,
0: ଆଜ୍ଞା
1: ଡାଉରୀରେ ମୋତେ ଗୋଟେ ରେଡିଓ ମିଳିଥିଲା,
0: ଆଚ୍ଛା
1: ସେଇଟା ରଖିକିରି ମୁଁ ଶୁଣୁଥିଲି, ଆଉ
0: ଆଜ୍ଞା
1: ଏବେ ଫୋନରେ ଶୁଣୁଛି। ଆଉ
0: ଠିକ୍ ଅଛି, ତାହେଲେ କୁହନ୍ତୁ ଆଜିର କାର୍ଯ୍ୟକ୍ରମରେ କୋଉ ଗୀତ ଶୁଣିବେ?
1: ମୋର ତ ଫିଲ୍ମର ମନେ ନାହିଁ,
0: ଆଜ୍ଞା
1: କିନ୍ତୁ ପୁରୁଣା ଗୀତ ଶୁଣିବାକୁ ଭାରି ଭଲ ପାଏ,
0: ଆଜ୍ଞା
1: ଆଉ ସେଇଟା ନା ତ ୟାଦ ହେ ମୁଝେ।
0: ଠିକ୍ ଅଛି, ତେବେ ଆସନ୍ତୁ ଶୁଣିବା ଆପଣଙ୍କ
1: ଆଜ୍ଞା
0: ପସନ୍ଦର ଏଇ ସୁନ୍ଦର ଗୀତଟି।
1: ବହୁତ ବହୁତ ଧନ୍ୟବାଦ।
0: ନମସ୍କାର।

କଥାଚିତ୍ର ଥିଲା ହିନା। ଗୀତଟିରେ କଣ୍ଠଦାନ କରିଥିଲେ ଲତା ମଙ୍ଗେସ୍କର। ଗୀତ ରଚନା ଓ ସଙ୍ଗୀତରେ ସଜାଇଥିଲେ ରବୀନ୍ଦ୍ର ଚୟନ।

ଦବଙ୍ଗ ଫିଲ୍ମର ଗୀତଟିଏ ଶୁଣିଲେ। ଗୀତଟିରେ କଣ୍ଠଦାନ କରିଥିଲେ ରାହତ ଫତେହ ଅଲି ଖାନ, ଗୀତ ରଚନା ଫୟଜ ଅନବର, ସଙ୍ଗୀତରେ ସଜାଇଥିଲେ ସାଜିଦ ୱାଜିଦ। ଶ୍ରୋତାବନ୍ଧୁ, ଏହି ଗୀତ ସହ ଶେଷ ହେଲା ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀରୁ ରହିଛି ସମାଚାର ସନ୍ଧ୍ୟା, ପରେ ପରେ ଇଂରାଜୀରେ ସମ୍ବାଦ, ଏବଂ ତାପରେ ରହିଛି ବିବିଧ ଭାରତୀ ରାଷ୍ଟ୍ରୀୟ ସେବା କାର୍ଯ୍ୟକ୍ରମ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ବେଦବାଦେ କିମ୍ପା ଗୋବିନ୍ଦ ସଂହାରିଲେ ନିଜ ଭୁବନେ ବିଜେ କଲେ। କୃଷ୍ଣର ଯଶ ଗୁଣ ଯେତେ ସଂସାରେ ଶୁଣି ଏକ ଚିତ୍ତେ ପାପୀ ତରନ୍ତି ତମ ଘୋର ଏମନ।

କାହାର ସାଧ୍ୟ ଏବେ ଭାର ଶୁଣ ସୁଜନେ ରୂପ ବର କଳି କଳୁଷ ନିବାରଣ ସଂସାରେ ସ୍ଥାପି ଯଶ ଗୁଣ।

0: ଅଥବା ଝରଣାର, ହେଇପାରେ ବି ସିନ୍ଧୁର, ହେଇପାରେ ଜଳର। ସେଇ ଜଳ, ସେଇ ପାଣି ଜୀବନ ଧାରଣର ମୂଳାଧାର। ସେଇଥିପାଇଁ ତ କୁହାଯାଏ ଜଳ ହିଁ ଜୀବନ। ପୁଣି ପ୍ରବାଦ ବି ଅଛି, ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ। ଜଳ ବିନା ଜୀବନ ଧାରଣ ଅସମ୍ଭବ। ଦୈନନ୍ଦିନ ଜୀବନରେ ଜଳର ରହିଛି ପ୍ରମୁଖ ଭୂମିକା। ସମଗ୍ର ଜୀବଜଗତ ଜଳ ବିନା ଅଚଳ, କାରଣ ଏଇ ଜୀବଜଗତ ଏଇ ଜଳରୁ ହିଁ ସୃଷ୍ଟି। ପାକଶାଳାରୁ ପ୍ରସାଧନ, ଚାଷଠାରୁ ବିଶୋଧନ ଯାଏ ସବୁଠି ଲୋଡ଼ା ଜଳ। ସେଇ ଜଳ ଯଦି ଆମକୁ ନ ମିଳେ, ତେବେ କ'ଣ ହେବ ଆମର ଅବସ୍ଥା?
1: ଏଇ କ'ଣ ହେଲା, କାହା ସହିତ ଏମିତି କଥା ହେଉଛ? ନିଦରେ ଶୁଭୁଛି? ଶୁଭୁଛି ନା ନାଇଁ?
2: ହଁ।
1: କ'ଣ କିଛି ଗୋଟେ ସ୍ୱପ୍ନ ଦେଖିଲା ନା କ'ଣ?
2: ହଁ, ସ୍ୱପ୍ନ।
1: ସ୍ୱପ୍ନରେ କାହାକୁ ପାଣି ମାଗୁଥିଲ? ଏଇ ନିଅ ପାଣି।
2: ଓହ,
1: କ'ଣ ହେଇଛି ତୁମର, କୁହ ନା।
2: ନା, କିଛି ନୁହେଁ।
1: କିଛି ନୁହେଁ ଯଦି ଏମିତି ଚିତ୍କାର କରୁଥିଲ କ'ଣ ପାଇଁ?
2: ମୁଁ ସ୍ୱପ୍ନରେ ଦେଖିଲି।
1: କ'ଣ ଦେଖିଲେ ସ୍ୱପ୍ନରେ?
2: ଦେଖିଲି ପୃଥିବୀରେ ପାଣି ନାହିଁ, ପାଣି ବିନା ହାହାକାର ଚାରିଆଡ଼େ, ସମସ୍ତେ ତୃଷାର୍ତ୍ତ, ସମସ୍ତେ ଶୋଷିଲା, ବୁନ୍ଦାଏ ପାଣି ପାଇଁ ସମସ୍ତେ ଡହଳ ବିକଳ ହେଉଛନ୍ତି, ହେଲେ ପାଣି ଟୋପେ ପାଇପାରୁନାହାନ୍ତି।
1: ଡହଳ ବିକଳ ଏଇ ପାଣି ପାଇଁ?
2: ହଁ, ପାଣି ପାଇଁ, ବୁନ୍ଦାଏ ଜଳ ପାଇଁ। ସୁଖି ସୁଖି ଯାଉଛି ସମସ୍ତଙ୍କ ଉଠ, ସମସ୍ତେ ଶୋଷିଲା, ସମସ୍ତେ ତୃଷାର୍ତ୍ତ, ହେଲେ ପାଇପାରୁନାହାନ୍ତି ବୁନ୍ଦାଏ ପାଣି।
1: ବୁଝିଲ, ସବୁବେଳେ ତ ସେଇ ବହିପତ୍ର ପଢ଼ାପଢ଼ିରେ ବୁଡ଼ି ରହିଲ, ଏଣୁ ତେଣୁ କଥା ମନକୁ ଆସିବନି ତ, ଆଉ କ'ଣ ଆସିବ?
2: ନା, ସେ କଥା ନୁହେଁ ସ୍ୱାତି। କଥା କ'ଣ କି, ମୋର ଜଣେ ଅଧ୍ୟାପକ ବନ୍ଧୁ ଆଜି ଗୋଟେ ସିଡ଼ି ଦେଇଥିଲେ, ଆଉ ସେଇଟା ଶୁଣିଲା ପରେ ମୁଁ ଜାଣିଲି ପୃଥିବୀ ଦିନକୁ ଦିନ ଜଳହୀନ ହୋଇପଡ଼ୁଛି।
1: ପୃଥିବୀରେ ତିନି ଭାଗ ଜଳ, ଗୋଟିଏ ଭାଗ ସ୍ଥଳ, ଆଉ ତୁମେ କହୁଛ ପୃଥିବୀରେ ଜଳ ସଙ୍କଟ ଦେଖାଦେବ?
2: ଏ କଥା ମୁଁ କହୁନି ସ୍ୱାତି, କହୁଛନ୍ତି ବୈଜ୍ଞାନିକମାନେ। ସେମାନଙ୍କ ମତରେ ପୃଥିବୀର ଜନସଂଖ୍ୟା ଯେଉଁଭଳି ଭାବରେ ବଢ଼ି ବଢ଼ି ଚାଲିଛି, ଯେଉଁ ପରିମାଣରେ ମଣିଷ ଜଳ ଖର୍ଚ୍ଚ କରିବାରେ ଲାଗିଛି, ଦିନେ ଏଭଳି ଦିନଟେ ଆସିବ ଦେଖିବ ଯେଉଁଠି ବୁନ୍ଦାଏ ପାଣି ବି ମିଳିବନି ପିଇବା ପାଇଁ।
1: କ'ଣ ଯେ ତୁମେ କହୁଛ, ମୁଁ କିଛି ବୁଝିପାରୁନି।
2: ବୁଝିପାରୁନ ତ? ଏଇ ନିଅ ସ୍ୱାତି, ଏ ସିଡ଼ିଟା ଶୁଣ, ଏଇ ସିଡ଼ିରୁ ତମେ ସବୁ କଥା ଜାଣିପାରିବ। ମୋର ବନ୍ଧୁ ଅଧ୍ୟାପକ କମଳାକାନ୍ତ ଜେନା କ'ଣ କହୁଛନ୍ତି ନିଅ ଶୁଣ।
3: ଆଜିର ଯୁଗ ଯେ ବିଜ୍ଞାନର ଯୁଗ, ଏଥିରେ ଆଉ ତିଳେମାତ୍ର ସନ୍ଦେହ ନାହିଁ। ସେହି ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଶାଖା ହେଉଛି ରସାୟନ ବିଜ୍ଞାନ। ସକାଳେ ବିଛଣାରୁ ଉଠିବା ଠାରୁ ଶୋଇଲା ପର୍ଯ୍ୟନ୍ତ ରସାୟନ ବିଜ୍ଞାନ ଆମର ସହାୟତା କରୁଛି। ସକାଳୁ ଉଠି ଆମେ ଯେଉଁ ଜଳରେ ମୁହଁ ଧୋଉ, ତାହା ଏକ ରାସାୟନିକ ପଦାର୍ଥ। ଦୁଇ ଭାଗ ଉଦ୍ଯାନ ଆଉ ଏକ ଭାଗ ଅମ୍ଳଜାନ ରାସାୟନିକ ପ୍ରକ୍ରିୟାରେ ମିଶିଲେ ଜଳ ତିଆରି ହୁଏ। ଆମ ଶରୀରରେ ଜଳର ପ୍ରଭୁତ ସ୍ୱାକ୍ଷର ରହିଛି। ଜଳ ବିନା ଆମର ଶରୀର ବଞ୍ଚିପାରିବ ନାହିଁ, ସେଥିପାଇଁ ଯଥାର୍ଥରେ କୁହାଯାଇଛି ଜଳ ହିଁ ଜୀବନ। କେବଳ ଆମେ ନୁହେଁ, ସମସ୍ତ ପ୍ରାଣୀ ଓ ବୃକ୍ଷଲତାର ବିଭିନ୍ନ ରାସାୟନିକ ପ୍ରକ୍ରିୟା ସମ୍ପାଦନ ତଥା ଶରୀରରୁ ଆବର୍ଜନା ନିଷ୍କାସନ ପାଇଁ ଜଳ ହିଁ ଜରୁରୀ। ସେଥିପାଇଁ ଜଳଗ୍ରହ ପୃଥିବୀରେ ଜୀବଜଗତ ସୃଷ୍ଟି ହୋଇପାରିଛି। ପୃଥିବୀରେ ଜଳର ଅସରନ୍ତି ଭଣ୍ଡାର ରହିଛି। ପୃଥିବୀର ଚାରି ଭାଗରୁ ତିନି ଭାଗ ଅଞ୍ଚଳକୁ ସମୁଦ୍ର ଘୋଡ଼େଇ ରଖିଛି, କିନ୍ତୁ ଜଳର ଭଣ୍ଡାର ପୃଥିବୀରେ ଆମର ବ୍ୟବହାର ଉପଯୋଗୀ ଯଥେଷ୍ଟ ଜଳର ବ୍ୟବସ୍ଥା ନାହିଁ। ପୃଥିବୀରେ ଅନୁଭୂତ ସମୁଦାୟ ଶହେ ଭାଗରୁ ସତାନବେ ଭାଗ ଜଳ ଲୁଣି ଜଳ ରୂପରେ ରହିଥିଲା ବେଳେ ଦୁଇ ଭାଗ ଜଳ ରହିଛି ମେରୁ ଅଞ୍ଚଳର ବରଫ ରୂପରେ। ବାକି ରହିଲା ମାତ୍ର ଏକ ଭାଗ ଜଳ, ଯାହାକି ମଧୁର ଜଳ ରୂପରେ ରହିଛି। ସେହି ମଧୁର ଜଳର ଅଧାରୁ ଅଧିକ ଜଳ ମାଟି ତଳେ ରହିଛି, ଆଉ କିଛି ରହିଛି ଜଳୀୟ ବାଷ୍ପ ଓ ବାଦଲ ରୂପରେ। ବାକି ମଧୁର ଜଳ ନଦୀ ଆଉ ପୋଖରୀରେ ରହିଛି।

0: ଯଦି ପୃଥିବୀର ସମୁଦାୟ ଜଳରାଶିକୁ ଏକ ବାଲିଟି ଧରାଯାଏ, ତେବେ ଆମର ବ୍ୟବହାର ଉପଯୋଗୀ ଜଳର ପରିମାଣ ମାତ୍ର ଏକ ଚାମଚ କହିଲେ ହିଁ ବେଶୀ ହେବ। ଜଳରେ ବିଷାକ୍ତ ପଦାର୍ଥ କିମ୍ବା ରୋଗ ସୃଷ୍ଟିକାରୀ ଅଣୁଜୀବମାନେ ରହିଲେ ତାହା ଜୀବଜନ୍ତୁ ଓ ଗଛଲତାମାନଙ୍କ ପାଇଁ ହାନିକାରକ ପ୍ରମାଣିତ ହୁଏ। ଜଳର ଏଭଳି ଦୂଷିତକରଣ ପ୍ରକ୍ରିୟାକୁ ଜଳ ପ୍ରଦୂଷଣ କୁହାଯାଏ। ଜଳରାଶିକୁ ପ୍ରଦୂଷିତ କରୁଥିବା ଏକାଧିକ ପ୍ରଦୂଷକ ରହିଛି, ଏପରିକି ପ୍ରଦୂଷିତ ଜଳର ବ୍ୟବହାର ପ୍ରାଣୀର ଜୀବନ ମଧ୍ୟ ନେଇପାରେ। ଜଳ ପ୍ରଦୂଷଣର ଏକାଧିକ କାରଣ ରହିଛି, ସେହି କାରଣଗୁଡ଼ିକ ହୁଏତ ମଣିଷକୃତ ହୋଇପାରେ ବା ପ୍ରାକୃତିକ ହୋଇପାରେ। ପ୍ରଦୂଷିତ ବାୟୁମଣ୍ଡଳ ମଧ୍ୟ ଜଳକୁ ପ୍ରଦୂଷିତ କରିବାରେ ସହାୟତା କରୁଛି। ଆଜି ଭାରତରେ 17 କୋଟି ସମେତ ପୃଥିବୀରେ 110 କୋଟି ଲୋକ ଆବଶ୍ୟକ ଜଳ ପାଇବାରୁ ବଞ୍ଚିତ। 2050 ବେଳକୁ ଏହି ସଂଖ୍ୟା 400 କୋଟିରେ ପହଞ୍ଚିବ ବୋଲି ଜଣାପଡ଼ିଛି। ଭାରତରେ ରହିଥିବା ସମୁଦାୟ ଜଳ ସମ୍ପଦର 11% ଅର୍ଥାତ 10 ଭାଗରୁ ପ୍ରାୟ 1 ଭାଗ ଜଳ ଓଡ଼ିଶାରେ ରହିଛି। ହେଲେ ଓଡ଼ିଶାରେ ଦ୍ରୁତ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ମାତ୍ରାଧିକ ଶିଳ୍ପାନୁଷ୍ଠାନ ହେତୁ ଜଳର ଚାହିଦାରେ ମଧ୍ୟ ଦ୍ରୁତ ବୃଦ୍ଧି ଘଟିଛି। 2001 ଜନଗଣନା ଅନୁସାରେ ବର୍ତ୍ତମାନ ମୁଣ୍ଡ ପିଛା 3,369 ଘନମିଟର ଜଳ ମିଳୁଛି। 2051 ବେଳକୁ ମୁଣ୍ଡ ପିଛା 2,218 ଘନମିଟର ଜଳ ମିଳିବ। ରାଜ୍ୟରେ ହାରାହାରି 1,452 ମିଲିମିଟର ବର୍ଷା ହୋଇଥାଏ, ସେଥିରୁ 23,076 ଘନମିଟର ଜଳ ମିଳିଥାଏ। ଘରେ ଯେତିକି ଜଳ ଖର୍ଚ୍ଚ ହୁଏ ତାର 10 ଗୁଣ ଜଳ ଖର୍ଚ୍ଚ ହୁଏ କୃଷି, ଶିଳ୍ପ ଓ ଶକ୍ତି ଉତ୍ପାଦନ କ୍ଷେତ୍ରରେ। ଖଣି ଖାଦାନ କାମ ପାଇଁ କେତେକ ଝରଣା ଆମ ଓଡ଼ିଶାରେ ଶୁଖିଯାଇଛି। ଶିଳ୍ପ ସଂସ୍ଥା ଓ ବହୁତଳ ପ୍ରାସାଦଗୁଡ଼ିକ ଦ୍ୱାରା ଭୂତଳ ଜଳର ଅବାଧ ବ୍ୟବହାର ହେଉଛି, ତା ସାଙ୍ଗକୁ ଧୀରେ ଧୀରେ ଜଙ୍ଗଲ ବି ନଷ୍ଟ ହେଉଛି, ଫଳରେ ଭୂତଳ ଜଳସ୍ତର ତଳକୁ ତଳକୁ ଖସିଯାଉଛି। ଆଜି ଜାଳେଣୀଠାରୁ ଜଳ ମହଙ୍ଗା, ଜଳ ହେଉଛି ଆଗାମୀ ଦିନର ଇନ୍ଧନ, ଏଥିରେ ସନ୍ଦେହ ନାହିଁ। ଏ କଥା ସତ, ଆମେ ଜଳ ପାଇଁ କାନ୍ଦି କାନ୍ଦି ଚିତ୍କାର କରୁଛୁ, ହେଲେ ସମସ୍ତଙ୍କ ଆଖିରୁ ଲୁହ ବୋହୁ ନାହିଁ, କାରଣ ସମସ୍ତେ ଜଳ କଷ୍ଟର ଶିକାର ହୋଇନାହାନ୍ତି। କିନ୍ତୁ ସମସ୍ତେ ଶିକାର ହେଲା ବେଳକୁ ନେଡ଼ିଗୁଡ଼ କହୁଣୀକୁ ବହିଯିବ। ତା ପୂର୍ବରୁ ସମସ୍ତେ ସଚେତନ ହେବା ଜରୁରୀ।
1: ସତରେ ତୁମେ ଠିକ୍ କହୁଥିଲ, ଜଳ ହିଁ ଜୀବନ। ଏଇ ଜଳ ଯଦି ନିଅଣ୍ଟ ପଡ଼େ କହିଲେ ଦେଖି କ'ଣ ହେବ ଆମର ଅବସ୍ଥା, କେମିତି ବଞ୍ଚିବ ମଣିଷ, କେମିତି ହେବ ଏଇ ଚାଷବାସ, କେଉଁଠୁ ପାଇବା ଆମେ ଆହାର।
2: ଏବେ ବୁଝିଲ ତ, ମୁଁ ଜାଣେ ପରା ତୁମେ ମୋ କଥାକୁ ଗୁରୁତ୍ୱ ଦେବନି କେବେ ବି, ଯେପର୍ଯ୍ୟନ୍ତ ନିଜେ ନ ବୁଝିଛ।
1: ହେଲା ବାବା, ତୁମେ ଜିତିଲ ମୁଁ ହାରିଲି, ଏବେ ଖୁସି ତ?
2: ହଁ, ମୋ ଖୁସିରେ କ'ଣ ଅଛି, ତୁମେ ଖୁସି ହେଲେ ସିନା ମୁଁ ଖୁସି ହେବି।
1: ତାହେଲେ ମୋ ଖୁସିରେ ତୁମେ ଖୁସି ତ, ଭଲ କଥା। ଦେଖିଲ ରାତି କେତେ ହେଲାଣି, କାଲି ପୁଣି ଗୁରୁବାର, ସକାଳୁ ପୁଣି ମୋତେ ଶୀଘ୍ର ଉଠିବାର ଅଛି।
2: ଓହୋ, ତମକୁ ତାହେଲେ ସକାଳୁ ଉଠିବାର ଅଛି, ହେଲା ଶୋଇପଡ଼ିବା ଯେ। ହେଲେ
1: କିଛି ନାହିଁ, ଆଜି ମୋତେ କିଛି କୁହନି, ମୋ ଆଖିରେ ଏବେ ଆଖି ନିଦ, ତୁମେ ତୁମର ଯାହା କରୁଛ କର, ମୁଁ ଚାଲିଲି ଶୋଇବାକୁ।
2: ହଉ ଚାଲ ଶୋଇପଡ଼ିବା।
1: ଏ ଶୁଣୁଛ, ଝରକା ପାଖ ଟିକେ ଆସ ନା।
2: ହଁ ହଁ ଯାଉଛି, ଜଷ୍ଟ ଏ ମିନିଟ୍।
1: ଆଜି ଗୁରୁବାରଟାରେ?
2: ହଁ କ'ଣ ହେଲା କୁହ, ଏମିତି ବ୍ୟସ୍ତ ହୋଇ ଡାକୁଥିଲ ଯେ।
1: ଦେଖିଲ ସେ ବସ୍ତିର ଲୋକମାନେ କେମିତି ହୋ ହାଲା କରୁଛନ୍ତି।
2: ହୋ ହାଲା, ଓ ଏଇ କଥା, ଆଉ ଏଇଟା ତ ନୀତିଦିନିଆ କଥା।
1: ନୀତିଦିନିଆ କଥା?
2: ହଁ, ତୁମେ ଏବେ ନୂଆ ନୂଆ ଏଠିକି ଆସିଛ ତ, ସେଥିପାଇଁ ନୂଆ ନୂଆ ଲାଗୁଛି, ଧୀରେ ଧୀରେ ଅଭ୍ୟାସରେ ପଡ଼ିଯିବନି।
1: ହଁ ଯେ, ଏଇ କଳିଗୋଳ କ'ଣ ପାଇଁ?
2: ଆଉ କ'ଣ ପାଇଁ, ସେଇ ପାଣି ପାଇଁ, ଘଣ୍ଟେ 2 ଘଣ୍ଟା କଳରେ ପାଣି ଆସିବ, ତେଣୁ କିଏ ଆଗ ପାଣି ନବ କିଏ ପଛ ନବ ସେଇ କଥାକୁ ନେଇ କଳିଗୋଳ।
1: ପାଣି ପାଇଁ ଏ କଳିଗୋଳ, ଏ ଫିଙ୍ଗା ଫିଙ୍ଗି?
2: ହଁ ସେଇ ପାଣି ପାଇଁ। ହଉ ତୁମେ ସେ କଥା ଛାଡ଼, ଚାଲ ମୋତେ କ'ଣ ଟିକେ ଖାଇବାକୁ ଦେବ, ମୁଁ ଖାଇଦେଇକି ଯାଏ, ଆଜି ମୋର ଅଫିସରେ ଢେର କାମ, ଏଣୁ ଶୀଘ୍ର ଯିବାକୁ ପଡ଼ିବ।
1: ହଉ ଚାଲ। ତୁମେ ବସି ଖାଅ, ମୁଁ ଦେଖୁଛି। ଆରେ ଲିସା!
3: ଅପା ନମସ୍କାର।
1: ଏ ଶୁଣୁଛ, ଲିସା ଆସିଛି।
2: ଲିସା ଆସିଛି? ହଉ ହଉ ଭଲ ହେଲା, ତାକୁ ବସିବାକୁ କୁହ।
3: ଆକାଶ ଭାଇ ନମସ୍କାର।
2: ନମସ୍କାର, ଆଉ ସବୁ ଭଲ? ପଢ଼ାପଢ଼ି କେମିତି ଚାଲିଛି?
3: ସବୁ ଠିକ୍ ଠାକ୍, ମାନେ ପୁରା ବିନ୍ଦାସ୍।
2: ହଉ, ତୁମେ ଅପା ସାଙ୍ଗରେ ବସି କଥା ହୁଅ, ସ୍ୱାତି ଲିସା କଥା ବୁଝିବ। ଆସିଲି, ବାଏ।
3: ଜାଣିଛୁ ଅପା, ଆମ ହଷ୍ଟେଲକୁ ନା କାଲିଠୁ ପାଣି ଆସୁନି। କାଲି ଦିନଟା କେମିତି କ'ଣ ମ୍ୟାନେଜ୍ ହେଇଗଲା, ଆଉ ଆଜି ଦିନଟା ଗଲେ ଯୋଉ କଥା। ଶୁଣୁଛୁ କ'ଣ କାଲି ପାଣି ଆସିବ, ଦେଖାଯାଉ।
1: ଭଲ ହେଲା, ସେଇ ବାହାନାରେ କମ୍ ସେ କମ୍ ତୁ ଆସିଲୁ ତ, ନହେଲେ ଖାଲି ଫୋନ୍ରେ ଯାହା ଟିକେ କଥାବାର୍ତ୍ତା। ଏବେ ମୁଁ ତ ଆସିଲିଣି, ତୁ ଏଇଠି ରହି ପଢ଼ାପଢ଼ି କଲେ ହେବନି?
3: ତୁ ତ ଜାଣିଛୁ ଅପା, ତୁ ତ ମୋର ନିଜ ଭଉଣୀଠୁ ବି ଅଧିକ, ଆଉ ତାପରେ ଏଇ କିଛି ମାସ ହେଲା ତୋର ବାହାଘର ହେଇଛି। ମୁଁ କାହିଁକି କବାବ ମେ ହଡ଼ି ହେବି କହିଲୁ?
1: ହଉ ଲିସା, ସେତିକି ହେଲା, ତତେ ନା ପାରି ହବନି। ଗଲୁ, ତୁ ଆଗ ଫ୍ରେଶ୍ ହେଇଯିବୁ, ମୁଁ ତୋ ପାଇଁ କ'ଣ ଟିକେ ତିଆରି କରିଦିଏ। ହଁ, ତୋର କାମ ସରିଲା, ତୋ ଖାଇବା ବି ରେଡି।
3: ଏଇ ଅପା ଟିକେ ରହ ନା, ମୁଁ ଟିକେ ରେଡିଓ 102.6 FM ଲଗାଏ, ଗୋଟେ ଭଲ ଡିସ୍କସନ ଏବେ ଦବ।
1: ଆରେ ଆଗ ଖାଇସାରେ ତାପରେ ଶୁଣିବୁ?
3: ନା ନା, ଖାଇବାକୁ ଖାଇବା ହବ, ଆଉ ଶୁଣିବାକୁ ଶୁଣିବା ବି ହବ, ମାନେ 2-in-1 କାମ।
1: ଏବେ ତ ଗୀତ ଦଉଛି,
3: ୟାପରେ ଦବ ନା। ଅପା ତୁ କାଇଁ ଏତେ ବ୍ୟସ୍ତ ହଉଛୁ କହିଲୁ? ଏଇ ତ ଏବେ ଗୀତ ସରିଲା, ଏବେ ଦବ।
4: ଆକାଶବାଣୀ ରାଉରକେଲାକୁ ଆପଣଙ୍କୁ ସ୍ୱାଗତ କରୁଛି, ଆପଣଙ୍କର ପରିଚୟଟା ଦେବେ ସାର୍?
5: ମୁଁ ବିଭୁ ପ୍ରସାଦ ରାଉତରାୟ, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସଂସ୍ଥା ରାଉରକେଲା।
4: ଏ ବର୍ଷ ଜଳକୁ ଇୟର୍ ଅଫ୍ ଦି କେମିଷ୍ଟ୍ରି ରୂପେ ଡିକ୍ଲାର କରାଯାଇଛି। ତେବେ ଆମେ ସମସ୍ତେ ଜାଣିଛେ କି ଜଳ ହେଉଛି ଜୀବନ, ତେବେ ପ୍ରଥମେ ସାର୍ ଆପଣ କୁହନ୍ତୁ, ଏହାର ସଙ୍କଟ ଯେଉଁ ଜଳର ଦେଖାଗଲାଣି, ଭବିଷ୍ୟତରେ ମାନବ ସମାଜ ଉପରେ ଏହାର କ'ଣ ପ୍ରଭାବ ପଡ଼ିବ?
5: ଜଳର ସୃଷ୍ଟି ହେଉଛି, ମାନେ ଆମର ଯଦି ରାସାୟନିକ ପ୍ରକ୍ରିୟାକୁ ଆରମ୍ଭ କରିବା ତାହେଲେ ଆମର ଗୋଟିଏ ଅକ୍ସିଜେନ୍ ଅଣୁ ଆଉ ଦୁଇଟି ଉର୍ଜାନ ଅଣୁ ହେଲେ ଯାଇକି ଜଳ ସୃଷ୍ଟି ହେବ। ଏଇଟା ହେଉଛି ଜଳର ଉତ୍ସ କଥା ମୁଁ କହିଲି। ତାପରେ ଆମର ବ୍ୟବହାର ଯେଉଁ ହେଉଛି, ଧୀରେ ଧୀରେ ଲୋକଙ୍କର ବ୍ୟବହାର ବଢ଼ିବା ସଙ୍ଗେ ସଙ୍ଗେ ଭଲ ପରିଷ୍କାର ପରିଚ୍ଛନ୍ନ ଜଳ ଆମେ ପାଉନାହୁଁ। ଯେ ଜଳ ଆମେ ଯେଉଁ ପାଉଛୁ, ପାନୀୟ ଜଳ ହିସାବକୁ ଦେଖିବାକୁ ଗଲେ, ଯେ ଆମର ନଦୀ ନାଳ ଏଇ ହିସାବରେ ପାଉଛୁ, କିନ୍ତୁ କେବେ ହେଲେ ଆମେ ଭୂତଳ ଜଳକୁ ବ୍ୟବହାର କରୁନଥିଲୁ, କାହିଁକି ନା ଆମର ଦରକାର ହେଇନଥିଲା। କିନ୍ତୁ ଦିନ ଆସିଲା ଭୂତଳ ଜଳ ୟୁଜ୍ କରିବାକୁ ବାଧ୍ୟ ହେଲୁ ଆମେ। କିନ୍ତୁ ଆଜି ଆମେ ଦେଖୁଛୁ, ଯେଉଁ ଜାଗାରେ ଭୂତଳ ଜଳ ବ୍ୟବହାର କରାହେଉଛି ସେ ଜାଗାରେ ଆମେ ଏତେ ଭୂତଳ ଜଳ ବ୍ୟବହାର ଷ୍ଟାର୍ଟ କରିସାରିଲୁଣି ଯେ ତାପରେ ସେଠି ମିନେରାଲ୍ସ ବାହାରୁଛି, ଆଜ୍ ଫର୍ ଏକ୍ଜାମ୍ପଲ୍ ଫ୍ଲୋରାଇଡ୍, ଆଜ୍ ଫର୍ ଏକ୍ଜାମ୍ପଲ୍ କ୍ଲୋରାଇଡ୍, ଆର୍ସେନିକ୍। ଯେତେବେଳେ ଜଳ ଆମେ ଟାଣି ଆଣିବା ଭୂତଳରୁ, ମାନେ ମାଟି ତଳୁ, ତାହେଲେ କ'ଣ ଆସିବ? ଜଳ ସରିଗଲା ପରେ କ'ଣ ଆସିବ? ମିନେରାଲ୍ସ ଆସିବ। ମାଟି ତଳ କ'ଣ ମିନେରାଲ୍ସ ଆସି ସେ ବର୍ତ୍ତମାନ ଯେଉଁଠିକି ଆମେ ବର୍ତ୍ତମାନ ମାନେ ବାଧ୍ୟ ହେଉଛୁ ଭୂତଳ ଜଳକୁ ବି ବନ୍ଦ କରିବା ପାଇଁ, କାହିଁକି ନା ସେଠି ଫ୍ଲୋରାଇଡ୍ ଆସିଲାଣି, ସୋ ଭୂତଳ ଜଳ ସରି ଆସୁଛି ଧୀରେ ଧୀରେ। ସୋ ଏବେଠୁ ଆମେ ଯଦି ସଜାଗ ନ ହେବା ତାହେଲେ ଭବିଷ୍ୟତରେ ଏହା ଗୋଟେ ମାନେ ଆମ ପାଇଁ ଗୋଟେ ବଡ଼ ସଙ୍କଟ ହେଇ ଉଭା ହେବ। ଆମେ ଯେତିକି ଭୂତଳ ଜଳ ବ୍ୟବହାର କରୁଛେ ତାକୁ ସେଇ ଅନୁପାତରେ ଆଉ ରିଚାର୍ଜ ହେଉନାହିଁ, ମାନେ ଭୂତଳ ଜଳ ଏଗେନ୍ ତାକୁ ତଳକୁ ପଳାଇବା କଥା, ଆମେ ତାକୁ ୱେଷ୍ଟ କରିଦେଉଛୁ, ଏକ ନମ୍ବର। ଦୁଇ ନମ୍ବର ହେଲା, ଆମର ଯେତିକି ଜଙ୍ଗଲ ସୃଷ୍ଟି ହେବା କଥା ସେତିକି ହେଉନାହିଁ, ଆମେ ଜଙ୍ଗଲକୁ ଧୀରେ ଧୀରେ କାଟି ଚାଲୁଛୁ, ଯେଉଁ ରେଟ୍ରେ ଆମେ କାଟୁଛୁ ସେ ରେଟ୍ରେ ସୃଷ୍ଟି କରୁନାହୁଁ, ଏଇଟା ଦୁଇ ନମ୍ବର କାରଣ। ତିନି ନମ୍ବର କାରଣ ହେଲା ଯେ ଆମର ଯେଉଁ ନଦୀ ନାଳରୁ ପାଣି ବହିଯାଉଛି ତାକୁ ଆମେ ପ୍ରପର୍ଲି କନଜର୍ଭେସନ୍ କରିପାରୁନାହୁଁ। ମଝିରେ ମଝିରେ ଆମେ ଚେକ୍ ଡ୍ୟାମ୍ ହେବା କଥା, ଗଲି କଣ୍ଟ୍ରୋଲ ଷ୍ଟ୍ରକ୍ଚର୍ ହେବା କଥା, ଯେଉଁଥିରେ କି ଭୂତଳ ଜଳଟା ଆମେ ଡାଇରେକ୍ଟଲି ବହିଯାଉଛୁ ବେଗେନ୍ ସମୁଦ୍ରକୁ ମିଶିଯାଉଛି। କି ଯଦି ଆମେ ତାକୁ ମଝିରେ ମଝିରେ ରେଷ୍ଟ୍ରିକ୍ସନ୍ କରିପାରନ୍ତେ ତାହେଲେ ସେଇଟା ଭୂତଳ ଜଳକୁ ଏଗେନ୍ ରିଚାର୍ଜ କରିପାରନ୍ତା, ଯେଉଁଟାକି ସେଇଟା ହେଉନାହିଁ। ଏଇଟା ହେଉଛି ମୁଖ୍ୟ କାରଣ ଯେଉଁଟାକି ଆମେ ଭବିଷ୍ୟତରେ ମାନେ ଭୂତଳ ଜଳ ସରିଯିବାର ମୁଖ୍ୟ କାରଣ ଏଗୁଡ଼ା। ଗୋଟେ ହେଉଛି ଯେ ଆମେ ଯଦି ଘର ଉପରେ ରେନ୍ ୱାଟର୍ ହାର୍ଭେଷ୍ଟିଂ କରିପାରନ୍ତେ ତାହେଲେ ସେଇଟା ଗୋଟେ ସାଇଣ୍ଟିଫିକ୍ ୱେ, ଯେଉଁଥିରେକି ଆମେ ବର୍ଷା ଜଳକୁ ଆଗାମୀ ଦିନ ପାଇଁ ମାନେ ବ୍ୟବହାର କରିପାରନ୍ତେ। ଯଦି ଆମେ ବର୍ଷା ଦିନେ ସେ ପାଣିକୁ କଲେକ୍ଟ କଲେ, ଗୋଟେ ରିଚାର୍ଜ ପିଟ୍ କଲେ, କି ଘରେ ଗୋଟେ ଟାଙ୍କିଟେ କଲେ, ସେଇଟା ଆମେ ଧୀରେ ଧୀରେ ଧୀରେ ତଳକୁ ରିଚାର୍ଜ ହେବ, ଯେଉଁଟାକି ଖରାଦିନେ ଆମେ ଏଗେନ୍ ଷ୍ଟକ୍ କଲେ ପାଣିଟା ବାହାରିପାରିବ। ଦୈନନ୍ଦିନ ବ୍ୟବହାରିକ ପ୍ରକ୍ରିୟା ଅଛି ସେଥିରେ ଆମେ କେୟାରଲେସନେସ୍ ହେଇଯାଉଛୁ। ଯେଉଁଠି ଆମର 5 ଲିଟର ପାଣି ଦରକାର, ଆମେ ସେଠି ଲାଭିସ୍ଲି ଖର୍ଚ୍ଚ କରୁଛୁ 10 ଲିଟର ପାଣି, ଏଇଟା ହେବା କଥା ନୁହେଁ। ଘରେ ପାଣି ଆସୁଛି, ଯେତେବେଳେ ଟାଙ୍କି ଓଭରଫ୍ଲୋ କରୁଛି, ଲୋକ ତାକୁ ବନ୍ଦ କରୁନାହାନ୍ତି, ରାସ୍ତାରେ ବହିଯାଉଛି ପାଣି। ସୋ ଲୋକଙ୍କର ସେଇଟା ସଚେତନ ହେବା ଦରକାର ଯେ ଆଗାମୀ ଦିନରେ ଏସବୁ ଜିନିଷର ବହୁତ ମାନେ ମୂଲ୍ୟ ଅଛି ବୋଲି। ଅତୀତରେ କ'ଣ ଥିଲା ଯେ ପାଣିର ଏତେ

0: ଡିମାଣ୍ଡ ନଥିଲା, ପାଣିର ଏତେ କ୍ରାଇସିସ୍ ନଥିଲା, ଏସବୁ ଜିନିଷ ନଥିଲା, କିନ୍ତୁ ଦିନକୁ ଦିନ ବଢି ବଢି ଚାଲିଛି। ପାଣି ଆଗରୁ ବିକ୍ରି ହେଉନଥିଲା, ଏବେ ବିକ୍ରି ହେଲାଣି, ତା ମାନେ କ'ଣ ନିଶ୍ଚୟ ଏହାର ଅସୁବିଧା ଆସିଗଲାଣି, ସବୁ ଭବିଷ୍ୟତରେ ଆହୁରି ବି ଆସିବ। ତ ସେଇଥିଲାଗି ମଣିଷକୁ ଆଜିଠୁ ସଚେତନ ହେବା ଦରକାର, ତା ପାଇଁ ସାଇତିକି ରଖିବା ଦରକାର ପାଣିକୁ, ଯେ ମୋର ଭବିଷ୍ୟତରେ ଦରକାର ହେବ ବୋଲି। ୟା ପାଇଁ ନିଶ୍ଚୟ ପ୍ଲାନିଂ ହେବା ଦରକାର, ଯେଉଁଟାକି ଆମେ ଆରମ୍ଭ କରୁଛୁ କିନ୍ତୁ ମାସିଭ୍ ୱେରେ ଆରମ୍ଭ କରାହେଇପାରୁନାହିଁ। ଯେଉଁଟାକି ଆମେ ନଳକୂପ ପାଖରେ ଗୋଟେ ରିଚାର୍ଜ ଫିଟ୍ କରୁଛୁ, ରିଚାର୍ଜ ଫିଟ୍ ଯେଉଁଟାକି ଆମେ ନଳକୂପ ପାଣି ୟୁଜ୍ କଲୁ, ସେଇଟା ଯେମିତି ଏଗେନ୍ ଫେର୍ ତଳକୁ ପଳାଇବ, ସେଇଟା ଆମେ ୟୁଜ୍ କରୁଛୁ। ପ୍ରତ୍ୟେକ ଘରେ ଘରେ ଗୋଟେ ୱାଟର୍ ହାର୍ଭେଷ୍ଟିଂ ଷ୍ଟ୍ରକ୍ଚର୍ ରହିବା କଥା, ଯେଉଁଟାକି ବର୍ଷା ପାଣିକୁ ଆମେ ନାଳକୁ ଛାଡ଼ିବା କଥା ନୁହେଁ, ସେଇଟା ସେଇଠି ରିଚାର୍ଜ ହେବା କଥା। ତାପରେ ଲୋକଙ୍କର ଆଚରଣ ବିଧି ସେଟା ଟିକିଏ ବଦଳିବା କଥା, ଯେଉଁଥିରେ କି କନସିୟସନେସ୍ ହେବା କଥା। ଘରେ ଘରେ ମୋଟର୍ ଚାଲୁଛି କିନ୍ତୁ ବହି ହେଉଛି ପାଣି, ରାସ୍ତାକୁ କିଏ ଦେଖୁନାହାନ୍ତି, ହଁ ମୋର ମୋର ତ ଘର ଫୁଲ୍ ହେଇଗଲା, ମୁଁ କାହିଁକି କ'ଣ ଦେଖିବି। ସୋ ଏସବୁ ଜିନିଷ ରହିଛି ଯେଉଁଟାକି ମଣିଷର ପ୍ରକୃତିରେ ଟିକିଏ ବଦଳିବା ଦରକାର ପାଣିକୁ ନେଇକି, ତାହେଲେ ଆମେ ଭବିଷ୍ୟତକୁ କିଛି ତାକୁ ପ୍ରୋଟେକ୍ଟ କରିପାରିବା। ସୋ ଆମେ ବ୍ୟବହାର କରିବୁ, ଆମେ ସୃଷ୍ଟି କରିବୁ, ଆମେ ତାକୁ ସାଇତିକି ରଖିବୁ। ସୋ ଆମେ ଯଦି ସଚେତନ ନ ହେବା ତାହେଲେ କେମିତି ହେବ? ସେଇଥିଲାଗି ଆଜିଠୁ ସମସ୍ତେ ପଦକ୍ଷେପ ନେବା ଦରକାର, ଯେ ଆମର ଯେତିକି ଜଳ ଉତ୍ସ ଅଛି ଯାହା ବି ଅଛି ସେଇଟା କେମିତି ପ୍ରୋଟେକ୍ଟ ହେଇକରି ଆମେ ଜଳ ଉତ୍ସ କ୍ରିଏଟ୍ କରିପାରିବା ନାହିଁ। ତ ସେଇ ଜଳକୁ କେମିତି ବ୍ୟବହାର ହେବ, ସେଇ ଜଳକୁ କେମିତି ସାଇତିକି ରିସାଇକ୍ଲିଂ ପ୍ରୋସେସ୍ ହେବ, ସେଇଟା ହିଁ ଆମର ଦରକାର, ନହେଲେ ଏହାର ଆଉ କିଛି ଦ୍ୱିତୀୟ ଉପାୟ କିଛି ନାହିଁ।
1: ଯାହା ହଉ, ଆପଣଙ୍କର କିଛି ଗୁରୁତ୍ୱପୂର୍ଣ୍ଣ ମତାମତ ଦେଇଛନ୍ତି ଏ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ, ବହୁତ ବହୁତ ଧନ୍ୟବାଦ ସାର୍।
2: ଏ ଡିସ୍କସନ୍ଟା ତ ମୋତେ ତ ବହୁତ ବଢ଼ିଆ ଲାଗିଲା, ତୁ ଅପା କହିଲୁ, ତତେ ଏଇଠୁ କ'ଣ ଭଲ ଲାଗିଲା ଆଉ ତୁ କ'ଣ ଶିଖିଲୁ?
3: ଆଚ୍ଛା ଲିସା, ଆମେ କ'ଣ ଏଇ ପାଣିକୁ ସଂରକ୍ଷଣ କରିପାରିବାନି?
2: କାହିଁକି କରିପାରିବାନି, ସମସ୍ତେ ସଚେତନ ହେଲେ ତ। ହଉ ଅପା, ମୁଁ ଆସେ, ମୋର ନା ବର୍ତ୍ତମାନ କ୍ଲାସ୍ ଅଛି।
3: ମୁଁ ଜାଣେ ପରା ତୁ ରହିବୁନି, ମଝିରେ ମଝିରେ ଆସୁଥିବୁ ଲିସା, ମୋତେ ଭଲ ଲାଗିବ।
2: ଆକାଶ ଭାଇଙ୍କ ସହିତ ତ ଠିକ୍ସେ କଥା ହେଇପାରିଲିନି, ପୁଣି ଆସିଲେ ତାଙ୍କ ସହିତ ଭଲସେ କଥା ହେବି, ଫୋନ୍ କରିବୁ ହେଲା, ଭୁଲିବୁନୁ। ମୁଁ ଏବେ ଆସେ, ବାଏ।
3: ଆଜି ଏତେ ଲେଟ୍ କରିଦେଲ ଯେ?
4: ହଁ ହଁ, ଟିକେ କାମ ଥିଲା, ସାର ଦେଇ ଚାଲି ଆସିଲି।
3: ହଉ ଯାଅ, ତୁମେ ଫ୍ରେଶ୍ ହେଇଯାଅ, ମୁଁ ତୁମ ପାଇଁ ଚା ତିଆରି କରିଦେଉଛି। କ'ଣ ଫ୍ରେଶ୍ ହେଇ ବସିଗଲ ଟିଭି ଆଗରେ? ଏଇ ନିଆ ଚା।
4: ଆସ ଆସ ସ୍ୱାତି, ବସ। ଲିସା ନାହିଁ କି?
3: ଲିସା ସେ କ'ଣ ରହିବା ପିଲା, କ୍ଲାସ୍ ଅଛି କହି ଚାଲିଲା।
4: ଆଚ୍ଛା,
3: ଏଇ ଜାଣିଛ ରେଡିଓରେ ଆଜି ସେଇ ପାଣି ପ୍ରସଙ୍ଗରେ ଗୋଟିଏ ସୁନ୍ଦର ଆଲୋଚନା ଦେଉଥିଲା, ଲିସା ମୁଁ ବସି ଶୁଣୁଥିଲୁ। ଆଚ୍ଛା କହିଲେ ଦେଖି, ଏଇ ଯୋଉ ଜଳ ସମସ୍ୟା, ତାର କ'ଣ କିଛି ସମାଧାନ ନାହିଁ?
4: ନାହିଁ କାହିଁକି, ସବୁ ସମସ୍ୟାର ସମାଧାନ ଅଛି। ପ୍ରଥମେ ଆମକୁ ହିଁ ସଚେତନ ହେବାକୁ ପଡିବ, ତା ସହିତ ଅନ୍ୟମାନଙ୍କୁ ସଚେତନ ବି କରିବାକୁ ପଡିବ।
3: ବିଜ୍ଞାନ ଏତେ ଅସମ୍ଭବକୁ ସମ୍ଭବ କରିପାରୁଛି, ଆଉ ଏଇ ସମସ୍ୟାର ସମାଧାନ କରିପାରନ୍ତା ନାହିଁ?
4: ଏ ସ୍ୱାତି ଶୁଣ, ଏଇ ଦେଖ ଦେଖ ଦେଖ, ଦୂରଦର୍ଶନରେ ତୁମ ପ୍ରଶ୍ନର ଉତ୍ତର ବୋଧେ ଦେଉଛି।
5: ମୁଁ ସୁରେଶ ଚନ୍ଦ୍ର ପଟ୍ଟନାୟକ, ରାଉରକେଲା ଇସ୍ପାତ ଷଡ଼ଯନ୍ତ୍ରରେ ଡେପୁଟି ଜେନେରାଲ ମ୍ୟାନେଜର, ଟାଉନ ଇଞ୍ଜିନିୟରିଂ ୱାଟର ସପ୍ଲାଇ ବିଭାଗରେ ଅବସ୍ଥାପିତ ବର୍ତ୍ତମାନ।
1: ରାଉରକେଲା ଇସ୍ପାତ କାରଖାନା ଗୋଟେ ଏତେ ବଡ଼ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ, ସେଥିରେ ଆପଣ କାର୍ଯ୍ୟରତ। ତେବେ ଏଇଠି ଗୋଟେ ପ୍ରଶ୍ନ ମୋର ନିଶ୍ଚୟ ଉଠେଇବି, ଆମର ଜଳର ବ୍ୟବହାର ଆମେ ଇଣ୍ଡଷ୍ଟ୍ରି ବି ୟୁଜ୍ ହେଉଛି, ତେବେ ଆଜିର ଇଣ୍ଡଷ୍ଟ୍ରିଆଲାଇଜେସନ୍ ଯେଉଁ ହେଉଛି, ମାନେ ଦିନକୁ ଦିନ ଇଣ୍ଡଷ୍ଟ୍ରି ବଢ଼ି ଚାଲିଛି, ତେଣୁ ଜଳର ପରିମାଣ ଏଠି ବି ଆବଶ୍ୟକତାରେ ବଢ଼ି ହେଉଛି, ଏଇ କ୍ଷେତ୍ରରେ କ'ଣ କରାଯିବ ଦରକାର?
5: ଆମେ ଏକମତ ଯେ ଆମେ ଇଣ୍ଡଷ୍ଟ୍ରିଆଲାଇଜେସନ୍ ହେଉଛି, ଆଉ ଇଣ୍ଡଷ୍ଟ୍ରିଆଲାଇଜେସନ୍ ହେଉଛି ସମୃଦ୍ଧିର ଗୋଟିଏ ପଥ, କିନ୍ତୁ ତା ସହିତ ଏଇ ଇଣ୍ଡଷ୍ଟ୍ରିଆଲାଇଜେସନ୍ ସହିତ ପ୍ରତ୍ୟେକ ମୁହୂର୍ତ୍ତରେ ଜଳର ଖର୍ଚ୍ଚକୁ କେମିତି କମ୍ କରାଯିବ, ସେଥିପାଇଁ ଆମର ଯେଉଁ R&D ଅଛି ସିଏ ସବୁବେଳେ ନିରନ୍ତର ସେବା ବ୍ୟସ୍ତ ରହିଛି। ତା ଛଡ଼ା ଦେଖନ୍ତୁ, ଏଇ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ପ୍ରତ୍ୟେକ ଡିପାର୍ଟମେଣ୍ଟର ରିସାଇକ୍ଲିଂ ଅଫ୍ ପ୍ରୋସେସ୍ ୱାଟର୍, ସେଇଟା ପ୍ରତ୍ୟେକ ଡିପାର୍ଟମେଣ୍ଟରେ ଅଲରେଡ଼ି ଷ୍ଟାର୍ଟ ହେଇଛି। ତେଣୁ ଆମର ଏମ୍ ହେଉଛି ଆମେ ମେକଅପ୍ ୱାଟର୍ ଯେତେ ମିନିମମ୍ ଆମେ ୟୁଜ୍ କରିବୁ, ଆଉ ଯେଉଁ ଜଳ ଆମେ ୟୁଜ୍ କରୁଛୁ ପ୍ଲାଣ୍ଟର ଇଣ୍ଡଷ୍ଟ୍ରିଆଲ ୟୁଜ୍ରେ, ସେଇ ଜଳ ଯେତେବେଳେ ୟୁଜ୍ ସରୁଛି ପୁଣି ଥରେ ତାକୁ ରିସାଇକ୍ଲିଂ କରାହେଉଛି। ତେଣୁ ଏଇଥିରୁ ସୂଚାଇ ଦେଉଛି ଯେ ବର୍ତ୍ତମାନର ଟେକ୍ନୋଲୋଜି, ବର୍ତ୍ତମାନର ପ୍ରୋସେସ୍, ବର୍ତ୍ତମାନର ରିସାଇକ୍ଲିଂ ମେଥଡ଼, ବର୍ତ୍ତମାନର ଯେଉଁ ଜଳର ଅପଚୟକୁ ରୋକିବା ପାଇଁକା ଯେଉଁ ପଦକ୍ଷେପ ନିଆହେଉଛି, ଏହାଦ୍ୱାରା ଅଲରେଡ଼ି ଆମେମାନେ ଯେତିକି ଜଳ ଖର୍ଚ୍ଚ କରୁଥିଲୁ ଗୋଟେ ଟନ୍ ଇସ୍ପାତ ଉତ୍ପାଦନରେ, ତାର ଅଧାକୁ ଆମେ କମେଇ ସାରିଲୁଣି। ତେଣୁ ମୋର ଦୃଢ଼ ବିଶ୍ୱାସ, ଯଦିଓ ବି ଆମେ ଇଣ୍ଡଷ୍ଟ୍ରିଆଲାଇଜ୍ ହେଉଛେ, କିନ୍ତୁ ଯଦି ଠିକ୍ ଭାବରେ ଆମେ ଆମର ସବୁ ମେସିନାରୀ ମେଣ୍ଟେନ୍ କରିବା, ଆମେ ଯଦି ଠିକ୍ ଭାବରେ ସବୁ ପଦ୍ଧତିକୁ ଅନୁସରଣ କରିବା, ତାହେଲେ ଇଏ ନିଶ୍ଚିତ ଭାବେ ଜଳର ଖର୍ଚ୍ଚ ବଢ଼ିବନି, ରାଧର ଜଳର ଖର୍ଚ୍ଚ କମିବ।
1: ସାର୍ ବର୍ତ୍ତମାନ ଦେଖୁଛେ କି ଜଳ ପ୍ରଦୂଷଣ କେମିତି କୋଉ କୋଉ ମାଧ୍ୟମରେ ହେଉଛି ଆଉ ଏହାର କାରଣଟା କ'ଣ?
5: ଜଳ ଆମର ମଧୁର ଜଳ ଯେଉଁ ନଦୀ ନାଳରେ ଅଛି, ତାର ପ୍ରଦୂଷଣର ମୁଖ୍ୟ କାରଣ ହେଉଛି ଆମର ଯେଉଁ କାରଖାନାମାନେ, ସେମାନେ ଯଦି ଠିକ୍ ଭାବରେ ତାଙ୍କର ଜଳକୁ ବିଶୋଧିତ କରି ନଦୀକୁ ଛାଡ଼ିବେ, ତାହେଲେ ନିଶ୍ଚିତ ଭାବେ ସିଏ ଗୋଟିଏ ପଦକ୍ଷେପ ଯିଏକି ପ୍ରଦୂଷଣକୁ ରୋକିପାରିବ। ତା ଛଡ଼ା ଟିକିଏ ଆଗରୁ ମୁଁ ଆପଣଙ୍କୁ କହୁଥିଲି, ଆମେ ଜଳ ଛାଡ଼ିବା ପାଇଁକା ପ୍ରଶ୍ନ ଉଠିବ କୁହେଁକି, ଆମେ ଯେଉଁ ଜଳ କାରଖାନାର ବ୍ୟବହାର ପାଇଁ ନେଉଛେ, ସେ ଜଳକୁ ଯଦି ଆମେ ଟୋଟାଲି ରିସାଇକ୍ଲିଂ କରି ପୁଣି ଥରେ କାରଖାନାର ବ୍ୟବହାର କରିବା, ସେଠି ଆମର ଦୂଷିତ ଜଳ ନଦୀକୁ ଛାଡ଼ିବାର ପ୍ରଶ୍ନ ହିଁ ଉଠୁନାହିଁ। ତେଣୁ
1: ଏଇଟା କେତେ ଖର୍ଚ୍ଚ, କେତେ କଷ୍ଟଲି, ଏଇଟା କେତେ ଏଫୋର୍ଡେବଲ?
5: ଦେଖନ୍ତୁ, ଇଏ ବେଶୀ କିଛି କଷ୍ଟଲି ନୁହଁ, କିନ୍ତୁ ଯେତେବେଳେ ପୃଥିବୀରେ ପାଣିର ସଙ୍କଟ ଆସିବ, ତାଠୁ ଭଳି ଜିନିଷ ଆଉ ଅଟି କିଛି ନାହିଁ। ତେଣୁ ବର୍ତ୍ତମାନ ପ୍ରୋସେସ୍ରେ ଖାଲି ଭାରତବର୍ଷ ନୁହେଁ, ପୃଥିବୀର ବହୁତ ଦେଶରେ ଏହି ପଦ୍ଧତି ଅନୁସରଣ କରିଲେଣି। ଆଣ୍ଡ ଏହି ପଦ୍ଧତି ଆମକୁ ସୂଚାଇ ଦେଉଛି ଯେ ଏହି ଆମକୁ ଆମର ସିଭିଲାଇଜେସନ୍କୁ ଏ ପୃଥିବୀରେ ରହିବାକୁ ହେଲେ ଆମକୁ ଏହି ପଦ୍ଧତି ଆଜିଠାରୁ ଅନୁସରଣ କରିବା ନିହାତି ଭାବେ ଅନିବାର୍ଯ୍ୟ।
1: ଶେଷରେ କ'ଣ ଟିପ୍ସ ଦେବେ, କ'ଣ ବାର୍ତ୍ତା ଦେବେ ସମୁଦାୟ, ମାନେ ଗୋଟେ ସରକାରୀ ସ୍ତରରେ, ଘରୋଇ ସ୍ତରରେ, କୌଣସି NGO ସ୍ତରରେ, ବା ଇଣ୍ଡିଭିଜୁଆଲ ପ୍ରତ୍ୟେକ ଗୋଟେ ଗୋଟେ ବ୍ୟକ୍ତି ସ୍ତରରେ କେମିତି ଜଳକୁ ସଂରକ୍ଷଣ କରାଯାଇପାରିବ? ଶେଷରେ
5: ଦେଖନ୍ତୁ, ପ୍ରତ୍ୟେକ ବ୍ୟକ୍ତି ସ୍ତରରେ ବା ଇଣ୍ଡିଭିଜୁଆଲ ଷ୍ଟେଜ୍ରେ ଆମେମାନଙ୍କର ସବୁଠାରୁ ବଡ଼ କର୍ତ୍ତବ୍ୟ ହେଉଛି ଆମେ ଜଳକୁ ଅପଚୟ ଯେମିତି ଭାବରେ ହିଁ ବନ୍ଦ କରିବା, ୱେଷ୍ଟ କରିବାନି। ଯେଉଁଠି ଧର ଆମେ ଗୋଟିଏ ଗିଲାସ ପାଣିରେ ମ୍ୟାନେଜ୍ କରିପାରୁଛେ, ଯେମିତି ମୁଁ ଆପଣଙ୍କୁ ପୁଣି ଥରେ ଗୋଟିଏ ଉଦାହରଣ ଦେବି, ଆପଣ ଯଦି ଆରବ ଦେଶ ସମୟରେ ଯଦି କେବେ ଯିବେ, ଯଦି କାହା ଘରେ ଗେଷ୍ଟ ହେବେ, ସିଏ ଆପଣଙ୍କୁ ପାଣି ଫୁଲ୍ ଗ୍ଲାସ୍ ଦେବେ ନାହିଁ। ଯେତିକି ପାଣି ଆପଣ ପିଇବେ ସେତିକି ପାଣି ଆପଣଙ୍କୁ ଅଧା ଗ୍ଲାସ୍ ପାଣି ଦେବେ, ଆପଣ ଅଧା ଗ୍ଲାସ୍ ପାଣି ପିଇ ସାରିଲା ପରେ ଆଉ ଅଧା ଗ୍ଲାସ୍ ଦେବେ। କିନ୍ତୁ ଆମେ ଏଇଠି ଆମର କନସେପ୍ଟରେ ମୁଁ କହୁଛି, ଆମର ଗୋଟେ ରହିଛି, ଆମେ ପାଣି ଗ୍ଲାସ୍ ମାଗିଲେ ଜଣେ ଲୋକ ଢୋକେ ପିଉ କି ଅଧ ଢୋକେ ପିଉ, ତ ଆମେ ସେତେବେଳେ ପାଣି ଗୋଟିଏ ଗ୍ଲାସ୍ ତା ପାଖକୁ ହାତକୁ ବଢ଼ଉଛେ, ଆଉ ଦେଖୁଛେ ସିଏ ଗୋଟିଏ ଢୋକ ପିଉଛନ୍ତି ଆଉ ସେ ରେଷ୍ଟ ପାଣିଟା ଆମେ ପିଙ୍ଗୁଛେ। ଇଏ ଗୋଟିଏ ମୁଁ ଆପଣଙ୍କୁ ଉଦାହରଣ ଦେଉଛି, ଆମେ ବ୍ୟକ୍ତିଗତ ସ୍ତରରେ ଜଳ ଅପଚୟକୁ କେମିତି ଭାବେ କମ୍ କରିପାରିବା। ଆମର ଅନେକ ଜାଗାରେ ଆମେ ଦେଖୁଛେ ଜଳ ୱେଷ୍ଟ ହେଇକରି ବାହାରି ଯାଉଛି, ଯଦି ଆମେମାନେ ପ୍ରତ୍ୟେକ ଆମମାନଙ୍କର ଘରେ ଗୋଟିଏ ଗୋଟିଏ ରେନ୍ ୱାଟର୍ ହାର୍ଭେଷ୍ଟିଂ ତାକୁ କୁହାଯାଏ। ବର୍ତ୍ତମାନ ବହୁତ ଜାଗାରେ ଦେଖନ୍ତୁ ରେଗୁଲେସନ୍ ଆସିଗଲାଣି, ବିଲ୍ଡିଂ ପ୍ଲାନ୍ ସହିତ ଆପଣଙ୍କର ରେନ୍ ୱାଟର୍ ହାର୍ଭେଷ୍ଟିଂର 1000 square feet ଲ୍ୟାଣ୍ଡରେ ଯଦି ଆପଣ ପ୍ଲିନ୍ଥ ଏରିଆରେ କନଷ୍ଟ୍ରକ୍ସନ୍ କରୁଛନ୍ତି, ତାହେଲେ 10% ଲ୍ୟାଣ୍ଡ ରେନ୍ ୱାଟର୍ ହାର୍ଭେଷ୍ଟିଂ ପାଇଁକା ଆପଣଙ୍କୁ ଛାଡ଼ିବା ନିହାତି ଜରୁରୀ ହେଉଛି। ତେଣୁ ସେହି ଦୃଷ୍ଟିରୁ ଆମେମାନେ ସମସ୍ତେ ଯଦି ଆମର ଘରରେ ତିଆରି କଲାବେଳେ କିଛି ଗୋଟେ ପୋର୍ସନ୍ ଆମେ ଛାଡ଼ିକି ବା ସେହି ଜାଗାରେ ଆମର ଯେତେ ଯାକ ବର୍ଷା ଜଳ ସେ ଭିତରେ ଭିଜିବ ଆଉ ମାଟି ତଳକୁ ଯିବ, ତାହେଲେ ଇନ୍ଡାଇରେକ୍ଟଲି ଆମେ ସମସ୍ତେ ଗ୍ରାଉଣ୍ଡ ୱାଟର୍ ଯେଉଁ ଖସି ଖସି ଯାଉଛି, ଭୂମି ତଳର ଭୂପୃଷ୍ଠ ତଳ ଜଳର ସ୍ତର ଯେଉଁ କମି କମି ଯାଉଛି, ତାକୁ ଆମେ ରୋକିପାରିବା, କମ୍ ସେ କମ୍ କମିବାଟାକୁ ବନ୍ଦ କରିଦେଇପାରିବା, ବଢ଼ିବାକୁ ଚେଷ୍ଟା ତ ରଖିବା, କିନୁ ଏବେ ଯେଉଁ ଦ୍ରୁତଗତିରେ ପ୍ରତିବର୍ଷ 2-3 feet ତଳକୁ ପାଣି ଖସି ଯାଉଛି, ସେଇଟାକୁ ତ ରୋକିପାରିବା। ଇଏ ଗୋଟିଏ ଆମର ବ୍ୟକ୍ତିଗତ ଭାବରେ ଆମେ କରିପାରିବା।
1: ମାଇଣ୍ଡସେଟ୍ କେମିତି ଦରକାର ଲୋକଙ୍କର, ମନ ଭିତରେ ଗୋଟେ ପଜିଟିଭ୍ ଆଟିଚ୍ୟୁଡ଼୍, ଏହା ପ୍ରତି ପଜିଟିଭ୍ ଆପ୍ରୋଚ୍ ଗୋଟେ କେମିତି ଆସିବ, କ'ଣ ମାନେ କ'ଣ ଗୋଟେ ଜିନିଷ ଗୋଟେ ଦରକାର ଯେଉଁଟା କି ମାନେ ଇଣ୍ଡିଭିଜୁଆଲ୍ ସ୍ତରରେ ଗୋଟେ ଗୋଟେ ସେଭଳିଆ ମନୋଭାବ ଆସିବ, ମନୋଭାବଟା କାହିଁକି ଆସୁନି ଲୋକଙ୍କ ଭିତରେ?
5: ଦେଖନ୍ତୁ, ମନୋଭାବ ଆସିବା ପାଇଁକା ଗୋଟେ ସଚେତନତା ବୃଦ୍ଧି କରିବା ଦରକାର, ଆଉ ସଚେତନତା ବୃଦ୍ଧି କରିବା ପାଇଁକା ଏମିତି କିଛି ମିଡ଼ିଆ ହଉ, ଯେଉଁ ମିଡ଼ିଆ ଥ୍ରୁରେ ଆମେମାନେ ଏଇ ଜିନିଷକୁ ଆମେ ଜନସମୂହଙ୍କ ପାଖରେ ପହଞ୍ଚାଇ ପାରିବୁ ଯେ ଜଳ ନଥିଲେ ଏଇଭଳି ଭାବରେ ପରିସ୍ଥିତି ଆସିବ, କିମ୍ବା ଜଳ କମିଗଲେ ଏଇଭଳି ଭାବରେ ପରିସ୍ଥିତି ଆସିବ, କିମ୍ବା ବିଶୁଦ୍ଧ ଜଳ ନ ପାଇଲେ ଆମେ ଦୂଷିତ ଜଳ ପିଇବା ଯୋଗୁଁ ଆମକୁ ଏଇ ଟାଇପ୍ର ସବୁ ଦେହ ଖରାପ ହେବ, ବେମାର ଆସିବ, ଆମେ ବହୁତ ଅସୁବିଧାର ସମ୍ମୁଖୀନ ହେବା। ତା ଛଡ଼ା ଆମେ ଜଳକୁ କିଭଳି ଭାବରେ ଅପଚୟ ରୋକିପାରିବା, ତା'ର ପଦ୍ଧତିମାନ ଯଦି ଆମେ ମିଡ଼ିଆ ଥ୍ରୁରେ, କୌଣସି ଭାବେ ମିଡ଼ିଆ ହେଉ, ସିଏ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ହେଉ, କିମ୍ବା ନ୍ୟୁଜ୍ ମିଡ଼ିଆ ହେଉ, ନ୍ୟୁଜ୍ ପେପର୍ ମିଡ଼ିଆ ହେଉ, କିମ୍ବା ଷ୍ଟ୍ରିଟ୍ ପ୍ଲେ ହେଉ, ଯଦି ଆମେ ଆମର ସଚେତନତା ଏଇଭଳି ଭାବରେ ବୃଦ୍ଧି କରିପାରିବା, ନିଶ୍ଚିତ ଭାବେ ଆମେ ପ୍ରତ୍ୟେକ ନାଗରିକଙ୍କର ମନରେ ଗୋଟେ ଚିନ୍ତାଧାରା ଅଲଗା ପ୍ରକାର ହେବ, ଆଉ ଆମର ସେଇ ସଚେତନତା ଆମକୁ ଜଳ ଅପଚୟକୁ କମ୍ କରିବାରେ କିମ୍ବା ପୁରା ଶୂନ୍ୟ କରିବାରେ ସହାୟକ ହେବ। ତେଣୁ ମୁଁ ଦୁଇଟି ଜିନିଷ ଏ ଭିତରେ କହିବି, ବିନ୍ଦୁରୁ ସିନ୍ଧୁ ସୃଷ୍ଟି ହୋଇଛି, ସେହିଭଳି ଭାବରେ ବିନ୍ଦୁ ବିନ୍ଦୁ ଜଳକୁ ବି ସଂରକ୍ଷଣ କରିବାର ଯଦି ଆମେ ମନୋଭାବ ସୃଷ୍ଟି କରିବା, ଆମେ ନିଶ୍ଚିତ ଭାବେ ବହୁତ କିଛି ଜଳ ସଂରକ୍ଷଣ ବି କରିପାରିବା।
1: ଆପଣଙ୍କର ଏଇ ଗୁରୁତ୍ୱପୂର୍ଣ୍ଣ ମତାମତ ଦେଇଛନ୍ତି ଆଜିର ଏଇ ସ୍ପେଶାଲ କାର୍ଯ୍ୟକ୍ରମ ତରଫରୁ, ତେଣୁକରି ଆକାଶବାଣୀ ରାଉରକେଲା ତରଫରୁ ସାର୍ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
5: ଧନ୍ୟବାଦ।
3: ପ୍ରକୃତରେ ଏ ଜଳ ସଙ୍କଟ ଏବେ ଗୋଟେ ବଡ ସଙ୍କଟ ହେବାକୁ ବସିଲାଣି।
4: ଆଉ ନୁହେଁ ତ କ'ଣ, ଏବେ ତୁମେ କୁହ ତ, ଆମେ ଆମର ଜାଣତରେ ଅବା ଅଜାଣତରେ କେତେ ପାଣି ନଷ୍ଟ କରୁଛନ୍ତି, କେତେ କେତେ ପାଣି ଦୂଷିତ ହେଉଛି ଏଇ କଳକାରଖାନାର ପ୍ରଦୂଷଣ ଯୋଗୁଁ।
3: ହଁ, ଏଇ କଳକାରଖାନା ଗୁଡ଼ିକ ଯଦି ସୁଚାରୁ ରୂପେ ଜଳର ସଦୁପଯୋଗ କରିପାରନ୍ତେ ତାହେଲେ କିଛି ମାତ୍ରାରେ ଏ ସମସ୍ୟାର ସମାଧାନ ତ ହୋଇପାରନ୍ତା।
4: ଠିକ କଥା, କେତେ ବୁଦ୍ଧି ତୁମର।
3: ଆଉ ନୁହେଁ ତ କ'ଣ, ଏଇ ଶୁଣ ନା, କାଲି ପରା ତୁମର ଛୁଟି, ଚାଲ ନା କାଲି ଟିକେ ସମୁଦ୍ର ଆଡ଼େ ବୁଲିଯିବା।
4: ସମୁଦ୍ର ଆଡ଼େ?
3: ଏ କୁହ ନା, ଯିବା ପ୍ଲିଜ।
4: ହଉ, ନିଶ୍ଚୟ ଯିବା।
3: ସତରେ? ସୋ ସ୍ୱିଟ।
4: ହଁ ଯିବା, ନିଶ୍ଚୟ ଯିବା। ଆରେ ସ୍ୱାତି, କ'ଣ ହେଲା? ଏ ନିଅ ପାଣି ନିଅ।
3: କାଶଟା ହଠାତ୍ ଉଠିଲା କାହିଁକି ଜାଣି, ଓଃ ଜୀବନ ପଶିଲା ଜାଣ, କଥାରେ ଅଛି ପରା ଜଳ ହିଁ ଜୀବନ।
4: ଆଚ୍ଛା, ଏଇ ଜଳ ଏଇ ପାଣି ଏମିତି ପାଉଚରେ ବଟଲରେ ମିଳିବ ବୋଲି ତମେ କେବେ କଳ୍ପନା କରିଥିଲ? ହେଲେ ଆଜି ମିଳୁଛି।
3: ହଁ, ସମୟ ସହିତ ସବୁକିଛି ବଦଳିଛି, ଖାଲି ବାକି ଅଛି ଆମକୁ ବଦଳିବା।
4: ଖାଲି ଆମେ ନୁହେଁ ସତୀ, ଆମ ସମସ୍ତଙ୍କୁ ବଦଳିବାକୁ ପଡ଼ିବ, ସଚେତନ ହେବାକୁ ପଡ଼ିବ, ଆମର ଜୀବନ ବଞ୍ଚାଉଥିବା ଏଇ ଜଳକୁ ବଞ୍ଚାଇବାକୁ ପଡ଼ିବ, ଭବିଷ୍ୟତ ପାଇଁ ସଞ୍ଚୟ କରିବାକୁ ପଡ଼ିବ। ତାପରେ ହୁଏତ ଆମେ ଜଳ ସଙ୍କଟ ଭଳି ସଙ୍କଟରୁ ଆମେ ଆମର ଏ ପୃଥିବୀ ବଞ୍ଚିପାରିବ। ତା ନହେଲେ ନା ଥିବା ଆମେ, ନା ଥିବ ଏ ଜୀବଜଗତ, ନା ଏ ପୃଥିବୀ।
3: ଏଇ ଦେଖ ତ ସେଇ ସମୁଦ୍ର ଆଡ଼େ ବିନ୍ଦୁ ଏ ପାଣି ପାଇଁ ମଣିଷ ବ୍ୟାକୁଳ, ଆଉ ଏଠି ସିନ୍ଧୁ କେମିତି ଭାଙ୍ଗୁଛି ତାର ଲହଡ଼ି।
4: ଲହଡ଼ି ଭାଙ୍ଗୁନି ସତୀ, ବରଂ କହୁଛି ବିନ୍ଦୁରୁ ସିନ୍ଧୁ ଯାଏ ଲମ୍ବିଛି ଜୀବନର ପଥ, ବିନ୍ଦୁରୁ ସିନ୍ଧୁ ଯାଏ ସଭି ହିଁ ତୃଷାର୍ଥ, ସଭି ହିଁ ଶୋଷିଲା। ଆହୁରି କହୁଛି ବୁନ୍ଦାଏ ବୁନ୍ଦାଏ ବଞ୍ଚାଇ ରଖ, ବଞ୍ଚାଇବାକୁ କାହାର ଜୀବନ, ଗଢ଼ିବାକୁ କାହାର ଭବିଷ୍ୟତ, କାରଣ ଜଳ ହିଁ ଜୀବନ।

ଶୁଣୁଥିଲେ ରୂପକ ବିନ୍ଦୁରୁ ସିନ୍ଧୁ ଯାଏ, ରଚନା ଅଶୋକ କୁମାର ରାଉତ, ପ୍ରଯୋଜନା ଜୟ କୁମାର ପ୍ରଧାନ, ସହଯୋଗିତା ଶଙ୍କର ପ୍ରସାଦ ସାହୁ ଏବଂ କୁନାଲ କୁମାର ପ୍ରଧାନ। ବିଭିନ୍ନ ଭୂମିକାରେ ଥିଲେ ଆକାଶ ଅଶୋକ କୁମାର ରାଉତ, ସ୍ୱାତି ସୁଚିସ୍ମିତା ପ୍ରଧାନ, ଲିସା ସଂଘମିତ୍ରା ପଟ୍ଟନାୟକ। ସାକ୍ଷାତକାରରେ ଥିଲେ କମଳାକାନ୍ତ ଜେନା, ବିଭୁପ୍ରସାଦ ରାଉତରାୟ ଏବଂ ସୁରେଶ ଚନ୍ଦ୍ର ପଟ୍ଟନାୟକ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11:00 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ସନ୍ଧ୍ୟା 6:30। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ। ଜିଲ୍ଲା ହାଲଚାଲ 7:25 ଏହି କ୍ରମରେ ରହିଛି। ଅନୁଗୁଳ ଜିଲ୍ଲାର ହାଲଚାଲ କ୍ଷେତ ଖମାର 7:30। 8:00 ସିନେ ସଙ୍ଗୀତ କାର୍ଯ୍ୟକ୍ରମ। ବିଜ୍ଞାନ ପତ୍ରିକା 10:00। 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ରହିଛି। ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ଦ୍ୱାରା ପରିବେଷିତ ବଂଶୀବାଦନ। ଏହି ଥିଲା ଶ୍ରୋତାବନ୍ଧୁ ଆସନ୍ତାକାଲି ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଆକାଶବାଣୀ ରାଉରକେଲା ସ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 11:07:35 ଶେଷ କରୁଛୁ ଆଜିର ଅଧିବେଶନ। ଆଗାମୀକାଲି ପୁଣି ଆପଣଙ୍କୁ ଅଭିବାଦନ ଜଣାଇବୁ 5:55।